ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶତାବ୍ଦ, ଶ୍ରାବଣ 21 ଦିନ, 2026 ମସିହା ଅଗଷ୍ଟ ମାସର 12 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ୍ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଟ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 30 ସେକେଣ୍ଡ।

ମାନବ ଜୀବନ ଅତି ଦୁର୍ଲଭ, ତେଣୁ ଏହାକୁ ସଂଯମ ଓ ଲୋକମଙ୍ଗଳର ସାଧନାରେ ଲଗାଇବା ହିଁ ଏହାର ବାସ୍ତବିକ ପ୍ରୟୋଜନ। ଆକାଶବାଣୀ ଭବାନୀପାଟଣ, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ, ଗୀତ ରଚନା କରିଛନ୍ତି ବାବା ବାଞ୍ଛାନିଧି ଦାସ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏତିକିରି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚେତନ ଚିନ୍ତନ ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସମୟର ଗତି ପ୍ରଖର ଆଉ ତା ସହିତ ସମୟ ଅତୀବ ମୂଲ୍ୟବାନ ମଧ୍ୟ। କିନ୍ତୁ ସମ୍ପ୍ରତି ଦେଖାଯାଉଛି ମଣିଷ ଏହାକୁ ହୃଦୟଙ୍ଗମ କରିପାରୁନାହିଁ। କବି ଯଥାର୍ଥରେ ଗାଇ ଉଠିଛନ୍ତି, ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏନର କର୍ମ ଏକା ତାର ଜୀବନର ମାନଦଣ୍ଡ। କିନ୍ତୁ ମଣିଷ କର୍ମ ଉପରେ ଗୁରୁତ୍ୱ ନ ଦେଇ ଏକ ବସ୍ତୁବାଦୀ ଜୀବନ ଅତିବାହିତ କରିବାରେ ବ୍ୟସ୍ତ ରହୁଛି। ଯେକୌଣସି ମତେ ଚାକିରିଟିଏ ଯୋଗାଡ଼ କରିବା, ଟଙ୍କା ଉପାର୍ଜନ କରିବା, କୋଠା ବାଡ଼େଇବା, ଗାଡ଼ି କରିବା ଇତ୍ୟାଦି ତାର ଜୀବନର ମୂଳ ଲକ୍ଷ୍ୟ ହୋଇ ରହିଯାଉଛି। ମଣିଷ ତାର ଜୀବନ ଓ କର୍ମକୁ ନେଇ ଅନ୍ୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ଆମେ କେବେ ମହାତ୍ମା ଗାନ୍ଧୀଙ୍କ ସହ ନିଜକୁ ତୁଳନା କରିଛୁ ନା? ସେ ସମ୍ପର୍କରେ ଭାବିବାର ଇଚ୍ଛା କିମ୍ବା ବେଳ ଆମ ପାଖରେ ନାହିଁ। ବରଂ ଆମର ପଡ଼ୋଶୀ ଯଦି ଚାରିଚକିଆ ଯାନଟିଏ କଲା, ତାଠୁ ଆଉ ଟିକିଏ ବଡ଼ ଏବଂ ଭଲ କମ୍ପାନୀର ଗାଡ଼ି ଆଣିବା ପାଇଁ ଚେଷ୍ଟା କରୁଛୁ, ଏଇଥିରେ ହିଁ ଆମର ସନ୍ତୁଷ୍ଟି ଏବଂ ଅହଂକାରର ଅନ୍ତ ହୁଏ। କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ, ଆମର ଏହି ପ୍ରବୃତ୍ତି ପାଇଁ କେହି ଆମକୁ ମନେ ରଖିବେ ନାହିଁ। ଅନ୍ୟାନ୍ୟ ପଶୁପକ୍ଷୀଙ୍କ ଭଳି ଖାଇପିଇ ଜୀବନଟା ଶେଷ ହୋଇ କେତେବେଳେ ଯେ ମୃତ୍ୟୁ ଆସିଯିବ ତାର ଠିକ୍ ନାହିଁ। ମହାତ୍ମା ଗାନ୍ଧୀ କିନ୍ତୁ ଯୁଗ ଯୁଗ ଧରି ଅମର ହୋଇ ରହିବେ ତାଙ୍କ କର୍ମ ପାଇଁ। ଏକଥା ନୁହେଁ ଯେ ସଭିଏ ମହାତ୍ମା ଗାନ୍ଧୀ ହୋଇପାରିବେ, କିନ୍ତୁ ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତି ସେଇଠି ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ, ତା ମଧ୍ୟ ହେଉନାହିଁ। ଆମେ ପ୍ରତିଦିନ ଛକରେ, ଚା ଦୋକାନରେ କିମ୍ବା ପାନ ଦୋକାନରେ କେତେ ସମୟ ଅତିବାହିତ କରୁଛୁ ଏବଂ ଯାହା ବି ଚର୍ଚ୍ଚା କରୁଛୁ ତାର କେତେ ମୂଲ୍ୟ ରହିଛି, ଏକ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି। ଏହାଦ୍ୱାରା ସମୟର ବୃଥା ଅପଚୟ ତ ହେଉଛି, ତା ସହିତ ଭଗବାନ ମଣିଷକୁ ଯେଉଁ ଉନ୍ନତ ମସ୍ତିଷ୍କ ଉପହାର ଦେଇଛନ୍ତି ତାକୁ ଡଷ୍ଟବିନ୍ରେ ଫୋପାଡ଼ି ଦେଉଛୁ। ମଣିଷ ଆଉ ପଶୁ ମଧ୍ୟରେ କୌଣସି ଫରକ ରହୁନାହିଁ, ସବୁବେଳେ ଅନ୍ୟର ଦୋଷ ତ୍ରୁଟି ବାଛିବା ପାଇଁ ଚେଷ୍ଟା କରୁଛୁ, ଭାବୁଛୁ ଏହାଦ୍ୱାରା ଆମର ଦୋଷ ତ୍ରୁଟି ଲୁଚିଯିବ। କିନ୍ତୁ ହେଉଛି ଓଲଟା, ଅନ୍ୟମାନେ ଯୁଦ୍ଧକାଳୀନ ଭିତ୍ତିରେ ଆମର ଦୋଷ ତ୍ରୁଟି ଖୋଜିବାରେ ଲାଗି ପଡ଼ୁଛନ୍ତି, ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଉଛି। ଏଭଳି ଲୋକଙ୍କର ଆଉ ଏକ ପ୍ରବୃତ୍ତି ଜାତ ହୁଏ, ଯଦି ମଣିଷ ଖାଲି ରହୁଛି, ତା ପାଖରେ କିଛି କାମ ନାହିଁ, ତା ମନରେ ବିଭିନ୍ନ ଦୁର୍ଭାବନା ଏବଂ ମନ୍ଦ ଉଦ୍ଦେଶ୍ୟ ସୃଷ୍ଟି ହେଉଛି, ଅନ୍ୟର କ୍ଷତି ଚିନ୍ତା କରିପାରୁଛି। ଏଭଳି ପରିସ୍ଥିତିରେ ସାଧୁସଙ୍ଗ ଓ ଉତ୍ତମ ପୁସ୍ତକ ପଠନ ମଣିଷର ସହାୟକ ହୋଇପାରିବ। ତେଣୁ ଆମେ ଖଳ ପ୍ରକୃତିର ଲୋକଙ୍କୁ ଚିହ୍ନିବା ଉଚିତ ଏବଂ ସେମାନଙ୍କଠାରୁ ଦୂରେଇ ରହିବା ଉଚିତ, ନହେଲେ ସେମାନେ ଆମ ଜୀବନ ତଥା ସାମାଜିକ ଜୀବନରେ ବିଷ ଭରିଦେବେ। ଯଦି ଆମେ ଖାଲି ରହୁଛୁ, ନିଜର କର୍ତ୍ତବ୍ୟ ଠିକ୍ ଭାବରେ କରିବା ପରେ ଆମ ହାତରେ ସମୟ ରହୁଛି, ସାଧୁସଙ୍ଗ ଓ ଉତ୍ତମ ପୁସ୍ତକ ଏକାନ୍ତ ଅପରିହାର୍ଯ୍ୟ, ନହେଲେ ମଣିଷ ଆଉ ପଶୁ

ଚେତନା ଚିନ୍ତନ ଶୁଣୁଥିଲେ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ସୁତ ପୁରାଣ ଲକ୍ଷଣ ନିର୍ଦ୍ଦେଶ କଲାପରେ ସେହିସବୁ ଲକ୍ଷଣ ଚିହ୍ନିତ ଅଷ୍ଟାଦଶ ପୁରାଣ ଓ ଉପପୁରାଣର ନାମୋଲ୍ଲେଖ କରିଛନ୍ତି। ସୌନକଙ୍କ କୌତୂହଳକ୍ରମେ ସୁତ ମାର୍କଣ୍ଡେୟ ଋଷିଙ୍କ ଚରିତ ବର୍ଣ୍ଣନା କରିଛନ୍ତି। ଏହି ପ୍ରସଙ୍ଗରେ ସେ ଋଷିଙ୍କ ପରିଚୟ, ବେଦାଧ୍ୟୟନ ଓ ତପସ୍ୟାଦି କଥା ଉପସ୍ଥାପନ କରିଛନ୍ତି। ତାଙ୍କ ତପସ୍ୟାରେ ବିଘ୍ନ ଘଟିଛି, କିନ୍ତୁ ସେ ବିଘ୍ନ ଅତିକ୍ରମୀ ନିଜର ଏକାଗ୍ରତା ଓ ଅନନ୍ୟ ଭକ୍ତି ଯୋଗୁଁ ନରନାରାୟଣଙ୍କୁ ପ୍ରସନ୍ନ କରିପାରିଛନ୍ତି। ଶେଷରେ ନରନାରାୟଣ ପ୍ରକଟ ହୋଇଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଆକାଶବାଣୀ ଭବାନୀପାଟଣ, ବର୍ତ୍ତମାନ ସମୟ 6:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ପାଟଣା। ବର୍ତ୍ତମାନ ସମୟ ସକାଳ 6:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫି ଘରେ ତ୍ରିରଙ୍ଗା ଉଡ଼ାବାର୍କେ ଆହ୍ୱାନ ଦେବାର ସହିତ ନାଗରିକମାନଙ୍କୁ ଗର୍ବ ଓ ଉଷ୍ଣାକି ସହିତ ସ୍ୱାଧୀନତା ଦିବସ ପାଳନ କରବାର୍କେ ଅନୁରୋଧ କରିଛନ୍। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାବାର ସହିତ ଗୋଟିଏ ବିକଶିତ ଓ ସମୃଦ୍ଧ ଭାରତ ଗଠନ ଲାଗି ସମକୁ ସଂକଳ୍ପ ନେବାର୍କେ ସେ ଆହ୍ୱାନ ଦେଇଛନ୍। ଫି ବଛର ସ୍ୱାଧୀନତା ଦିବସକେ ନଜରଥି ରଖିକରି ଏହି ଅଭିଯାନ ଜରି ଦେଶବାସୀଙ୍କୁ ନିଜର ଘର କାର୍ଯ୍ୟାଳୟ ଓ ଭିନ୍ ଭିନ୍ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାବାର୍କେ ଆହ୍ୱାନ ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 2024-25 ବଛର ଲାଗି 115 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମଟି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେତାମାନଙ୍କୁ ପୁରସ୍କାର ରାଶି ବାବଦ 3,00,000 ଟଙ୍କା, ଅଙ୍ଗବସ୍ତ୍ର ଓ ତାମ୍ରପତ୍ର ଦିଆଯିବ। ଭୁବନେଶ୍ୱର ଲୋକସେବା ଭବନ ଆଜି ରାଜ୍ୟ କ୍ୟାବିନେଟ୍ର ବୈଠକ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକଟି ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଅଲଗା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଭୁବନେଶ୍ୱର ଲୋକସେବା ଭବନ ଅର୍ଥ ବିଭାଗର ସମୀକ୍ଷା କରିକରି ରାଜସ୍ୱ ଆଦାୟ ବ୍ୟବସ୍ଥାକେ ଆହୁରି ଦକ୍ଷ କରିବାର ସହିତ ପୁଞ୍ଜି ଆଉ କାର୍ଯ୍ୟକ୍ରମ ବ୍ୟୟକେ ଆହୁରି ବଢ଼ାବା ଲାଗି ପରାମର୍ଶ ଦେଇଛନ୍। ବୈଠକଟି ଉପସ୍ଥାପିତ ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷ ଜୁଲାଇ ମାସ ତକ ରାଜ୍ୟ ରାଜସ୍ୱ ଆଦାୟ 61,593 କୋଟି ରହିଛି, ଯେଣ୍ଟା ଗଲା ବଛର ତୁଳନାତି 7.3% ଅୟତ୍କା ଆୟ। ରାଜ୍ୟର ସାମଗ୍ରିକ ବିକାଶ ଓ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଭିଭିଭୂମି କ୍ଷେତ୍ରରେ ବ୍ୟାପକ ବିନିଯୋଗର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିବା ସହିତ ରାଜସ୍ୱ ଆଦାୟକେ ଅୟତ୍କା ଦକ୍ଷ କରବାରକେ ସବୁ ବିଭାଗକେ ସେ ନିର୍ଦ୍ଦେଶ ଦେଇଛନ୍। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତ ଅବସରରେ ଗଲାକାଲି କେନ୍ଦ୍ର ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିକରି ରାଜ୍ୟ ସ୍ୱାର୍ଥ ସମ୍ଭଳିତ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ଏହି ସମୟଥି ଶ୍ରୀ ପାତ୍ର ରାଜ୍ୟ ଚାଲୁଥିବା ଖରିଫ୍ ଧାନଘିନା ପ୍ରକ୍ରିୟା ବାବଦେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଅବସରରେ ଦୁହେଁ ଧାନଘିନା ପ୍ରକ୍ରିୟାକେ ବରକସ କରବାର, ଖାଦ୍ୟଶସ୍ୟର ସୁପରିଚାଳନା, ଗୋଦାମ ଘର ଓ ସାଧାରଣ ବଣ୍ଟନ ଜରି ଚାଉଳର ସଠିକ୍ ବଣ୍ଟନ ବାବଦେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଉପରେ ଓଡ଼ିଶା ରାଜ୍ୟସ୍ତରୀୟ କମିଟି ବୈଠକ ଗତକାଲି ଭୁବନେଶ୍ୱର ଲୋକସେବା ଭବନ

ହୋଇଯାଇଛି। ବୈଠକରେ ରାଜ୍ୟ ସରକାର ଆଉ ଭାରତ ଭାରତୀୟ ମାନକ ବ୍ୟୁରୋ ବିଆଇଏସ୍ ମିଲିତ ଚେଷ୍ଟା ଥି ରାଜ୍ୟର ଭିନ୍ ଭିନ୍ କ୍ଷେତ୍ରର ମାନକୀକରଣ ଗୁଣବତ୍ତା ସୁନିଶ୍ଚିତ କରବାର ଆଉ ଉପଭୋକ୍ତା ସୁରକ୍ଷାକେ ବରକସ କରବାର ଲାଗି ନିଆଯାଉଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ସମୀକ୍ଷା ଆଉ ଆଲୋଚନା କରାଯାଇଥିଲା। ପୁରୀ ଶ୍ରୀମନ୍ଦିରନ ଶ୍ରାବଣ ମାସର ଅନ୍ଧାର ପଖର ଉଆଁ ସ୍ଥିତିନ ଆଜ ମହାପ୍ରଭୁମାନଙ୍କର ଚିତାଲାଗି ନୀତି କରାଯିବା। ଏଥିଲାଗି ପହିଲା ଭୋଗବଣ୍ଡପ ନୀତି ଶେଷ ହେବାର ଉତ୍ରୁ ଦୁଇପହର 2 ବଜେନୁ ସଞ୍ଜର 7 ବଜେ ତକ 5 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। 2 ବର୍ଷିଆ ବିଏଡ୍ ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ପହିଲା ମେଧା ତାଲିକା ସାମ୍ସ ପୋର୍ଟାଲ୍ ଥି ବାହାରିଛି। ଏହି 3 ପାଠ୍ୟକ୍ରମ ଥି ନାଁ ଲେଖାବା ଲାଗି 44,222 ଜଣ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିଥିବାର ବେଳେ ପହିଲା ମେଧା ତାଲିକା ଥି 2,825 ଜଣ ଛାତ୍ରଛାତ୍ରୀଙ୍କ ନାଁ ବାହାରିଛି। ଫ୍ରିଜ୍ ବିକଳ୍ପ ବାଛୁଥିବା ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଜରିଆ ଆଡ୍ମିସନ୍ ଫିସ୍ ଜମା କରିକି ଏବଂ 14 ତାରିଖ ତକ ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନକେ ଯାଇକରି ନାଁ ଲେଖାଇ ପାରିବେ। ଭିନ୍ ଭିନ୍ ପ୍ରସଙ୍ଗ ସାଧାରଣ ଆକାଂକ୍ଷା ବାର୍ତ୍ତା ନେଇକରି ସାରା ପୃଥିବୀନ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘର ବିଶ୍ୱ ଯୁବ ଫୋରମ୍ର ଗୋଟିଏ ବୈଠକର ପ୍ରସ୍ତାବ ଅନୁସାରେ 1991 ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ସରକାର ଆର୍ ଅନ୍ତର୍ଜାତୀୟ ସଂଗଠନମାନଙ୍କ ତରଫରୁ ଜୁଆନ ପିଢ଼ିକେ ସାମିଲ କରବାର ଉପରେ ଜୋର୍ ଦେବାର ଲାଗି ଏହି ଦିବସ ପାଳନ କରାଯାଇ ଆସୁଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫରୁ ଗଲାକାଲି ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ହୋଇଥିବା ଗୋଟିଏ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଥି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫରୁ ଗଲାକାଲି ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ କରାଯାଇଥିଲା। ଖଡ଼ିଆଲ ରାଜା ଆର୍ତ୍ରତାଣ ଖେଲପଡ଼ିଆଠାରେ 17 ନମ୍ବର ରାଜା ଅନୁପ ସିଂହଦେଓ ମେମୋରିଆଲ ଫୁଟବଲର 4 ନମ୍ବର ଦିନେ କଣ୍ଟାବଞ୍ଜି ଆଉ ଖଡ଼ିଆଲ ଭିତରେ ମ୍ୟାଚ୍ ହୋଇଥିଲା, ଯେମିତି କଣ୍ଟାବଞ୍ଜି ଦଳ 2-1 ଗୋଲ୍ ଥି ଖଡ଼ିଆଲ ଦଳକେ ହରାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଇଲାକାନ ହୋଇଥିବା ଘୂର୍ଣ୍ଣିବଲ ଆଜ ଲଘୁଚାପ କ୍ଷେତ୍ରଟି ବଦଲିବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ଏବେ 24 ଘଣ୍ଟା ଭିତରେ ଅନୁଗୁଳ ଆଉ କେନ୍ଦୁଝର ଜିଲ୍ଲାନ ଜବରନୁ ଅତିଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏହି ସମୟ ଭିତରେ ସମ୍ବଲପୁର ଦେବଗଡ଼ ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ ସହିତ 15 ଜିଲ୍ଲାନ ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶିଳ୍ପୀ ପିନାକୀ ନାୟକ। ଚାଷର କଥା ସକାଳ 7:40 ପୁରାତନୀରେ ଛାନ୍ଦ ଶୁଣିବେ ସକାଳ 7:45। କଣ୍ଠଶିଳ୍ପୀମାନେ ହେଲେ ସଙ୍ଗୀତା ଗୋସାଇଁ ଓ ପଶ୍ଚିମେଶ୍ୱର ଜେନା। ସଙ୍ଗୀତ ଲହରୀ ସକାଳ 8:30, ଏଥିରେ ଶୁଣିବେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ଶିବା ଓ ଶୈଳଭାମା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିସ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବ ପୂର୍ବାହ୍ନ 10:10। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ଲଳିତ ମୋହନ ନାୟକ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ସୁରେଖା ମହାପାତ୍ର, ଫାଲ୍ଗୁନୀ ପାତ୍ର, ସୀମନ୍ତିନୀ ଶତପଥୀ ଓ ଜିତେନ୍ଦ୍ରନାଥ ପଟ୍ଟନାୟକ। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30। ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ରାତି 7:30 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଏ କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଶୁଣିବେ ସିଧା ପ୍ରସାରଣରେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ରାତି 8:00 ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15, ପରିବେଷଣ କରିବେ ସତ୍ୟନାରାୟଣ ନାୟକ ସାଥୀ। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15, ଚର୍ଚ୍ଚାକା ବିଷୟ ରାତି 9:30 ଏବଂ ରାତି 10:00 ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ର ଗାୟନ, ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାନ, ଏଥିରେ ଶୁଣିବେ ରାଗପୁରିଆ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ଏବଂ ଖର୍ଚ୍ଚକୁ ବ୍ୟାପକ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅର୍ଥ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏଭଳି ପଦକ୍ଷେପ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଗତ ଜୁଲାଇ ମାସ ସୁଦ୍ଧା ଚଳିତ ବର୍ଷର ରାଜସ୍ୱ ଆଦାୟ 61,533 କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ରାଜସ୍ୱ ଆଦାୟ ତୁଳନାରେ ଏହା 7.3% ଅଧିକ ବୋଲି ବୈଠକରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାଜ୍ୟରେ ଏବେ କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଆସନ୍ତା 27 ତାରିଖ ସୁଦ୍ଧା ଏହା ଶେଷ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଶ୍ରୀ ନାୟକ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂଙ୍କ ସହ ଏ ସମ୍ପର୍କରେ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ନାୟକ କହିଛନ୍ତି, ଆସନ୍ତା ମାସରେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟ ଆବାସ ବଣ୍ଟନ କାର୍ଯ୍ୟ କରାଯିବ।
1: ଭାରତ ସରକାରଙ୍କ ତରଫରୁ ଯେଉଁ ନୂତନ ଭାବରେ ସର୍ଭେ କରିବାର ଦିଆଯାଇଛି, 37.5 ଲକ୍ଷ ପାଖାପାଖି ସର୍ଭେ ହୋଇଛି। ଚଳିତ 27 ତାରିଖ ଭିତରେ ସ୍କୁଟନି ସରିବ। ଓଡ଼ିଶା ପ୍ରଦେଶରୁ ଯେଉଁମାନେ ପ୍ରତିନିଧିତ୍ୱ କରୁଛନ୍ତି ସମସ୍ତଙ୍କ ଉପସ୍ଥିତିରେ, ଓଡ଼ିଶାର ଆଗାମୀ ଦିନର PMAY ଘର ପାଇଁ ଆମେ ଏକ ଲିଖିତ ପତ୍ର ଦେଇଛୁ। ବହୁତ କମ୍ ଦିନ ଭିତରେ ଆମେ ଗରିବ ଲୋକମାନଙ୍କୁ ଘର ଦେବୁ, ଯାହାଫଳରେ କି ଓଡ଼ିଶାର ଗରିବ ଲୋକମାନେ ଅଧିକ ଲାଭାନ୍ୱିତ ହୋଇପାରିବେ।
0: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସୁଦୃଢ଼ୀକରଣ, ଖାଦ୍ୟଶସ୍ୟ ପରିଚାଳନା, ଗୋଦାମ ଗୃହ ଏବଂ ସାଧାରଣ ବଣ୍ଟନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ହିତାଧିକାରୀଙ୍କ ସ୍ୱାର୍ଥ ରକ୍ଷା ନେଇ ଉଭୟ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ମାନକୀକରଣ ଉପରେ ଆଧାରିତ ତୃତୀୟ ରାଜ୍ୟସ୍ତରୀୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଏବଂ ଭାରତୀୟ ମାନକ ବ୍ୟୁରୋର ମିଳିତ ପ୍ରୟାସରେ ବିଭିନ୍ନ କ୍ଷେତ୍ରରେ ମାନକୀକରଣ, ଗୁଣବତ୍ତା ଏବଂ ଉପଭୋକ୍ତା ସୁରକ୍ଷା ସୁଦୃଢ଼ କରିବା ନେଇ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଚିତାଲାଗି ଅମାବାସ୍ୟା ପାଳନ ଅବସରରେ ଆଜି ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କୃଷି ପର୍ବ ଆରମ୍ଭର ପ୍ରଥମ ପର୍ବ ରୂପେ ବିବେଚିତ ଏହି ପର୍ବ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ। ଏହି ଅବସରରେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଔଷଧୀୟ ଗୁଳ୍ମ ଏବଂ ବୃକ୍ଷର ଡାଳପତ୍ର ଘର ଦୁଆର ଏବଂ ଗୁହାଳ ଚାରିପଟେ ପୋତା ଯାଇଥାଏ। ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲରେ ପ୍ରକାଶିତ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 2825 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନାମଲେଖା ପ୍ରକ୍ରିୟା ଆସନ୍ତା 14 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ହାତୀଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି। 2011 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ଓଡ଼ିଶାରେ ଏହି ସଂଖ୍ୟା 2,000 ଅଧିକ ହେବ ବୋଲି କୁହାଯାଇଛି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ମସିହା ଡିସେମ୍ବର 17 ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ନେଇ ଭଦ୍ରକଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବୈଠକରେ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ତାଲିକା ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

0: ଏହାର ପ୍ରଭାବରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ରବି ନାରାୟଣ ଧର।
2: ଅସ୍ଥି ହେଉଛି ଆମର ଶରୀରର ମୁଖ୍ୟ ଅଂଶ, ଯାହାଦ୍ୱାରା ଆମେ ଠିଆ ହେଉଛେ, ଯାହାଦ୍ୱାରା ଆମର ଶରୀରର ଗଠନ ନିର୍ଭର କରେ। ଆମର ସାଧାରଣତଃ ମଣିଷ ଦେହରେ 206 ଖଣ୍ଡ ଅସ୍ଥି ରହିଛି। ସବୁଠାରୁ ଷ୍ଟ୍ରଙ୍ଗେଷ୍ଟ ବୋନ୍ ହେଉଛି ଆମର ଥାଇ ବୋନ୍, ଯେଉଁଟାକି ଆମର ଫ୍ୟୁମର ବୋଲି କୁହାଯାଏ। ଜଙ୍ଘର ଲମ୍ବା ହିସାବରେ ସବୁଠାରୁ ବଡ଼ ହେଉଛି ସେଇ ଫ୍ୟୁମର ବା ଜଙ୍ଘ ହାଡ଼, ଏବଂ ସବୁଠାରୁ ଛୋଟ କାନ ଭିତରେ ଗୋଟେ ଷ୍ଟେପିସ୍ ବୋଲି ବୋନ୍ ଥାଏ, ବହୁତ ଛୋଟିଆ ବୋନ୍ ଥାଏ, ସେଟା ହେଉଛି ସବୁଠାରୁ ଛୋଟ ବୋନ୍। ଯାହା ତିଆରି ହୋଇଛି 2 ଜିନିଷର, ଗୋଟିଏ ହେଉଛି ତାର ମେନ୍ ଜିନିଷ ପ୍ରୋଟିନ୍ ଅଂଶ, ଆଉ ଗୋଟେ ଲବଣ ଅଂଶ। ପ୍ରୋଟିନ୍ ଅଂଶ ଯେଉଁଟାକି ଆମର କୋଲାଜେନ୍ ଫାଇବର ବୋଲି କୁହାଯାଏ, ଯାହା ଆମର ମେନ୍ ଷ୍ଟ୍ରକ୍ଚର୍ଟାକୁ ଦିଆଯାଏ, କିନ୍ତୁ ତାର ଷ୍ଟ୍ରେଙ୍ଥ ବଢ଼ାଇବା ପାଇଁ ତା ଦେହରେ ମିନେରାଲ ବା କାଲସିୟମ ଫସ୍ଫରସ୍ର ଉପାଦାନ ବହୁତ ଜରୁରୀ। ୟା ଭିତରୁ କୌଣସି ଜିନିଷର ଏପଟ ସେପଟ ହେଲେ, ଯେମିତି ପ୍ରୋଟିନ୍ ଅସୁବିଧା ହେଲେ ହାଡ଼ ଦୁର୍ବଳ ହେବ, ଲବଣ ଅଂଶ ଯେଉଁଟାକି କାଲସିୟମ କିମ୍ବା ଫସ୍ଫରସ୍ର ଅସୁବିଧା ହେଲେ ମଧ୍ୟ ଆମର ହାଡ଼ ଦୁର୍ବଳ ହୁଏ। ତେଣୁ ହାଡ଼ର ଗଠନ ଓ ହାଡ଼ର ଯତ୍ନ ପାଇଁ 3ଟି ଜିନିଷ ନିହାତି ଜରୁରୀ। ଗୋଟିଏ ହେଲା ପ୍ରୋଟିନ୍ ବା ପୁଷ୍ଟିସାର ଜିନିଷ, ଏବଂ ଲବଣ ବା ଆମର କାଲସିୟମ ଫସ୍ଫରସ୍ ଆଣ୍ଡ ଅଦର ମିନେରାଲ୍ସ, ଆଉ ଛୋଟ ଛୋଟ ମିନେରାଲ୍ସ କିଛି ଅଛି ଯାହା ମଧ୍ୟ ତା'ର ଗଠନକୁ ସାହାଯ୍ୟ କରେ। ହାଡ଼ର ସୁରକ୍ଷା ପାଇଁ ଖାଦ୍ୟ ଓ ଜୀବନଶୈଳୀ 2ଟି ଯାକ ମହତ୍ୱପୂର୍ଣ୍ଣ। ଯେମିତି ଖାଦ୍ୟର ପୁଷ୍ଟିସାର ଜାତୀୟ ଖାଦ୍ୟ ଅଭାବ ରହିଲେ ହାଡ଼ ନିଶ୍ଚିତ ଦୁର୍ବଳ ହେବ, ସେମିତି ହାଡ଼ରେ ଆମର କାଲସିୟମର ଅଭାବ ହେଲେ ପ୍ରତି ଖାଦ୍ୟରେ କାଲସିୟମ ଆମର ଆବଜର୍ପସନ୍ ହୁଏ, ଆମର ସେଇଟା ଯାଇ ହାଡ଼ରେ ରହେ ଏବଂ ହାଡ଼ର ଗଠନ କରିଥାଏ। କିନ୍ତୁ ଯଦି କୌଣସି କାରଣରୁ ଆମର ପୁଷ୍ଟିସାରର ଅଭାବ କିମ୍ବା କାଲସିୟମର ଅଭାବ କିମ୍ବା ଫସ୍ଫରସ୍ର ଅଭାବ ରହିଲା, ତେବେ ନିଶ୍ଚିତ ଭାବରେ ହାଡ଼ର ଗଠନ ଏବଂ ହାଡ଼ର ଅସ୍ତିତ୍ୱ କମିଯିବ। ଲୁଣରେ କାଲସିୟମ କମ୍ ଥାଏ କିନ୍ତୁ ସୋଡ଼ିୟମ ଅଧିକା ଥାଏ। ସୋଡ଼ିୟମ ଆଉ କାଲସିୟମ ଆମର ବଡି ଭିତରକୁ ଯିବା ପାଇଁ ତାଙ୍କ ଭିତରେ ଗୋଟେ ପ୍ରକାର ସଂଘର୍ଷ ହୁଏ, ଯେଉଁଥିରେ ଯଦି ଆମେ ଲୁଣ ଅଧିକା ଖାଇବା ତ କାଲସିୟମ ଆବଜର୍ପସନ୍ଟା ବା ଆମର କାଲସିୟମ ହାଡ଼କୁ ଯିବାଟା ନିଶ୍ଚିତ ଭାବରେ କମିଯିବ, ନିଶ୍ଚିତ ଭାବରେ ହାଡ଼ ଆଗକୁ ଦୁର୍ବଳ ହେବ। ଏବଂ ଯଦି ଲୁଣ ଅଧିକା ଖାଇବା ହାଡ଼ ତ ଦୁର୍ବଳ ହେବ, ସେମିତି ବ୍ଲଡ୍ ପ୍ରେସର ବଢ଼ିବାରେ ମଧ୍ୟ ସେଇଟା ସାହାଯ୍ୟ କରେ, ଆଉ ସେଇଟା ମଧ୍ୟ ଆମର ସାଧାରଣ ଗଠନରେ ମଧ୍ୟ କ୍ଷତିକାରକ। ହାଡ଼ର ରୋଗ ଯଦି ଆମେ ଦେଖିବା, ହାଡ଼ ଭାଙ୍ଗିବା ରୋଗ ଯେଉଁଟାକି ପ୍ରାୟ 90 ଭାଗ, ଆଉ ହାଡ଼ ଭାଙ୍ଗେ କାହିଁକି ନା, ହାଡ଼ ଗୋଟେ ଯେହେତୁ ଗୋଟେ ଷ୍ଟ୍ରଙ୍ଗ ଜିନିଷ, ଯେତେ ଷ୍ଟ୍ରଙ୍ଗ ହେଲେ ମଧ୍ୟ ସେତିକି ଭଙ୍ଗୁର, ତେଣୁ କୌଣସି ପ୍ରକାର ଫୋର୍ସ ଯଦି ତା ଉପରେ ପଡ଼େ ନିଶ୍ଚିତ ଭାବରେ ହାଡ଼ ଭାଙ୍ଗିଯାଏ। ସେ ଫୋର୍ସଟା କେଉଁ ହିସାବରେ ପଡ଼େ ସେଟାକୁ ଦେଖିବାକୁ ପଡ଼େ। ସପୋଜ୍ ଆମର କୌଣସି ଦୁର୍ଘଟଣା ହେଲା, ନିଶ୍ଚିତ ଭାବରେ ବୋନ୍ ଉପରେ ପ୍ରେସର ପଡ଼ିବ। ସାଧାରଣ ଯଦି ଆମେ ଘରେ ପଡ଼ିଯିବା, ଯଦି ହାଡ଼ ଦୁର୍ବଳ ଥିବ ଅଳ୍ପ ଫୋର୍ସରେ ମଧ୍ୟ ହାଡ଼ ଭାଙ୍ଗିବାର କାରଣ ଥାଏ। ସାଧାରଣତଃ ଆମେ ଦେଖୁ ବାଥରୁମ୍ରେ ବା ଗାଧୁଆ ଘରେ ସ୍ନାନ ସମୟରେ ପଡ଼ିବା ବହୁତ ସାଧାରଣ ଉଦାହରଣ। ଏହାର କାରଣ 2ଟି ଥାଏ, ଗୋଟେ ହେଉଛି ବାଥରୁମ୍ର ଚଟାଣ ଯଦି ସ୍ଲିପେରୀ ଥାଏ ତେବେ ନିଶ୍ଚିତ ଭାବରେ ଫଲ୍ ହେବ, ଏନି ଫଲ୍ ଯଦି ଆମର ହେଲା ତେବେ ସେଇଟା ନିଶ୍ଚିତ ଭାଙ୍ଗିବାକୁ ଦେଇଥାଏ। ହାଡ଼ ଭାଙ୍ଗିବାକୁ ଛାଡ଼ିଦେଲେ ଅନ୍ୟ ପ୍ରକାର ରୋଗକୁ 2 ପ୍ରକାର ବିଭକ୍ତ କରାଯାଏ, ଯେଉଁଟାକି ଜନ୍ମଗତ ରୋଗ ବା କଞ୍ଜେନିଟାଲ ଡିଜିଜ୍, ଆଉ ଗୋଟିଏ ଆକ୍ୱାର୍ଡ ଡିଜିଜ୍ ମାନେ ପଛରେ ଯେଉଁଟା ହୁଏ। ଜନ୍ମଗତ ରୋଗ, କେତେ ଛୋଟ ଶିଶୁ ଜନ୍ମ ହୋଇଥାନ୍ତି ତାଙ୍କର ହିପ୍ର ଡିସ୍ଲୋକେସନ୍ ଥାଏ, ଜଏଣ୍ଟ ଭିତରେ ହାଡ଼ ନଥାଏ, କେଇ ଜଣଙ୍କର ପାଦ ବଙ୍କା ଥାଏ, କେଇ ଜଣଙ୍କର ହାତ ବଙ୍କା ଥାଏ, ଯେଉଁଟା କଞ୍ଜେନିଟାଲ ଟାଲିପେସ୍ ଇକୁନୋଭାରସ୍ ବୋଲି କୁହାଯାଏ। ଏ ହେଉଛି ବିଭିନ୍ନ ପ୍ରକାର ଜନ୍ମଗତ ରୋଗ। ସେହିପରି ଆକ୍ୱାର୍ଡ ଡିଜିଜ୍ ବା ପରେ ଯେଉଁ ରୋଗ ହୋଇଥାଏ ସେଗୁଡ଼ାକ 2-3 ପ୍ରକାର ହୋଇଥାଏ, ଟ୍ୟୁମର ହୋଇପାରେ, ଟିବି ହୋଇପାରେ ବା ଇନଫେକ୍ସନ୍ ହୋଇପାରେ, ଅଷ୍ଟିଓମାଇଲାଇଟିସ୍ ହୋଇପାରେ, ଯେଉଁଟା ହାଡ଼ର ଅସ୍ଥିର ଇନଫେକ୍ସନ୍କୁ ଅଷ୍ଟିଓମାଇଲାଇଟିସ୍ କୁହାଯାଏ। ଠିକ୍ ସେହିପରି ବୟସ ଜନିତ ରୋଗ, ବାର୍ଦ୍ଧକ୍ୟ ଜନିତ ହାଡ଼ର ରୋଗ ମଧ୍ୟ ଥାଏ, ଯେଉଁଟାକି ଆମର ଅଷ୍ଟିଓ ଆର୍ଥାଇଟିସ୍ କୁହାଯାଏ। ଅଷ୍ଟିଓ ଆର୍ଥାଇଟିସ୍ରେ ବଡ଼ ବଡ଼ ଗଣ୍ଠି, ଯେଉଁ ଗଣ୍ଠି ଆମେ ଚାଲୁଛେ ଯେମିତିକି ଆମର ଆଣ୍ଠୁ ବା ହିପ୍ ବା ଆଙ୍କେଲ, ଏଗୁଡ଼ାକ ଘୋରି ହୋଇଯାଏ, ଘୋରି ହୋଇ ତାର ବୁଲିବା ଶକ୍ତି, ହାଡ଼ ଚଳପ୍ରଚଳ ଶକ୍ତି କମିଯାଇଥାଏ। ସ୍ମୋକିଂ ଇଜ୍ ଇଞ୍ଜୁରିୟସ୍ ଟୁ ବୋନ୍ ହେଲ୍ଥ, ସ୍ମୋକିଂ କଲା ମାନେ ଆମର କାଲସିୟମ ଡେଫିସିଏନ୍ସି ହୁଏ, ତେଣୁ ହାଡ଼ ଦୁର୍ବଳ ହୁଏ। ସେହିପରି ଅତ୍ୟଧିକ ମଦ୍ୟପାନ ମଧ୍ୟ ହାଡ଼ର ଗଠନକୁ କ୍ଷତି କରେ, ଏବଂ ମଦ୍ୟପାନ କଲା ପରେ ଆମର ଦୁର୍ଘଟଣା ଘଟାଇବାର ଚାନ୍ସ ଏଇଟା ଅଧିକା ବଢ଼ିଯାଇଥାଏ, ତା ମଧ୍ୟ ହାଡ଼କୁ ଭଙ୍ଗୁର କରିଥାଏ। ପ୍ରତ୍ୟେକ ଲୋକଙ୍କୁ ମୁଁ ଏତିକି କହିବି, ହାଡ଼ର ଯତ୍ନ ହିସାବରେ ନିଜର ଖାଦ୍ୟ ପ୍ରଣାଳୀ, ନିଜର ଗଠନ ପ୍ରଣାଳୀ, ତାର ଚାଲିଚଳନ, ଏସବୁର ଯତ୍ନ ନେବେ। ଯେମିତି ଖାଇବାରେ ଆମର ପ୍ରୋଟିନ୍ କାଲସିୟମ ଜାତୀୟ ଖାଦ୍ୟ ଏ ରେଗୁଲାର ଖାଇବାକୁ ଅଭ୍ୟାସ କରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ନାରାୟଣ ଧର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

This morning. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଗତ କରିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ସମ୍ଭିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାର ଅନୁମୋଦନ ଲାଭ କରିଥିଲା। ରାଜ୍ୟସଭାରେ ଆଜି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇ ଗୃହୀତ ହେବାର ସମ୍ଭାବନା ରହିଛି। ସେହିପରି ଲୋକସଭାରେ ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2024 ଆଲୋଚନା ହେବା ସହ ଗୃହୀତ ହେବ। ଗତକାଲି ସଂସଦର ଉଭୟ ଗୃହରେ ବିରୋଧୀ ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିଥିଲେ। ଗତକାଲି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଲୋକସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ 2026 ଅନୁମୋଦନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ ଟ୍ରିମ୍ଫ ଅଫ୍ ଦ ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ସ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜୀବନଯାତ୍ରା, ଅଭିଜ୍ଞତା, ସଫଳତା ଏବଂ ସଂଘର୍ଷ ଉପରେ ଏହି ପୁସ୍ତକ ଆଧାରିତ। ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରୂପେ କାର୍ଯ୍ୟନିର୍ବାହ କରିଥିଲେ। ଏହି ପୁସ୍ତକ ସାଧାରଣ ଜନତାଙ୍କୁ ତାଙ୍କର ଜୀବନଯାତ୍ରା ଏବଂ ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3,00,000 ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1,00,000 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଏହି ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଗତକାଲି ଲିବେରିଆର ସଂସଦୀୟ ପ୍ରତିନିଧି ଦଳଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଲିବେରିଆର ଏହି ପ୍ରତିନିଧି ଦଳ ଆସି ଆଇବିଏସ୍ଏ ପାଣ୍ଠି ବିନିଯୋଗରେ ପରିଚାଳିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ମତ ବିନିମୟ ହୋଇଥିଲା। ସେ ଜନଧନ ଯୋଜନା, ମୁଦ୍ରା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ଜଳ ଜୀବନ ମିଶନ ଆଦି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ଗ୍ଲୋବାଲ୍ ସାଉଥ୍ ଭାଗିଦାରିତା ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ ଏହି ପ୍ରତିନିଧି ଦଳର ଆଗ୍ରହ ଏବଂ ଉତ୍ସାହକୁ ମନ୍ତ୍ରୀ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ସେବି ସେୟାର ବଜାରରେ ତାଲିକାଭୁକ୍ତ ଋଣ ନେଇଥିବା ନଗରପାଳିକା ସଂସ୍ଥାଗୁଡ଼ିକ ପାଇଁ ଜମା ସମୟସୀମା ବୃଦ୍ଧି କରିଛି। ଗତକାଲି ସଂଶୋଧିତ ନିୟମ ଅନୁଯାୟୀ ତାଲିକାଭୁକ୍ତ ନଗରପାଳିକାଗୁଡ଼ିକ ଅଡିଟ୍ ନ ହୋଇଥିବା ଆର୍ଥିକ ଫଳାଫଳ ପ୍ରଥମ 6 ମାସ ମଧ୍ୟରେ 60 ଦିନ ମଧ୍ୟରେ ଜମା କରିବେ, ଯାହାକି ଏହି ସମୟସୀମା ପୂର୍ବରୁ 45 ଦିନ ରହିଥିଲା। ସେହିପରି ବାର୍ଷିକ ଅଡିଟ୍ ଆର୍ଥିକ ଫଳାଫଳ 90 ଦିନ ମଧ୍ୟରେ ଦାଖଲ କରିବା ପାଇଁ କୁହାଯାଇଛି। ପୂର୍ବରୁ ଏହି ସମୟସୀମା 60 ଦିନ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କଲମ୍ବିଆରେ ହୋଇଥିବା ଭୂମିକମ୍ପରେ ବହୁସଂଖ୍ୟକ ଜୀବନହାନୀ ଯୋଗୁଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଭୂମିକମ୍ପରେ ଆହତ ହୋଇଥିବା ଲୋକଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ସର୍ବଦା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। ଆକାଶବାଣୀରୁ
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀଠାରେ ଆଜି ହରିଆଲୀ ଅମାବାସ୍ୟା ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ ବୃକ୍ଷମିତ୍ର ଅଭିଯାନ ଅଧୀନରେ ହଜାର ସଂଖ୍ୟକ ସଦସ୍ୟ ବିଭିନ୍ନ ଗ୍ରାମ ଏବଂ ସହରରେ ଚାରାରୋପଣ କରିବେ। ସମଗ୍ର ଦେଶରେ 50,000 ଉର୍ଦ୍ଧ୍ୱ ଚାରାରୋପଣ କରାଯିବା ପାଇଁ ଏକ ସାମୂହିକ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରୀ ଚୌହାନ ନାଗରିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, ହରିଆଲୀ ଅମାବାସ୍ୟା ଏକ ପର୍ବ ଯାହାକି ପ୍ରକୃତି ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିବାର ସୁଯୋଗ ପ୍ରଦାନ କରିଥାଏ। ନିଜର ପରିବେଶକୁ ଅଧିକ ସବୁଜମୟ କରିବା ଲାଗି ଏହି ପର୍ବ ମାଧ୍ୟମରେ ଚାରାରୋପଣ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ କଥା ମାଧ୍ୟମରେ ପ୍ରକୃତି ପ୍ରତି କୃତଜ୍ଞତା ଜ୍ଞାପନ ନ କରି ବୃକ୍ଷଚାରା ଲଗାଇ କାର୍ଯ୍ୟ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ବୃକ୍ଷଚାରା ରୋପଣ କେବଳ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଆଗାମୀ ପିଢ଼ି ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ସ୍ଥାପନ କରିଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। ଚଳିତ ମୌସୁମୀ ଋତୁରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଚାରିଧାମ ଯାତ୍ରା ଉତ୍ସାହର ସହିତ ଜାରି ରଖିଛନ୍ତି। ଶ୍ରଦ୍ଧାଳୁମାନେ କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରୁଛନ୍ତି। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି, ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶନାର୍ଥୀଙ୍କ ସୁରକ୍ଷିତ ଦର୍ଶନ ପାଇଁ ବିହିତ ବ୍ୟବସ୍ଥା ହୋଇଛି। ଚାରିଧାମ ଯାତ୍ରାରେ ଉତ୍ତରାଖଣ୍ଡର ପ୍ରମୁଖ ତୀର୍ଥସ୍ଥଳୀ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅନ୍ତର୍ଭୁକ୍ତ। ପୂର୍ବରୁ ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହିତ ଚାରିଧାମ ଯାତ୍ରାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେନ୍ସିଆଲ କାଉନ୍ସିଲର ପିଟର ନାଭାର କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କ ବଜାୟ ରଖିବା ଦିଗରେ କାର୍ଯ୍ୟ କରୁଛନ୍ତି। ଉଭୟ ରୁଷିଆ ତୈଳ ସମ୍ପର୍କିତ ଶୁଳ୍କ ପ୍ରସଙ୍ଗର ସମାଧାନ କରିବେ। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଅଂଶସ୍ୱରୂପ ଏହା ପ୍ରକାଶ ପାଇଛି। ପୂର୍ବରୁ ଅଗଷ୍ଟ 7 ତାରିଖରେ ଆମେରିକା ସିନେଟ୍ରେ ବାଇପାର୍ଟିସନ୍ ବିଲ୍ ଗୃହୀତ ହୋଇଥିଲା। ଭାରତ ଏବଂ ଚାଇନା ସମେତ ବିଭିନ୍ନ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲେଭି ଶୁଳ୍କ 70% ଲାଗୁ କରିବା ଲାଗି ଅଧିକାର ପ୍ରଦାନ କରାଯାଇଛି। ଏଥିରେ ରୁଷରୁ ଆସୁଥିବା ତୈଳ ଏବଂ ଗ୍ୟାସ୍ ଅନ୍ତର୍ଭୁକ୍ତ ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ହର୍ ଘର୍ ତ୍ରିରଙ୍ଗା ସାଇକେଲ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଣ୍ଡବ୍ୟ ଦିଲ୍ଲୀ ୟୁନିଭର୍ସିଟିରୁ ମାଇ ଭାରତ ସ୍ୱେଚ୍ଛାସେବୀମାନଙ୍କ ର୍ୟାଲିର ନେତୃତ୍ୱ ନେଇଛନ୍ତି। ଏହି ର୍ୟାଲି ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯିବ। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ, ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିବାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ଆର୍ଥିକ କାରବାର, ଉପଭୋକ୍ତା ସେବା ଏବଂ ପରିଚାଳନା ତଥା ଠକେଇକୁ ପ୍ରତିହତ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମାଲହୋତ୍ରା ଆଶାବ୍ୟକ୍ତ କରିଛନ୍ତି। ନାଇଜେରିଆର ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ 17 ପଦକ ହାସଲ କରିଛି। ସିନିୟର ପୁରୁଷ ବର୍ଗରେ ଗତକାଲି ଭାରତର କରନ୍ ସିଂ ଏବଂ ସେର୍ଜିନ୍ ଶାନ୍ତିମୋଲ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ସେବର ଫାଇନାଲ୍ରେ କରନ୍ ସିଂ ଅଷ୍ଟ୍ରେଲିଆର ୟୁଙ୍ଗି ସିଂଙ୍କୁ 7-11, 15 ବାରରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ପୁରୁଷ ଇପି ଫାଇନାଲ୍ରେ ସେର୍ଜିନ୍ ଶାନ୍ତିମୋଲ୍ ଦକ୍ଷିଣ ଆଫ୍ରିକାର ପିଟର କ୍ରୁଜନ୍ଙ୍କୁ 15-6 ସେଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ସିନିୟର ପୁରୁଷ ଫଏଲ୍ ପ୍ରତିଯୋଗିତାରେ ଭାରତର ତେଜସ୍ ପାଟିଲ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଭାରତୀୟ ମହିଳା ଫେନ୍ସର ସିନିୟର ଇପି ଇଭେଣ୍ଟରେ 3 ପଦକ ହାସଲ କରିଛନ୍ତି। ଭାରତର ତନିସ୍କା ଖାଟ୍ରି ସ୍ୱର୍ଣ୍ଣପଦକ, ଖୁସି ଦାବିଡ଼େ ରୌପ୍ୟ ଏବଂ ପ୍ରାଚୀ ଲୋହାନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇମ୍ଫାଲର ଖୁମାନ୍ ଲାମ୍ପାଙ୍ଗ୍ ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4:00 ଗ୍ରୁପ୍ ଡି ମ୍ୟାଚ୍ରେ ନେରୋକା ଫୁଟବଲ କ୍ଲବ ଏବଂ ଫୁଟବଲ କ୍ଲବ ରେଙ୍ଗଡାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନଠାରେ ମହମ୍ମଦ ସ୍ପୋର୍ଟିଂ କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଟିମ୍ ମଧ୍ୟରେ ରାତି 7:00 ଖେଳ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲୀ ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋସ୍ରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।

ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଅଲୋକ ବିଶ୍ୱାଳଙ୍କ ଗୀତରଚନା ଓ ମନ୍ମଥ ମିଶ୍ରଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ପିନାକୀ ନାୟକ।

0: ପିନାକ୍ଷୀ ନାୟକ। ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଉନ୍ନତ ପଦ୍ଧତିରେ ମକା ଚାଷ। ବିଶେଷଜ୍ଞ ଭାବରେ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ କୃଷି ଫାର୍ମ ଅଧୀକ୍ଷକ ତେଜସ୍ୱିନୀ ମାଝୀ। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିର୍ଦ୍ଧାରିତ ବିଷୟ ଉପରେ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର 2 ହେଲା 0667029562323 ଏବଂ 2956228। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ସାରୁ, ବାଇଗନ୍, ଭେଣି ଆରୁ, ଲଇନି। ହେନ୍ତା ଯଦି ଦେଖ୍ମା ବୋଇଲେ ଇ ଆଧୁନିକ କୃଷି ପଦ୍ଧତି ହଉଛେ ରାସାୟନିକ କୃଷି। ଦିନକେ ଦିନ ଜନସଂଖ୍ୟା ବଢ଼୍ବାର୍ ଲାଗ୍ତି ତାର୍ ଖାଦ୍ୟର ଚାହିଦାକେ ପୂରଣ ଲାଗି କମ୍ ଜମିନେ କେନ୍ତା ବେଶୀ ଅମଲ କରିପାର୍ମା ଇ ଉଦ୍ଦେଶ୍ୟକେ ନେଇକରି ଆମର୍ ଚାଷୀ ଦାଦାମାନେ ଇ ଆଧୁନିକ କୃଷିର ଆଶ୍ରୟ ନେଇଚନେ। ଅଧିକାନୁ ଅଧିକା ଅମଲ ଇନୁ ପାଇଲେ ବି ଆମର୍ କାଁଟା କ୍ଷତି ହଉଛେ ସେ ବିଷୟଟି ଆମେ କେତେବେଲେ ବି ଧ୍ୟାନ ନେଇ ଦେବାରେ। ଇଟାର୍ ଦ୍ୱାରା ଯେନ୍ ବିପଦ ସବୁ ମାଡ଼ି ଆସୁଛେ, ଆମେ ସେ ବିପଦନୁ ରକ୍ଷା ପାଇବାର୍ ଲାଗି ଆମେ ଜୈବିକ କୃଷିକେ ନିଜର କରିନେବାର୍ କଥା ଏ। ତ ଇ ଜୈବିକ କୃଷି ବୋଲିକରି ଯେନ୍ଟାକେ କହୁଛନ୍, ଇଟା କିଛି ନୂଆ କଥା ନେଇ ସେ ଏ। ପୁରୁଣା ସମୟନୁ ଚଲି ଆସୁଥିବାର ବିନା ରାସାୟନିକ ଦ୍ରବ୍ୟ ସାହାଯ୍ୟ ନେ ଯେନ୍ ପ୍ରକାରର କୃଷି କାର୍ଯ୍ୟ ଆଗରୁ ହଉଥିଲା ସେ କୃଷିକେ ଏକା ବୈଜ୍ଞାନିକ ପ୍ରଣାଳୀ ନେ କରବାର୍ଟାକେ ଜୈବିକ କୃଷି ବୋଲିକରି କହେସନେ। ତ ଇ ଜୈବିକ ଚାଷ୍ ଲାଗି ଆମର୍ ଚାଷୀ ଦାଦାମାନେ ଜିଆଠାନୁ ଜୈବ ହରମୋନ୍ ପ୍ରସ୍ତୁତ କରି ଇଟାକେ ଫସଲ ଉପରେ ପ୍ରୟୋଗ କରିପାର୍ବେ। ତ ଇ ଭିତରେ ଯବକ୍ଷାରଜାନ, ଫସ୍ଫରସ୍, ପଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, କ୍ୟାଲସିୟମ୍, ଲୌହ, ସଲ୍ଫର୍, ସୋଡ଼ିୟମ୍ ଇସବୁ ଇନ ରହିଥିବାର କାରଣନୁ ଇଟା ଫସଲ ଅମଲନେ ଆମକେ ବେଶୀ ସାହାଯ୍ୟ କରିଥିସିଏ। ଜିଆର୍ ଶରୀର ଭିତରୁ ଅସଂଖ୍ୟ ରନ୍ଧ୍ରମନକରନୁ ଗୋଟେ ପ୍ରକାରର ଲାଲୁଆ ରଙ୍ଗର ପଦାର୍ଥ ବାହାରିଥିସିଏ। ସେଥିନେ ଭିନ୍ନ ଭିନ୍ନ ପ୍ରକାରର ହରମୋନ୍ ଅଣୁସାର ଆରୁ ଫସଲର ରୋଗ ନିରୋଧକ ଆଣ୍ଟିବାୟୋଟିକ୍ ସେ ଭିତରେ ରହିଥିସିଏ। ଜିଆଠାନୁ ଏଇ ପଦାର୍ଥକେ ସଂଗ୍ରହ କରି ଇଟାକେ ପାଏନ୍ ସନେ ଭିନ୍ନ ଭିନ୍ନ ଫସଲନେ ଆମର୍ ଚାଷୀ ଦାଦାମାନେ ଇଟାକେ ପ୍ରୟୋଗ କରିବେ ବୋଇଲେ ତାର ଲାଭ ପାଇପାରବେ। ଇଟାକେ ଜିଆଜଲ ଆରୁ ଭର୍ମିଂ ୱାସ୍ ବୋଲିକରି ବି କୁହାଯାଇସିଏ। ତ ଏବେ କଥା ଆସୁଛେ ଇଟାର ପ୍ରସ୍ତୁତି ଆମକେ କେନ୍ ହିପାସେ କରବାକେ ପଡ଼୍ବା, ଇ କଥା ଗୋଟେକେ ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। 100 ଲିଟର ପାଏନ୍ ଧରୁଥିବାର ଗୋଟେ ପ୍ଲାଷ୍ଟିକ୍ ବାଲ୍ଟି ନେଇକରି ତାର ତଲ ବାଟେ ଗୋଟେ ପାଇପ୍ ଲଗାବାକେ ପଡ଼୍ବା। ବାଲ୍ଟି ଭିତରେ ଅର୍ଦ୍ଧ ଗୋଲାକାରର ଗୋଟେ ପ୍ଲାଷ୍ଟିକ୍ ଛେଟନା ଭଳିଆଟାକେ ଉଲ୍ଟେଇ କରି ରଖିଦିଅନ୍। ବାଲ୍ଟିନେ 75% ଗୋବର ଆରୁ ବାଇଲର ଗୋଟେ ମିଶ୍ରଣ ରଖିଦେଇକରି ତାର ଉପରେ 300-600 ଜିଆ ଛାଡ଼ବାକେ ପଡ଼୍ବା। ଜିଆ ବାଇଲ ମିଶିଥିବାର ଗୋବର ଭିତରେ ଧୀରେ ଧୀରେ ଭିତରକେ ଯିବା ବୋଇଲେ ତାର ଉପରେ ଧୀରେ ଧୀରେ ପରିବା ଚୋପା ମନକେ ବିଛେଇ ଦିଅନ୍। ତାର ପଛେ ସେ ବାଲ୍ଟିକେ ଛାଇନେ ରଖ୍ବାକେ ପଡ଼୍ବା। ସବୁଦିନ 50 ଗ୍ରାମ ଗୋବରକେ 2 ଲିଟର ପାଏନ୍ନେ ଗୁଲି ଦେଇକରି ଇନେ ଝିଟ୍ବାକେ ପଡ଼୍ବା। ଜିଆମାନେ ଇଟାକେ ନିଜର ଖାଇଥିବା ସେ ଗ୍ରହଣ କରିକରି ନିଜର ବଂଶ ବିସ୍ତାର ବି କରିପାରବେ। ଜିଆର ରନ୍ଧ୍ର ମନକରନୁ ଗୋଟିଏ ପ୍ରକାରର ତରଲ ପଦାର୍ଥ ବାହାରି କରି ଗୋବର ମିଶା ପାଏନ୍ନେ ଇଟା ମିଶିଯିବା। ଇ ପାଏନ୍କେ ବାଲ୍ଟିର ଟେପ୍ ସାହାଯ୍ୟ ନେ ଅଲଗା ଗୋଟେ ଜାଗାନେ ଇଟାକେ ସଂଗ୍ରହ କରବାକେ ପଡ଼୍ବା। ବାଲ୍ଟି ନେଇ ହଉଛେ ବୋଇଲେ ଗୋଟେ ବଡ଼ ମଠିଆ ବି ଆମେ ଜିଆ ପାଏନ୍ ଲାଗି ବ୍ୟବହାର କରିପାର୍ମା। ଜିଆ ପାଏନ୍ ପ୍ରସ୍ତୁତି ଲାଗି ସାମଗ୍ରୀ ସଙ୍ଗେ ପ୍ଲାଷ୍ଟିକ, ଲୁହା ଆରୁ ଟିନ୍ ଭଳିଆ ପଦାର୍ଥ ନେଇ ମିଶାବାର କଥା ଏ, ଇଟାକେ ବି ଆମେ ଧ୍ୟାନ ଦେମା। ଜିଆ ପାଏନ୍ ସଂଗ୍ରହ ଲାଗି ମାଟିର ନେଇ ହେଲେ ପ୍ଲାଷ୍ଟିକ ଜାଗା ବ୍ୟବହାର କରବାରଟା ବେଶୀ ଭଲ ରହିବା। ଇ ଜିଆ ପାଏନ୍ ଭିତରେ ହରମୋନ୍, ଏନ୍ଜାଇମ୍ ଆରୁ ଅଣୁସାର ଇସବୁ ଅମଲ ବୃଦ୍ଧି କରିଥିସିଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ବାର ସନେ ସନେ ଉପକାରୀ ଅଣୁଜୀବ ସଂଖ୍ୟାକେ ବି ବଢ଼ାସିଏ। ଫସଲନେ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାକେ ଇଟା ବୃଦ୍ଧି କରିଥିସି। ଇଟାକେ ଛାଡ଼ି କରି ଜିଆ ପାଏନ୍ ସଂଗ୍ରହ ପଛେ ସେ ଜାଗାନେ ଥିବାର ପଦାର୍ଥକେ ଆମର୍ ଚାଷୀ ଦାଦାମାନେ ଖତି ପାସେ ବି ତାକେ ବ୍ୟବହାର କରିପାର୍ବେ। ଇ ହରମୋନ୍କେ ଫୁଲ ଗଛ ଆରୁ ପରିବା ମୂଲମନ୍କେ ଆମେ ଇଟାକେ ପ୍ରୟୋଗ କରିପାର୍ମା। ଇଟାର ସନେ ଯଦି ଗାଏମୁତ ମିଶେଇ କରି ପ୍ରୟୋଗ କର୍ମା ବୋଇଲେ ଇଟା କୀଟନାଶକ ଭଳିଆ ବଢ଼ିଆ କାମ କର୍ବା। ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହିପାସେ ବୁଝି ସୁଝି କରି ଆମର୍ ଚାଷ କାମ ଲାଗି ଇ ଜିଆ ଜଲ୍କେ ଆମେ

0: ବ୍ୟବହାର କର୍ମା ବୋଇଲେ ଆମର୍ ଚାଷ ତ ଭଲ୍ ହେବା ଏକା, ତାର୍ ସନେ ସନେ ଆମେ କୀଟନାଶକ ଔଷଧଷା ଠାନୁ ଆମେ ଆମର୍ ଫସଲ ମନ୍କେ ରକ୍ଷା କରିପାର୍ମା।
1: ଚାଷର କଥା ଶୁଣୁଥିଲେ ଆପଣମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ପୁରାତନୀରେ ଛାନ୍ଦ କାର୍ଯ୍ୟକ୍ରମର। ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଗାଇଛନ୍ତି ସଙ୍ଗୀତା ଗୋସାଇଁ।

ପୁରାତନୀରେ ଛାନ୍ଦ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ପଶ୍ଚିମେଶ୍ୱର ଜେନା, ଶିଳ୍ପୀ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

ପ୍ରଚାର କଲୁ ପୁରାତନୀରେ ଛାନ୍ଦ। ଶିଳ୍ପୀମାନେ ଥିଲେ ସଙ୍ଗୀତା ଗୋସାଇଁ ଓ ପଶ୍ଚିମେଶ୍ୱର ଜେନା। ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଶିବା ଓ ଶୈଳଭାମା। ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଏକନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ସଇଁତିରିଶ ଛାନ୍ଦ ଆରମ୍ଭରେ ପବନସୁତ ହନୁମାନ ସୁବଳୟ ପର୍ବତରେ ସୁଖରେ ରାତି ବିତାଇଲେ। ରାତ୍ରି ପରେ ଦିନ ଆସିଲା। ହନୁମାନ ସୂର୍ଯ୍ୟଙ୍କୁ ପ୍ରଣାମ କଲେ। ହନୁମାନଙ୍କୁ ଆକାଶରେ ଦେଖି ଲୋକେ କୁହାକୁହି ହେଲେ, ଧୈର୍ଯ୍ୟଟି ବା ଶିବଙ୍କ ନିଦ ଭାଙ୍ଗିବାରୁ ଦୁଇ ନେତ୍ର ଖୋଲିଛି। ସୂର୍ଯ୍ୟ ଗୋଟିଏ ନେତ୍ର, ଅନ୍ୟଟି ଅଗ୍ନି ଭଳି ଦେଖାଯାଉଥିବା ହନୁମାନ, ଅନ୍ୟ ନେତ୍ର ଚନ୍ଦ୍ର ବର୍ତ୍ତମାନ ବନ୍ଦ ଅଛି। ଭାନୁ ବା ସୂର୍ଯ୍ୟଙ୍କ ବିମାନରୁ ଡେଇଁ ପଡ଼ି ବିନତାସୁତ ଅରୁଣ ଆକାଶରେ ଗତି କରୁଛନ୍ତି କି? ବ୍ୟୋମ ବା ଆକାଶରେ ହନୁମାନଙ୍କୁ ଯିବା ଦେଖି ବ୍ୟୋମ ଅସୁର ଭଗ୍ନିପତି ରାବଣ କହିଲେ, ଯଦି କେହି ସୈନ୍ୟ ମୋତେ ଏ ପ୍ଲବଗ ବା ବାନରବଧ କରିଦିଅନ୍ତେ, ମୁଁ ତାକୁ ଅଯୋଧ୍ୟା ନଗର ବଧାଇ ବା ପୁରସ୍କାର ଭାବେ ଦିଅନ୍ତି। ବିଭୀଷଣ କହିଲେ, ବାମନ ହୋଇ ବିଧୁ ବା ଚନ୍ଦ୍ର ଧରିବାକୁ କର ବଢ଼ାଇଛ। ତୈଳ ବିନା ଦୀପ ଭଳି ରାବଣର ମୁଖ ଦିଶିଲା। ବିନ୍ଧ୍ୟ ପର୍ବତରେ ପହଞ୍ଚି ହନୁମାନ ଜାମ୍ବବାନଙ୍କୁ ଓଳିକି ହେଲେ। ସବୁ କଥା ଗୋଟି ଗୋଟି କରି ବଖାଣିଲେ ହନୁମାନ। ବିଂଶବାହୁ ଅନ୍ତପୁରରେ ଖୋଜି ଶେଷରେ ଅଶୋକବନରେ ଠାବ କଲେ ସୀତାଙ୍କୁ। ବିଜୁଳି ଭଳି ଶୋଭିତା ତାଙ୍କୁ ଦେଖି ଆଖି ବନ୍ଦ ହୋଇଗଲା। ବୈକୁଣ୍ଠପୁରର ଶୋଭା ଲକ୍ଷ୍ମୀବର୍ଦ୍ଧନ କଲାପରି ସୀତା ଅଶୋକବନ ଶୋଭାବର୍ଦ୍ଧନ କରିଛନ୍ତି। ସମୁଦ୍ରରୁ ମନ୍ଥନ ପରେ ବାହାରିଥିବା ସବୁ ସୁନ୍ଦର ପଦାର୍ଥ ଏକାଠି ହେଲେ ବି ସୀତାଙ୍କ ସହ ତୁଳନୀୟ ନୁହେଁ। ବଦନ ତାଙ୍କର କଳଙ୍କବିହୀନ ପୂର୍ଣ୍ଣଚନ୍ଦ୍ର ସମାନ। ଚନ୍ଦ୍ର ରାତ୍ରରେ ସୁନ୍ଦର ସିନା, ସୀତାଙ୍କ ମୁଖରେ ସୁନ୍ଦର ହସ ଅନୁକ୍ଷଣ ରହିଛି। ଚନ୍ଦ୍ର କେବଳ ତ୍ରିନେତ୍ର ଶିବଙ୍କ ଶିରଭୂଷଣ, ସୀତା ବହୁ ନେତ୍ରର ଭୂଷଣ ସ୍ୱରୂପା। ଚନ୍ଦ୍ର ଚନ୍ଦ୍ରଶିଳାକୁ ଦ୍ରବୀଭୂତ କରେ। ସୀତାଙ୍କ ମୁଖ ଚନ୍ଦ୍ର ବହୁ ହୃଦୟ ରୂପକ ଶିଳାକୁ ଦ୍ରବୀଭୂତ କରିବା ଶକ୍ତି ବହନ କରିଛି।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଉନ୍ନତ ପଦ୍ଧତିରେ ମକା ଚାଷ। ବିଶେଷଜ୍ଞ ଭାବରେ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ କୃଷି ଫାର୍ମ ଅଧୀକ୍ଷକ ତେଜସ୍ୱିନୀ ମାଝୀ। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିର୍ଦ୍ଧାରିତ ବିଷୟ ଉପରେ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର 2 ହେଲା 0660-2953-2958। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଦିଲ୍ କଥାଚିତ୍ରରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ବାଜିଗର କଥାଚିତ୍ରରୁ ଗାଇଛନ୍ତି କୁମାର ସାନୁ ଓ ଅଲକୈ ୟାଗ୍ନିକ। ଗୀତ ରଚନା କରିଛନ୍ତି ନବାବ ଅର୍ଜୁ। ସଙ୍ଗୀତ ନିର୍ଦ୍ଦେଶନା ଅନ୍ୟୁ ମଲ୍ଲିକ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଭବାନୀପାଟଣ। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଟିକେ ଖରା ଟିକେ ଛାଇ କଥାଚିତ୍ରରୁ। ଗାଇଛନ୍ତି ବିଶ୍ୱସ୍ୱରୂପ ମହାପାତ୍ର ଓ ଯଶସ୍ୱିନୀ ନାୟକ। ଗୀତ ରଚନା ଯତୀନ୍ଦ୍ର ପ୍ରଧାନ। ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର।

0: اتر جاری.
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଲଭ୍ ମାଷ୍ଟର କଥାଚିତ୍ରରୁ ନିଜାମଙ୍କର ଗୀତ ରଚନା ଏବଂ ଅଭିଜିତ ମଜୁମଦାରଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଶାନ୍ ଓ ତପ ମିଶ୍ର.

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ବେବି କଥାଚିତ୍ର, ଗାଇଛନ୍ତି ହ୍ୟୁମାନ ସାଗର ଓ ଅନନ୍ୟ ଶ୍ରୀତମ ନନ୍ଦ। ଗୀତ ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ମୋ ଦିୱାନ ତୋ ପାଇଁ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ୍ୱାନ୍ତରା, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

ଏଥର ଶୁଣନ୍ତୁ ମୋ ଦିବାନ ତୋ ପାଇଁ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ୍ୱନ୍ତରା, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

ଶୁଭ ସକାଳ ଶ୍ରୋତାବନ୍ଧୁ। ଭିଜା ଭିଜା ମହକ ଭରା ସକାଳ, ମେଘମେଦୁର ଗୁମସୁମ ଆକାଶ, ଟିପି ଟିପି ବର୍ଷାରେ ଶ୍ରାବଣର ମୁହଁ। ଆପଣ ସମସ୍ତଙ୍କୁ ଏମିତି ଏକ ସକାଳରେ ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ, ନମସ୍କାର।

ଶ୍ରୋତାବନ୍ଧୁ, ଆଜି ହେଉଛି ପବିତ୍ର ଶ୍ରାବଣ ଅମାବାସ୍ୟା। ଏହାକୁ ଚିତ୍ତଲଗି ଅମାବାସ୍ୟା ବା ଚିତୌ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଏହି ଦିନ ତିନି ଠାକୁରଙ୍କ ମଧ୍ୟରେ ଚିତ୍ତଲଗି କରାଯାଇଥାଏ। ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ମଧ୍ୟରୁ ଯେଉଁ ଚିତା ଓଲାଗି କରାଯାଇଥାଏ, ଠାକୁରଙ୍କୁ ଜ୍ୱର ହେବାରୁ ଶ୍ରୀଗୁଣ୍ଡିଚା ଦିନ ଲାଗି ହୋଇଥିବା ସୋଲୋ ଚିତାକୁ ମଇଲମ କରି କଢ଼ାଯାଇ ବିଭିନ୍ନ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ ଆଜିର ଦିନରେ। ଏହି ଦିନ ଶ୍ରୀଜୀଉମାନଙ୍କୁ ପ୍ରଥମେ ଭୋଗ ମଣ୍ଡପ ପୂଜା ବାଢ଼ି ସାରିଲା ପରେ ବେଶ ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥାଏ। ତାପରେ ଶ୍ରୀଦେବୀ ଓ ଭୂଦେବୀ ଖଟସେଜ ଘରକୁ ବିଜେ କରିଥାନ୍ତି। ଏହାପରେ ଭଣ୍ଡାର ଘରୁ ତିନି ଠାକୁରଙ୍କର ତିନି ଗୋଟି ସୁବର୍ଣ୍ଣ ଚିତା ଯଥା ଶ୍ରୀବଳଭଦ୍ରଙ୍କର ନୀଳା ଚିତା, ମା ସୁଭଦ୍ରାଙ୍କର ମାଣିକ୍ୟ ଚିତା ଓ ଶ୍ରୀଜଗନ୍ନାଥଙ୍କର ହୀରା ଚିତା ଭଣ୍ଡାର ମେକାପଙ୍କର ତତ୍ତ୍ୱାବଧାନରେ ଆସି ବୈରାଣୀ ପାହାଡ଼ ଉପରେ ରଖାଯାଏ। ଏହାପରେ ସେହି ତିନି ଗୋଟି ଚିତାକୁ ଭଣ୍ଡାର ମେକାପ ପତି ମହାପାତ୍ରଙ୍କୁ ଦେଇଥାନ୍ତି। ପତି ମହାପାତ୍ର ଚିତାମାନଙ୍କରେ ଖଚିତ ଥିବା ବିଭିନ୍ନ ଦୁର୍ମୂଲ୍ୟ ରତ୍ନପଥରର ସଂଖ୍ୟାକୁ ଗଣି ସଂସ୍କାର କରି ଦୈତପତିଙ୍କୁ ହସ୍ତାନ୍ତର କରିଥାନ୍ତି। ଦୈତାପତି ସେବକମାନେ ତିନି ବାଡ଼ରେ ତିନି ଚିତାକୁ ଶୁଦ୍ଧ ସ୍ୱାର ଦେଇଥିବା ଅଶୁଅ ଓ ପାଟରା ସେବକ ଦେଇଥିବା ପାଟଡୋର ସାହାଯ୍ୟରେ ତିନି ଠାକୁରଙ୍କର ମଥାରେ ଲାଗି କରନ୍ତି। ଚିତାଲାଗି ସମ୍ପୂର୍ଣ୍ଣ ହେବା ପରେ ଦୈତାପତିମାନେ ପତି ମହାପାତ୍ରଙ୍କୁ ଶ୍ରୀଅଙ୍ଗ ମଣତି ଦେଇ ସିଂହାସନ ତଳକୁ ଓହ୍ଲାଇ ଆସନ୍ତି। ଅଖଣ୍ଡ ମେକାପ ଯୋଗାଇଥିବା ଏକ ଦୀପ ଆଲୁଅରେ ପତି ମହାପାତ୍ର ପୁଣି ଥରେ ଚିତାରେ ଖଚିତ ଥିବା ରତ୍ନପଥରର ସଂଖ୍ୟାକୁ ଗଣି ତାହା ଠିକ୍ ଅଛି କି ନାହିଁ ତଦାରଖ କରନ୍ତି। ଏହା ସମ୍ପୂର୍ଣ୍ଣ ହେବା ପରେ ଶ୍ରୀବିଗ୍ରହମାନଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଥାଏ। ତାପରେ ନୂଆ ନୂଆ ଲାଗି ସର୍ବାଙ୍ଗ ଚନ୍ଦନ ଲାଗି ଅନୁଷ୍ଠିତ ହୋଇଥାଏ। ତାପରେ ବେଶ ବଢ଼ି ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ଶ୍ରୀ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ଚିତୌ ପିଠା ଲାଗି ହେବାର ପରମ୍ପରା ଅଛି।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣିଛୁ ଆମ ରାଜ୍ୟ ହେଉଛି କୃଷିଭିତ୍ତିକ ରାଜ୍ୟ। ତେଣୁ ଆମର ଏଠି ପାଳନ କରାଯାଉଥିବା ଅଧିକାଂଶ ପର୍ବପର୍ବାଣି କୃଷିକୁ ଭିତ୍ତି କରି ପାଳନ କରାଯାଇଥାଏ। ଚିତାଲାଗି ଅମାବାସ୍ୟାରେ କୃଷକ ଭାଇମାନେ ବିଲରେ ଗେଣ୍ଡାକୁ ପୂଜା କରିଥାନ୍ତି, ତେଣୁ ଏହାକୁ ଗେଣ୍ଡାକଟା ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ସାଧାରଣତଃ ଧାରା ଶ୍ରାବଣରେ, ଯଦିଓ ପାଣିପାଗର ପରିବର୍ତ୍ତନ ଯୋଗୁଁ ଏବେ ଧାରା ଶ୍ରାବଣ ଦେଖାଯାଉନାହିଁ, ଜମିମାନଙ୍କରେ ବେଶୀ ମାତ୍ରାରେ ଗେଣ୍ଡା ତଥା ଅନ୍ୟାନ୍ୟ ଜଳଚର ପ୍ରାଣୀ ଦେଖାଯାଇଥାନ୍ତି। ଗେଣ୍ଡା ଧାନଚାରା କାଟିଦେବା ସହିତ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟିଦେଇଥାନ୍ତି। ଏଣୁ ଏହି ସମ୍ଭାବନାକୁ ଏଡ଼େଇବା ନିମନ୍ତେ କୃଷକ ଗୃହିଣୀ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ି ବଗିଚାରେ, ଫସଲ କିଆରୀରେ ପୃଥିବୀ ମା'କୁ ସମର୍ପଣ କରିଥାନ୍ତି ଓ ପରମ୍ପରା ଅନୁଯାୟୀ ଗେଣ୍ଡା ଉଦ୍ଦେଶ୍ୟରେ ସାରୁପତ୍ରରେ ଚିତଉ ପିଠାକୁ ରଖି ଜଳାଶୟରେ ଭସା ଯାଇଥାଏ ଓ ଘରର ଝିଅମାନେ ବାପା, ଭାଇ ତଥା ଅନ୍ୟମାନଙ୍କର ଗୋଡ଼

କାଟିବା ପାଇଁ ଗେଣ୍ଡା ଉଦ୍ଦେଶ୍ୟରେ କହିଥାନ୍ତି, ମୋ ଗୋଡ଼ କାଟିବୁ ନାହିଁ, ମୋ ବାପାଙ୍କ ଗୋଡ଼ କାଟିବୁ ନାହିଁ, ମୋ ଭାଇଙ୍କ ଗୋଡ଼ କାଟିବୁ ନାହିଁ, ଆମ ଫସଲ କାଟିବୁ ନାହିଁ। ସତରେ ଆମ ପରମ୍ପରାରେ କୌଣସି ଜୀବକୁ ଛୋଟ ମନେ କରାଯାଏନି, ବରଂ ପ୍ରତି ଜୀବଙ୍କୁ ତାର ସାହାଯ୍ୟକାରୀ ଭାବରେ ଗ୍ରହଣ କରି ପୂଜା କରିଥାଏ ହୃଦୟର ସହିତ।

ଚିତାଲାଗୀ ଅମାବାସ୍ୟା ପୂର୍ବ ଓଡ଼ିଶାରେ ଯେପରି ପାଳନ କରାଯାଇଥାଏ, ପଶ୍ଚିମ ଓଡ଼ିଶାରେ ମଧ୍ୟ ସେହିପରି ପାରମ୍ପରିକ ରୀତିରେ ପାଳନ କରାଯାଇଥାଏ। ପଶ୍ଚିମ ଓଡ଼ିଶାରେ ଏହାକୁ କହିଥାନ୍ତି ହରିଆଲି ଉଆଁସ ବା ହରିଆଲି ଉଆଁସ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟର ଲୋକେ ପରମ୍ପରା ଅନୁସାରେ କୁଳାଚାର ରୀତି ଅନୁଯାୟୀ ଏହାକୁ ପାଳନ କରିଥାନ୍ତି। ଏଠି ମଧ୍ୟ ଏହା କୃଷି ସହିତ ସମ୍ବନ୍ଧିତ ଅଟେ। ଏହି ଦିନ ଗୃହକର୍ତ୍ତା ଓ ଗୃହିଣୀ ସକାଳୁ ସ୍ନାନ ଆଦି ସାରି ଗୁହାଳକୁ ଯାଇ ଗାଈଗୋରୁଙ୍କୁ ହଳଦୀ ମିଶ୍ରିତ ଚାଉଳରେ ବନ୍ଦାପନା କରି ସାଷ୍ଟାଙ୍ଗ ପ୍ରଣାମ କରି ଜାଣତ ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥାନ୍ତି। ଏହାପରେ କୃଷି କ୍ଷେତ୍ରରେ ପୂଜାପାଠ ଚର୍ଡ଼ାଙ୍ଗ ଗୃହର ଦେବାଦେବୀଙ୍କୁ ପୂଜା କରିସାରିଲା ପରେ ଗୁହାଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ହରିଆଲି ଉଆଁସରେ ଚାଷୀ କେନ୍ଦୁଗଛକୁ ପାରମ୍ପରିକ ରୀତିରେ ପୂଜା କରି କେନ୍ଦୁଗଛର ଏକ ଶାଖାକୁ ନେଇ ବିଲରେ ସ୍ଥାପନ କରିଥାନ୍ତି। ଏହି ସମୟରେ ଜମିରେ ବେଉଷଣ ସରିଯାଇଥିବା ବେଳେ ତଳି ରୋପିବା କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥାଏ। ଚାଷଜମିରେ ବିଭିନ୍ନ ସ୍ଥାନରେ ଏହି କେନ୍ଦୁଡାଳ ପୋତିବା ଦ୍ୱାରା ସେଥିରେ ବୁଢ଼ିଆଣୀ ପଶା ବାନ୍ଧନ୍ତି ଓ ଯେଉଁ ପୋକମାନେ କଅଁଳିଆ ଧାନ

ଭୋଜକ ଖାଇବା ପାଇଁ ଆସନ୍ତି, ଏହି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ବୁଢ଼ିଆଣୀର ଆହାର ହୋଇଥାନ୍ତି। ସେହିପରି କେନ୍ଦୁ ଡାଳରେ ପକ୍ଷୀମାନେ ଆସି ବସିବା ଦ୍ୱାରା ମଧ୍ୟ ଏହି ପୋକମାନଙ୍କୁ ଖାଇଥାନ୍ତି। ଏହିପରି ଭାବରେ ପ୍ରାକୃତିକ ଉପାୟରେ କୀଟନାଶ ହୋଇଥାଏ। ପ୍ରକୃତିର ଏହିସବୁ କଥାକୁ ଅନୁଧ୍ୟାନ କରି ଆମର ପୂର୍ବଜମାନେ ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣି ସୃଷ୍ଟି କରିଯାଇଛନ୍ତି, ଯାହା ଭିତରେ ଥିବା ବୈଜ୍ଞାନିକ ସିଦ୍ଧାନ୍ତକୁ ଅସ୍ୱୀକାର କରିହେବ ନାହିଁ। ପଶ୍ଚିମ ଓଡ଼ିଶାର ଗ୍ରାମମାନଙ୍କରେ ଆଗ ବିଭିନ୍ନ ରୋଗରୁ ମୁକ୍ତ ହେବା ପାଇଁ ଛୋଟ ଛୁଆଙ୍କୁ ଏହିଦିନ ଚେଙ୍କ ଦିଆଯାଉଥିଲା, ଯାହା ଏବେ ଆଉ ଦେଖିବାକୁ ମିଳୁନାହିଁ। ଏହିଦିନ ଘରେ ବିଭିନ୍ନ ଖାଦ୍ୟ ପିଠାପଣା ପ୍ରସ୍ତୁତ କରି ପରିବାରର ସମସ୍ତେ ମିଶିକରି ଖାଇଥାନ୍ତି। ପଶ୍ଚିମ ଓଡ଼ିଶାର ଗ୍ରାମମାନଙ୍କରେ ପାଳନ କରାଯାଉଥିବା ଏହି ହରିଆଲି ଉଆଁସ ନୂଆଖାଇର ପୂର୍ବ ପ୍ରସ୍ତୁତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିରତି ପରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଉଛି ଶ୍ରୋତାବନ୍ଧୁ। ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ ବା ୱାର୍ଲଡ ଏଲିଫେଣ୍ଟ ଡେ। ହାତୀମାନଙ୍କର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2012 ମସିହାରୁ ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଉଛି। ହାତୀ ହେଉଛି ମଣିଷର ବନ୍ଧୁ, କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ଼ ଶତ୍ରୁ ଭାବରେ ହାତୀକୁ ଗଣନା କରାଯାଉଛି। ପରିବେଶ ସନ୍ତୁଳନରେ ସବୁଠାରୁ ବଡ଼ ପ୍ରାଣୀ ଏହି ହାତୀର ପ୍ରମୁଖ ଭୂମିକା ରହିଛି, କିନ୍ତୁ ଆଜିର ଦିନରେ ଏହି ପ୍ରାଣୀର ଅସ୍ତିତ୍ୱ ବିପଦରେ। ହାତୀର ବାଟ କାଟିଛି ମଣିଷ। ଜନସଂଖ୍ୟା ବଢ଼ିବା ଫଳରେ କମୁଛି ହାତୀଙ୍କର ବାସସ୍ଥଳୀ। ସେମାନେ ଖାଉଥିବା ଖାଦ୍ୟ ଓ ପାଣି ଜଙ୍ଗଲରେ ମିଳୁନାହିଁ। ମଣିଷ କାଟି ଚାଲିଛି ଜଙ୍ଗଲ, ଫଳରେ ଖାଦ୍ୟ ପାଇଁ ସେମାନେ ଜନବସତି ମୁହାଁ ହେଉଛନ୍ତି। ହାତୀ ଜାଣିଶୁଣି ମଣିଷ ସହ ସଂଘର୍ଷ କରନ୍ତି ନାହିଁ। ପରିସ୍ଥିତି ଏଭଳି ହୋଇଛି ଯେଉଁଥିପାଇଁ ସେମାନେ ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ହାତୀ କରିଡର ପାଇଁ ଅନେକ ପ୍ରୋଜେକ୍ଟ ତିଆରି ହେଲେ ମଧ୍ୟ ତାହା ସଠିକ୍ ଭାବରେ ବ୍ୟବହାର ହୋଇପାରୁନାହିଁ। ଦିନକୁ ଦିନ ଜଙ୍ଗଲ ନଷ୍ଟ ସାଙ୍ଗକୁ ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନେ ତାଙ୍କର ପ୍ରାକୃତିକ ବାସସ୍ଥାନ ହରାଇ ଜନବସତି ମୁହାଁ ହେଉଛନ୍ତି। ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହିତ ଘରଦ୍ୱାର ଭାଙ୍ଗୁଛନ୍ତି। ଏହା ବ୍ୟତୀତ ଅନେକ ସମୟରେ ହାତୀମାନଙ୍କର ଅପମୃତ୍ୟୁ ଘଟୁଛି ଅନେକ କାରଣରୁ। କେତେବେଳେ ଟ୍ରେନ୍ ଚକ ତଳେ, ତ କେତେବେଳେ ବିଦ୍ୟୁତ୍ ତାର ତଳେ, ଆଉ କେତେବେଳେ ହାତୀଦାନ୍ତ ପାଇଁ ଶିକାରୀର ଗୁଳିରେ। ଶ୍ରୋତାବନ୍ଧୁ, ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ, ଏ ପୃଥିବୀ ସମସ୍ତଙ୍କର, ଏଠି ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ମଣିଷର ଅଦୂରଦର୍ଶିତା ଯୋଗୁଁ ଅନେକ ପ୍ରାଣୀ ପୃଥିବୀ ପୃଷ୍ଠରୁ ଚିରଦିନ ପାଇଁ ଲୋପ ପାଇଗଲେଣି। ତେଣୁ ଏବେ ଯେତେକ ପ୍ରାଣୀ ଅଛନ୍ତି ସେମାନଙ୍କର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଆମେ ଯଦି ସେମାନଙ୍କର ବାସସ୍ଥଳୀକୁ ସୁରକ୍ଷା ଦେବା, ଅର୍ଥାତ୍ ଜଙ୍ଗଲ ସୁରକ୍ଷିତ ରଖିବା, ସେମାନେ ସୁରକ୍ଷିତ ରହିବେ। ତେବେ ଆଜିର ଦିନରେ ଆମେ ସମସ୍ତେ ଏହି ପ୍ରାଣୀଟିର ସୁରକ୍ଷା ଦିଗରେ ସଚେତନ ରହିବା ଓ ସେମାନଙ୍କର ସଂରକ୍ଷଣ ପ୍ରତି ଆମର କର୍ତ୍ତବ୍ୟ କରିବା।

ଶ୍ରୋତାବନ୍ଧୁ, ଆଜି ମଧ୍ୟ ଆନ୍ତର୍ଜାତୀୟ ଯୁବ ଦିବସ। 1998 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଯୁବକମାନଙ୍କୁ ପ୍ରଭାବିତ କରିବା ପାଇଁ ମିଳିତ ପ୍ରୟାସ ଆରମ୍ଭ କରିଥିଲା। ଯୁବକମାନଙ୍କ ମଧ୍ୟରେ ଶାନ୍ତି, ପାରସ୍ପରିକ ସମ୍ମାନ ଏବଂ ବୁଝାମଣାର ଆଦର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଘୋଷଣାକୁ ସମର୍ଥନ କରାଗଲା। ଏହାପରେ 17 ଡିସେମ୍ବର 1999 ମିଳିତ ଜାତିସଂଘର ସାଧାରଣ ସଭା ଯୁବମନ୍ତ୍ରୀ ତଥା ଆନ୍ତର୍ଜାତୀୟ ଯୁବ ଦିବସ ପାଇଁ ବିଶ୍ୱମନ୍ତ୍ରୀ ସମ୍ମିଳନୀ ଦ୍ୱାରା କରାଯାଇଥିବା ସୁପାରିଶକୁ ସମର୍ଥନ କଲା ଓ 2000 ଅଗଷ୍ଟ 12 ଦିନ ଏହାକୁ ପ୍ରଥମେ ପାଳନ କରାଯାଇଥିଲା। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱର ଯୁବପିଢ଼ି ସାମ୍ନା କରୁଥିବା ସାଂସ୍କୃତିକ, ଆର୍ଥିକ ଓ ଆଇନଗତ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା। ପ୍ରତିବର୍ଷ ଯୁବ ସଶକ୍ତିକରଣ, ଶିକ୍ଷା, ରୋଜଗାର ଓ ନାଗରିକ ସହଭାଗିତାକୁ ନେଇ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଆଧାରରେ ଏହା ପାଳିତ ହୁଏ। ଆମ ଦେଶ ଭାରତ ହେଉଛି ଯୁବକଙ୍କ ଦେଶ। ଭାରତରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ଅର୍ଥାତ୍ 35 ବୟସରୁ କମ୍ 65 ଯୁବକ ରହିଛନ୍ତି, ଫଳରେ ଆମ ଦେଶରେ ବିପୁଳ ଶ୍ରମଶକ୍ତି ଉପଲବ୍ଧ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ

ଓ ଆଇନଗତ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା। ପ୍ରତିବର୍ଷ ଯୁବ ସଶକ୍ତିକରଣ ଶିକ୍ଷା ରୋଜଗାର ଓ ନାଗରିକ ସହଭାଗିତାକୁ ନେଇ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଆଧାରରେ ଏହା ପାଳିତ ହୁଏ। ଆମ ଦେଶ ଭାରତ ହେଉଛି ଯୁବକଙ୍କ ଦେଶ। ଭାରତରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ଅର୍ଥାତ୍ 35 ବର୍ଷ ବୟସରୁ କମ୍ 65 କୋଟି ଯୁବକ ରହିଛନ୍ତି। ଫଳରେ ଆମ ଦେଶରେ ବିପୁଳ ଶ୍ରମଶକ୍ତି ଉପଲବ୍ଧ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗିଦାରୀ କରାଯାଇପାରିଲେ ବିକଶିତ ରାଷ୍ଟ୍ର ହେବାକୁ ଆମକୁ ବେଶୀ ସମୟ ଲାଗିବନି। ଯୁବକଙ୍କ ଲାଗି ଉତ୍ତମ ସଂସ୍କାର, ଶିକ୍ଷା, ସଶକ୍ତିକରଣ ଲୋଡ଼ା। ସେମାନେ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଲେ ଦେଶ ସ୍ୱାବଲମ୍ବୀ ହେବ। ସେମାନଙ୍କଠାରେ ଅସୀମ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏହି ଦିବସ ସ୍ମରଣ କରିଦେଇଥାଏ।

ଏଥର ଆସନ୍ତୁ ଜାଣିବା ଇତିହାସର ଆଇନରେ ଆଜିର ଦିନର ଘଟଣାବଳୀ ସମ୍ପର୍କରେ। 1765 ଆଜିର ଦିନରେ ମୋଗଲ ବାଦଶାହ ଦ୍ୱିତୀୟ ଶାହ ଆଲମଙ୍କ ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଲାହାବାଦ ସନ୍ଧିରେ ସ୍ୱାକ୍ଷର କରିଥିଲା ଓ ଭାରତରେ ଇଂରେଜ ଶାସନର ମୂଳଦୁଆ ପକାଇଥିଲା। 1831 ଅଗଷ୍ଟ 12 ତାରିଖରେ ନେଦରଲ୍ୟାଣ୍ଡ ଓ ବେଲଜିୟମ ମଧ୍ୟରେ ଶାନ୍ତି ସ୍ଥାପନ ହୋଇଥିଲା। 1833 ଅଗଷ୍ଟ 12ରେ ଆମେରିକାର ଚିକାଗୋ ସହରର ସ୍ଥାପନ ହୋଇଥିଲା। 1909 ଆଜିର ଦିନରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। 1948 ଅଗଷ୍ଟ 12ରେ ସ୍ୱାଧୀନ ଭାରତ ଲଣ୍ଡନ ଅଲମ୍ପିକରେ ବ୍ରିଟେନକୁ ହରାଇ ହକିରେ ପ୍ରଥମଥର ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲା। ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ମହାନ ବୈଜ୍ଞାନିକ ବିକ୍ରମ ସାରାଭାଇ 1919 ଅଗଷ୍ଟ 12ରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ଚଳଚ୍ଚିତ୍ର ନିର୍ମାତା ତଥା ସୁପରକେସ୍ ଇଣ୍ଡଷ୍ଟ୍ରିର ପୂର୍ବତନ ମାଲିକ ଗୁଲସନ କୁମାର 12 ଅଗଷ୍ଟ 1997ରେ ମୃତ୍ୟୁବରଣ କରିଥିଲେ। 2012 ଆଜିର ଦିନରେ ଓଡ଼ିଆ ଲୋକନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଭଗବାନ ସାହୁଙ୍କର ପରଲୋକ ହୋଇଥିଲା।

ବର୍ତ୍ତମାନ ସମୟ ସ୍ଥାନୀୟ ଖବରର କଳାହାଣ୍ଡି ଜିଲ୍ଲା କଲମପୁର ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ ଓ ରେଡ଼୍ ରିବନ୍ କ୍ଲବ ଆନୁକୂଲ୍ୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାରମ୍ଭିକ ସହାୟତା ପ୍ରଶିକ୍ଷଣ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ସ୍ଥିତ ଶ୍ରୀ ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷରୁ ଖଡ଼ିଆଳ ଉତ୍କଳ ବାଳାଶ୍ରମଠାରେ କ୍ରାନ୍ତି ଦିବସ ହର୍ ଘର୍ ତ୍ରିରଙ୍ଗା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସଙ୍କୁଳ ଅଧୀନ ତୁକ୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡେଙ୍ଗୁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚେତନତା ରଥ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି ଡେଙ୍ଗୁ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଭବାନୀପାଟଣାସ୍ଥିତ ଶିଶୁବିଦ୍ୟା ମନ୍ଦିରର ବ୍ରଜବିହାରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ବୁଢ଼ୀପଦସ୍ଥିତ ଦେବଗିରି ମଠରେ ଦ୍ୱାଦଶ ରୁଦ୍ରବନ୍ଦନ ସହିତ ମହାଦେବଙ୍କର ବିଶେଷ ପୂଜା ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତଶିଳ୍ପ ପ୍ରତି ଆଗ୍ରହ, ସୃଜନଶୀଳତା ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ହସ୍ତଶିଳ୍ପ ବିକାଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବ୍ଲକ ଚାଲାନପଡ଼ାସ୍ଥିତ ପଲ୍ଲୀ ବିକାଶ ଅନୁଷ୍ଠାନର 26ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯିବା ସହିତ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।

ଏଥର ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ସେଲସିୟସ୍ ଥିଲା ଏବଂ ସର୍ବନିମ୍ନ ତାପମାତ୍ରା 22 ଡିଗ୍ରୀ ସେଲସିୟସ୍ ଥିଲା।

ଶ୍ରୋତାବନ୍ଧୁ, ଶେଷ ଏବଂ ଆରମ୍ଭ ସଂସାରର ଅପରିବର୍ତ୍ତନୀୟ ନିୟମ। ଆରମ୍ଭ ଥିଲେ ଶେଷ ଅଛି, ଶେଷ ଥିଲେ ଆରମ୍ଭ ଅଛି। ଶେଷ ହିଁ ନୂଆ ଆରମ୍ଭର ବାଟ କଢ଼ାଇ ନେଇଥାଏ। ଯେମିତି ଆଜିର କାର୍ଯ୍ୟକ୍ରମ ଶେଷ ହେବାକୁ ବସିଲାଣି, କିନ୍ତୁ ଆସନ୍ତାକାଲି ଠିକ୍ ଏହି ସମୟରେ ଆମେ କିଛି ନୂଆ କଥା ଓ ଗୀତକୁ ନେଇ ପୁଣି ଥରେ ଆସିବୁ ଆଉ ଏକ ନୂତନ ଖୋଲାଝରକା କାର୍ଯ୍ୟକ୍ରମରେ। ଦିନଟି ଆପଣମାନଙ୍କ ପାଇଁ ଆନନ୍ଦଦାୟକ ଓ ମଙ୍ଗଳମୟ ହେଉ ଏହି କାମନା ସହିତ କାର୍ଯ୍ୟକ୍ରମରେ ବିଦାୟ ନେଉଛି। ଉପସ୍ଥାପନରେ ଥିଲି ଅଳକା ନାୟକ। ରହୁଛି, ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ଲଳିତମୋହନ ନାୟକ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ସୁରେଖା ମହାପାତ୍ର, ଫାଲ୍ଗୁନୀ ପାତ୍ର, ଶ୍ରୀମନ୍ତିନୀ ଶତପଥୀ ଓ ଜିତେନ୍ଦ୍ରନାଥ ପଟ୍ଟନାୟକ। ଚାଷର କଥା ଦିନ 12:10 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଦିନ 12:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବ ଦିନ 12:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଶୁଣିଥିଲେ ଲୋକଗୀତ କ୍ରମରେ କୃଷ୍ଣ ଗୁରୁ ଭଜନ ପରିବେଷଣ କରିଥିଲେ ଲଳିତ ମୋହନ ନାୟକ ଏବଂ ସାଥୀ କଳାକାରମାନେ ଥିଲେ ହରଦେବ ସାହୁ, ଦୁଆରୁ ସାହୁ, ଗଣେଶ ସାହୁ, ଠାକୁର ମାଝି, କେଶବ ସାହୁ, ଶୁକ୍ର ସାହୁ, ଠାକୁର ସାହୁ ଏବଂ ସଞ୍ଜୟ ସାହୁ। ଆକାଶବାଣୀ ଭବାନୀପାଟଣା। ଶ୍ରୋତିବନ୍ଧୁ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର ଗାଇଛନ୍ତି ଅଶୋକ ମିଶ୍ରଙ୍କ ରଚନାରୁ ମୋ ନିଜ କାହାଣୀ। ଜାଣେ ନା କିଏ ସବୁରି ଆଖିରେ ପଥର ଯିଏ, ଜାଣେ ନା କିଏ

ଶ୍ରୋତିବନ୍ଧୁ ଶୁଣୁଛନ୍ତି ଗୀତଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ଫାଲ୍ଗୁନୀ କୁମାର ପାତ୍ର, ଗୀତ ରଚନା ଅଶୋକ ପଟ୍ଟନାୟକ।

ଯେ ଶ୍ରାବଣ ରାତିର ମଉଳା ପାଉଳା ଚହ୍ନ, ମୁଁ ଯେ ଭରାମେଘ ଅଭିମାନ। ଶେଷ କ୍ରମରେ ଆସନ୍ତୁ ଶୁଣିବା ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ପରିବେଷିତ ଏହି ଗୀତଟି, ଜାନକୀ ମଞ୍ଜରୀ ପଟ୍ଟନାୟକଙ୍କ ରଚନାରୁ।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ

0: विकसित भारत का रास्ता बनेगा।
1: Textiles Minister Giriraj Singh has called for a major transformation in the handloom sector and stressed that innovation, market-driven designs and sustainable production create new opportunities for weavers and artisans. Addressing the first annual conclave of the Indian Institutes of Handloom Technology, IIHT Sutra 2026 in New Delhi, Mr. Singh said that handloom had once become a powerful tool of resistance against British colonial rule and now needs to become a tool for economic empowerment. Har Ghar Tiranga movement is gaining momentum across the nation. The campaign aims to encourage people to bring the Tiranga home and to hoist it to mark India's independence. In Delhi, Har Ghar Tiranga bike rally was organized by the Culture Ministry today. Addressing the participants, Vice President C.P. Radhakrishnan has said that the spirit of Vande Mataram had inspired India's freedom struggle and continues to strengthen the nation's identity today. And that is the end of this news bulletin.
2: श्रोतबंधु कार्यक्रम सुनुछन्ति मीडियम वेभ्रे 248 मीटर तथा 1206 किलोहर्ज एफएम चोगे 100.3 मेगाहर्ज एवं न्यूजन एआईआर एप माध्यमरे आकाशवाणी भवानीपाटणा केन्द्र रे आसंतु सुनिबा चासर कथा।
3: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି କୁନ୍ଦୁରୁ, ସାରୁ, ପୁଟଲ, ଭେଣି ଆରୁ, ଲଇନି, ତ ଏସବୁ ଚାଷ କରବାର ସନେ ସନେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ ଗାଏ, ବୁଇଲ, ପୋଡ଼, ଭଏଁସ, ଛେଲ, ମେଢ଼ା ଇ ସବୁଠାନୁ ଆରମ୍ଭ କରି କରି କୁକୁରା ଚେମରା ପତ୍କେ ଆରୁ ବତକ ପତ୍କେ ବି ପୁଷିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଆଜିକାଲି ଗୋପାଳନ ଗୋଟେ ଲାଭଜନକ ବ୍ୟବସାୟ ହିପାସେ ଚାର ବାଟେ ପରିଚିତ। କେତେ ଲୋକ ଇଟାକେ ନିଜର ଆୟର ମୁଖ୍ୟ ବାଟ ହିପାସେ ବି ଇଟାକେ ଗ୍ରହଣ କରିନିଛନେ। ଇଟାର ଦ୍ୱାରା ଗୋପାଳନ କରୁଥିବାର ଆମର ଚାଷୀ ଦାଦାମାନେ ଗୁରସ ଆରୁ ସେନୁ ବାହାରୁଥିବାର ଯେତିକି ଜିନିଷ ମନକେ ବିକି କରି ନିଜର ପରିବାରକେ ଚଲେଇ ଆସୁଛନେ। ତ କଥା ହଉଛି ଆର୍ କେତେଟା ଏନ୍ତା ଜରୁରୀ କଥା ଯେନ୍ଟାକେ କି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା, ଯେନ୍ଟାକେ କି ସେମାନେ ଧ୍ୟାନ ଦେବେ ବୋଇଲେ ଗୋପାଳନ କରବାରଟା ଠିକ ହେବାର ସନେ ସନେ ସେନୁ ଭଲ ଲାଭ ବି ପାଇପାରବେ। ଗାଏ ବୁଲକେ ସବୁବେଳେ ଆମକେ ସୁସ୍ଥ ରଖବାକେ ପଡ଼ବା, ତାଙ୍କର ଦିହିର ତାପମାତ୍ରା 38-39 ଡିଗ୍ରୀ ସେଲସିୟସ ଭିତରେ ଏକା ରହିବାର ଆବଶ୍ୟକ। ବୈଶିଆ ଗାଏମାନଙ୍କର ଶ୍ୱାସକ୍ରିୟା ସାଧାରଣ ହିପାସେ 10-30 ଥର ଶ୍ୱାସ ଛାଡ଼ବାର ଆରୁ ନେବାର ଇ ଭଲିଆ ରହିସିଏ। ଇଟା ବୁସରା ପିଲାମାନଙ୍କର 30-50 ଥର ପତ୍କେ ବି ହିଥିସିଏ। ସେନ୍ତା ଗାଏମାନେ ପ୍ରତିଦିନ ପାକୁଳି କରିଥିସନେ, ଇ ଭଲିଆ ସେମାନେ 6-10 ଘଣ୍ଟା ପତ୍କେ କରିଥିସନ୍। ଗୋଟେ ଗାଏ ଅତି କମ୍ନେ 5 ଥର ଆରୁ ବେଶୀ 25 ଥର ପତ୍କେ ପାକୁଳି କରିଥିସିଏ। ସେନ୍ତା ପ୍ରତ୍ୟେକ ଥର ପାକୁଳି କରବାର ସମୟ 10-60 ମିନିଟ ପତ୍କେ ଇଟା ରହିସିଏ। ଗାଏମାନେ ପ୍ରତିଦିନ ପ୍ରାୟ 5 ଘଣ୍ଟା ପତ୍କେ ଖାଇ ଖାଇଥିସନ୍। 1 ଲିଟର ଗୁରସ ଉତ୍ପାଦନ ଲାଗି ଗୋଟେ ଗାଏ ଅତି କମ୍ନେ 3-5 ଲିଟର ପାନ ପିଇବାର କଥା ଇଟା। ସେନ୍ତା ଆର୍ ଗୋଟେ କଥା ହେଲା 350-400 କିଲୋଗ୍ରାମ ଓଜନର ଗୋଟେ ଗାଏ ପ୍ରତିଦିନ 20-25 କିଲୋଗ୍ରାମ ଗୋବର ଦିପାର୍ସିଏ, ତାର ସନେ 10 ଲିଟର ପତ୍କେ ଗୋମୂତ୍ର ବି ଛାଡ଼ିଥିସି। ସେନ୍ତା ଗୋଟେ ଗାଏ ତାର ବୁଛରା ପିଲାକେ ଜନ୍ମ କରବାର 2 ମାସ ପଛେ ଗାଏ ନିଜର ଗୁରସ ଉତ୍ପାଦନକେ ବଢ଼େଇଥିସିଏ। ଆର୍ ଗୋଟେ ଆଡ଼େ ବୁଛରା ଜନ୍ମ କରବାର ମାତ୍ରା ବୃଦ୍ଧି ହେବାର ସନେ ସନେ ଗୁରସ ଉତ୍ପାଦନର ମାତ୍ରା ବି ବଢ଼ିଥିସି। 1 ଲିଟର ଗୁରସ ଉତ୍ପାଦନ ଲାଗି ଗାଏର ପହ୍ନାକେ 500 ଲିଟର ରକ୍ତ ପ୍ରବାହର ଆବଶ୍ୟକତା ହେଇଥିସିଏ। ସେନ୍ତା ଗାଏମାନଙ୍କର ଯୌବନ ଆରମ୍ଭର ହାରାହାରି ବୟସ ସୀମା ବି ରହିସିଏ। ଦେଶୀ ଗାଏମାନଙ୍କର ବୟସ ସୀମା 2-5 ବଛର ପତ୍କେ ରହିସି। ଆର୍ ଗୋଟେ ବାଟେ ଶଙ୍କର ଜାତୀୟ ଗାଏମାନଙ୍କର ବୟସ ସୀମା 1-5 ବଛର ପତ୍କେ ରହିସିଏ। ତାଙ୍କର ଯୌବନ ଆରମ୍ଭ ହେବାର ଗାଏର ବୟସ ସଙ୍ଗେ ତାର ଶରୀରର ଓଜନ ଆରୁ ରୋଗ ପ୍ରତିରୋଧକ ଶକ୍ତି, ପରିବେଶ ଆରୁ ପରିଚାଳନା ଉପରେ ବି ଇଟା ନିର୍ଭର କରିଥିସିଏ। ବୁଛରା ପିଲା ଜନ୍ମ ହେବାର 42 ଦିନ ଭିତରେ ଗାଏ ଆର୍ଥରେ ଗରମ ହେବାର ନିହାତି ଦରକାର। ଯଦି ସାଧାରଣ ହିପାସେ ଦେଖମା ବୋଇଲେ ଗାଏମାନେ 21 ଦିନ ଭିତରେ ଏକା ଗରମକେ ଆସିଯାଏସନେ। ଗାଏର ଗରମ ଆସବାର ଲକ୍ଷଣକେ ଚିହ୍ନଟ କରବାର ଲାଗି ମୁଖ୍ୟ କେତେଟା ଲକ୍ଷଣ ସବୁ ଅଛେ। ଇ ସମୟାନେ ଗୁରସ ଦେବା ତାଙ୍କର କମିଯାଇସି ଆରୁ ବେଶୀ ଚଞ୍ଚଲ ଥିଲା ଭଳିଆ ଲକ୍ଷଣ ସବୁ ଦେଖବାକେ ମିଳିଥିସିଏ। ଯଦି ଗୋଟେ ଗାଏ 3 ଥର ପତ୍କେ କୃତ୍ରିମ ଗର୍ଭଧାରଣ ପଛେ ବି ଗର୍ଭଧାରଣ କରବାତି ଅସମର୍ଥ ହେଉଛି ବୋଇଲେ ଚାଷୀ ଦାଦାମାନେ ଆରୁ ଡେରି ନେଇ କରି କରି ପାଖେ ଥିବାର ପ୍ରାଣୀ ଚିକିତ୍ସକ ଆଜ୍ଞାମାନଙ୍କର ସନେ ଠିକ୍ ପରାମର୍ଶ କରି କରି ତାର

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଉନ୍ନତ ପଦ୍ଧତିରେ ମକା ଚାଷ। ବିଶେଷଜ୍ଞ ଭାବରେ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ କୃଷି ଫାର୍ମ ଅଧୀକ୍ଷକ ତେଜସ୍ୱିନୀ ମାଝି। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିର୍ଦ୍ଧାରିତ ବିଷୟ ଉପରେ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର ହେଲା 0667029523 ଏବଂ 0667029528। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆଜି ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଶୁଣିପାରିବେ ଏହି ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ ସବୁବେଳେ ସବୁ ପରିସ୍ଥିତିରେ। ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
2: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
2: ହ୍ୟାଲୋ,
1: କିଏ?
2: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।
4: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଶକ୍ତିରୂପା କାର୍ଯ୍ୟକ୍ରମ, ଶୁଣିପାରିବି ଏହି ବିଜ୍ଞାପନ ପରେ।
5: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ
6: ବସିଲା। ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ,
7: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
9: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
8: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଆପଣଙ୍କୁ ନମସ୍କାର। ସ୍ୱାଗତ ଏହି ବର୍ଷା ଭିଜା ଦିନ ଦ୍ୱିପହରର 1:20 ସମୟରେ ଭାବ ଓ ଅନୁଭବର ପରିଧିକୁ। କେବେ କେବେ କାର୍ଯ୍ୟକ୍ରମ ସମୟ ଓ ଆବଶ୍ୟକତା ଅନୁସାରେ ବଦଳୁଥାଏ, ଯେହେତୁ ବଦଳିବାରେ ଢେର ସମ୍ଭାବନା ଲାଖେ ହୋଇ ରହିଥାଏ। ଯେମିତି ଆଜି ଶକ୍ତି ରୂପରେ ଭଉଣୀଙ୍କ ରୋଷେଇଠୁ ଟିକେ ଦୂରେଇ ଯାଇ ଆପଣ ଟିକିକୁ ଜାଣିବେ, ଚିହ୍ନିବେ ଏବଂ ପରିବର୍ତ୍ତନ ପାଇଁ ନିଜେ ବି ଧାରଣ କରିବେ, ଭାବନା କରିବେ ପରିବର୍ତ୍ତନ ସହ ବନ୍ଧୁତା ଥୋଇବେ, ତା ପାଇଁ ଆପଣ ଆପଣ ବିଶ୍ୱାସ ରୂପକ ଦେଇ ପାଉଣା ପିନ୍ଧିବେ, ପରିବର୍ତ୍ତନ ରୂପକ ଗହଣା। ତେବେ ଏଇଠି ଆସନ୍ତୁ ଟିକିକୁ ଭେଟିବା। ସେଦିନ ଟିକି ସନ୍ଧ୍ୟାରେ ଖେଳିକି ଆସି ଗୋଡ଼ ହାତ ଧୋଇଲା ବେଳେ କ'ଣ ଗୋଟେ ଗୁଣୁଗୁଣାଉଥାଏ। ମୁଁ ଯେହେତୁ ରୋଷେଇ ଘରେ ଥିଲି, ସ୍ପଷ୍ଟ ଶୁଭାଯାଉ ନଥିଲା। ଧୀରେ ଧୀରେ କିନ୍ତୁ ସ୍ପଷ୍ଟ ଶୁଭାଗଲା। ଟିକି ଗାଉଥିଲା,
1: ଆବୁଳ ବୋବୋକା ଖେଳ ଖେଳିବା,
0: ସେମିତି ତ ଟିକି ମୋ ପାଖେ ଆସି ଗେଲ ହୋଇଯାଏ। ସେ ଆସିବା ଆଗରୁ ହିଁ ରୋଷେଇ ଘରୁ ବାହାରି ଆସି କହିଲି, କ'ଣ ଟିକେ ଖାଇବୁ ଧନ, ଭୋକ ଲାଗୁଥିବ। ମୋତେ କୁଣ୍ଢେଇ ପକେଇ କହିଲା,
1: ନା ମା, ଭୋକ ଲାଗୁନି।
0: ପଚାରିଲି, ଏ ଗୀତ କେଉଁଠି ଶିଖିଲୁ ମାମା? କହିଲା,
1: ଶ୍ରୁତିର ଜେଜେମା ଗାଉଥିଲେ।
0: ତତେ ଭଲ ଲାଗେ?
1: କହିଲା, ବହୁତ ଭଲ ଲାଗେ, ସେଥିପାଇଁ ତ ଗାଉଛି।
0: ତାପରେ ଜେଜେମା କହନ୍ତି, କହି
1: ଜେଜେମା ଜେଜେମା
0: ଜେଜେମା ଡାକି ଡାକି ଯାଇ ପହଞ୍ଚିଗଲା ତା ଜେଜେଙ୍କ ପାଖରେ।
1: କହୁଥାଏ, ଏ ଗୀତ ମୋତେ ଶିଖେଇ ଦିଅ ନା ଜେଜେମା, ଜେଜେମା ଏ ଗୀତ ମୋତେ ଶିଖେଇ ଦିଅ ନା।

0: ଆଉ ମୁଁ ଅନ୍ୟମନସ୍କ ହୋଇଯାଉଥାଏ। ମୋର ସ୍ଥିତି ମୁଁ ପୁରାପୁରି ଭୁଲି ଯାଇଥାଏ। ଆଉ ଟିକି ଗୋଟିଏ ହିଁ ଜିଦ୍ ଧରିଥାଏ ଗୀତ ଶିଖିବା ପାଇଁ। ତା ଜେଜେ କହୁଥାନ୍ତି, ମୁଁ ତତେ ଆଗରୁ କହିଛି ନା ଟିକି, ମୋତେ ଗୀତ ଆସେନି। ଟିକି କହୁଥାଏ, ଆସିବ ଜେଜେମା, ଟିକେ ଚେଷ୍ଟା ତ କର।
1: ବିଲକୁଲ ନୁହେଁ, ମୋତେ ଗୀତ ଫିତ କିଛି ଆସେନି। ହଁ, ଯଦି କହିବୁ ତିନି ଚାରିଟି ଗପ କହିଦେବି।
0: ତାପରେ ଟିକି ମୁହଁ ଫୁଲାଇ ବସିଥାଏ। ତା ଜେଜେମା କିନ୍ତୁ ତାକୁ ମନେଇ ଚାଲିଥାନ୍ତି, ଆରେ ଏମିତି କ'ଣ ମୁହଁ ଫୁଲାନ୍ତି, ମୁଁ କହିଲି ପରା ଗପ କହିଦେବି, ଗୀତ ତୁ ତୋ ମାଠୁ ଶିଖିନେବୁ।
1: ତାପରେ ବୋଧହୁଏ ଟିକି ମାନି ଯାଇଥାଏ। ଟିକି ଗପ ଶୁଣରେ ଆଉ ଶାଶୁ ଗପ କହିବାରେ ବ୍ୟସ୍ତ ହୋଇଯାଇଥାନ୍ତି। ଏତେ ଭିତରେ କିନ୍ତୁ ମୁଁ ପୁରାପୁରି ଅନ୍ୟମନସ୍କ ହୋଇଯାଇଥାଏ। ଅତୀତ ସବୁ ପରସ୍ତ ପରସ୍ତ ହୋଇ ମୋ ଆଖି ଆଗରେ ତରଳୁଥାଏ। ସେଦିନ କବାଟରେ ଠକ୍ ଠକ୍ ଶବ୍ଦ ଶୁଣିଲି। କିନ୍ତୁ ଖାସ୍ ତରତର ହେଲିନି, ଆରାମରେ ଯାଇ କବାଟ ଖୋଲିଲି। ସାମ୍ନାରେ ବଉଳ ଠିଆ ହୋଇଛି। ତାର ବଡ଼ ବଡ଼ ଆଖିରୁ ଲୁହ ଯେମିତି ଉତୁରି ବି ହେଉଥାଏ। ମୋତେ ଦେଖି କୁଣ୍ଢେଇ ପକାଇ କାନ୍ଦିବା ଆରମ୍ଭ କଲା, ଆଉ ଚୁପ୍ ହେଲାନି। କହିଲି, ଆରେ କାନ୍ଦୁଛୁ କାହିଁକି, କ'ଣ ହୋଇଛି ତୋର, କହୁନ।
0: କହିଲା, ମୋତେ କାନ୍ଦିବାକୁ ଦେ ବୋଳ, ମୋତେ କାନ୍ଦିବାକୁ ଦେ।
1: କହିଲି, ଠିକ୍ ଅଛି, ଏଥର ଏ କଣରେ ବସିକି ତୁ କାନ୍ଦୁଥା, ମୁଁ ତ ଚାଲିଲି।
0: ତାପରେ ବୋଳ ରାଗ ଆଉ କାନ୍ଦ ମିଶା ହୋଇ କହିଲା, ମୁଁ କାନ୍ଦୁଛି, ଆଉ ତୁ ମୋତେ ଛାଡ଼ିକି ଚାଲିଯିବୁ।
1: ମୁଁ କହିଲି, ପଚାରିଲେ ମୁସ୍କିଲ, ଚାଲିଗଲେ ମୁସ୍କିଲ, କ'ଣ କରିବି କହିଲୁ।
0: ସେ କହିଲା, ତୁ ମୋ ପାଖରେ ଥା।
1: ତାପରେ ପାଣି ଗ୍ଲାସେ ଭିତରୁ ଯାଇ ଆଣିକି ଦେଲି।
0: ଆଉ ଜବରଦସ୍ତ କରି ପାଣି ପିଇଦେଲି। ତାପରେ କହିଲି, ଏଥର ତ କହ, କାହିଁକି କାନ୍ଦୁଥିଲୁ।
1: ତାପରେ ସେ କାନ୍ଦ କାନ୍ଦ ହୋଇ କହିଲା, ଜାଣିଛୁ ନା, ବାପା ବୋଉ ମୋର ବାହା ଠିକ୍ କରିଦେଇଛନ୍ତି।
0: ମୁଁ କହିଲି, ଆରେ ଇଏ ତ ଖୁସି ଖବର, ଆଜି ନହେଲେ କାଲି ତ ବାହା ହେବାର ଅଛି ନା, ଏଥିରେ ଖରାପ କ'ଣ କହିଲୁ।
1: ବଉଳ କହିଲା, ବହୁତ ଧନୀ ଘର ସେମାନେ, ଯାହା ମୋତେ ବିଲକୁଲ ପସନ୍ଦ ନୁହଁ,
0: ତୁ ତ ଜାଣିଛୁ ନା ବଉଳ।
1: ମୁଁ କହିଲି, ଆରେ ସମସ୍ତେ ସମାନ ନୁହନ୍ତି, ଚିନ୍ତାଧାରା ବି ସମାନ ନୁହେଁ, ସମସ୍ତେ ଅଲଗା, ଯଦି ଏକା ହୋଇଯାଇଥାନ୍ତେ ଦୁନିଆଟା କ'ଣ ଚଳନ୍ତା।
0: ଏ କଥା ଶୁଣି ତାର ଚେହେରା ହାଲକା ଟିକେ ବଦଳିଗଲା। କହିଲି, ମା ବାପା ଯାହା କରନ୍ତି ଆମର ଭଲ ହିଁ କରନ୍ତି, ମାଉସୀ ମଉସା ଭାବିଛନ୍ତି ହିଁ ଏ କଥାଟା ସ୍ଥିର କରିଥିବେ ନା।
1: ତା ଉଠରେ ହାଲକା ହସକାରେ ଖେଳେଇଗଲା। ତାକୁ ବୁଝେଇବା ଛଡ଼ା ମୋ ପାଖରେ ବି କୌଣସି ଚାରା ନଥିଲା। ମାଉସୀ ମଉସାଙ୍କ ବାହାର 25 ବର୍ଷ ପରେ ବଉଳ ତାଙ୍କ କୂଳକୁ ଆସିଥିଲା। ତାଙ୍କର ଗୋଟିଏ ଚିନ୍ତା ଥିଲା, ବଉଳର ବାହା। ମାଉସୀ ସବୁବେଳେ କହନ୍ତି, ଭଲ ଜାଗାରେ ତୋ ବଉଳର ବାହା ଟିକେ ହେଇଗଲେ ଲୋ ଆମେ ନିଶ୍ଚିନ୍ତ ହୋଇଯାଆନ୍ତୁ।
0: କିନ୍ତୁ ବାହା ହୋଇଗଲେ ଯେ କିଏ ସୁଖୀ ହୋଇଯାଏ ତାହା ବିଲକୁଲ ନୁହେଁ। ଆଉ ବଉଳର ପସନ୍ଦ ତ ପୁରା ଅଲଗା ଥିଲା।

ମା ଡାକରେ ମୁଁ ଚମକି ପଡ଼ିଲି। ଟିକି କହୁଥାଏ, କିଛି ଖାଇବାକୁ ଦେ, ଭୋକ ହେଲାଣି ମା। ତାକୁ ବିସ୍କୁଟ ଆଣି ଦେଲି। କହିଲା, କ'ଣ ଭାବୁଛୁ ଯେ, ଜେଜେଙ୍କ ପାଇଁ ବି ଦେ, ଗପ ଶୁଣୁଛନ୍ତି ନା, ଭୋକ ହେଉଥିବଣି। ସବୁ ଦେଲା ପରେ ସେ ଚାଲିଗଲା। ଆଉ ଏଥର ମୁଁ ପୁଣି ପଛକୁ ଫେରିଲି। ବଉଳ ଥିଲା ଖୁବ୍ ସୁନ୍ଦର ଆଉ ଗୁଣୀ, ଘର କାମରେ ନିପୁଣା, ତେଣୁ ଆଖପାଖ ଗାଁର ଲୋକେ ତାକୁ ବୋହୁ କରି ନେବାକୁ ଇଚ୍ଛା କରୁଥିଲେ। ବଉଳର ଯେଉଁଠି ବାହା ଠିକ୍ ହୋଇଥିଲା ମାନେ ଦିନେଶ ବାବୁ ବି ଭଲ ଲୋକ ଥିଲେ। ଯେତିକି ଶୁଣିବାକୁ ଆମେ ପାଉଥିଲୁ ତାଙ୍କ ପରିବାର ବି ଭଲ ବୋଲି ସମସ୍ତେ କହନ୍ତି, କିନ୍ତୁ ବଉଳର ଇଚ୍ଛା ଖୁବ୍ ଅଲଗା ଆଉ ପୂରାପୁରି ସାଧାରଣ। ଯେବେ ବି ଆମେ ନଈକୁ ଗାଧେଇ ଯାଉ ନା, ନିଜର ଇଚ୍ଛାକୁ ଖୋଲି କହୁଥିଲା ମୋ ପାଖରେ, ଜାଣିଛୁ ବଉଳ, ମୋର ଇଚ୍ଛା କ'ଣ, ମୁଁ ଯାହାକୁ ବାହାହେବି ସେ ପଇସା ପଛେ କମ୍ ଉପାର୍ଜନ କରୁ, ମୁଁ ଚଳିଯିବି, ଯେତେ ଦୁଃଖ କଷ୍ଟ ହେଲେ ସହିଯିବି, କିନ୍ତୁ ସେ ମୋତେ ଭଲ ପାଉଥିବ। ଆଉ ବଉଳ ଥିଲା ଖୁବ୍ ପ୍ରକୃତି ପ୍ରେମୀ, ନଈ ନାଳ ବଣ ଜଙ୍ଗଲ ତାର ଯେମିତି ଖୁବ୍ ପ୍ରିୟ। ଶୀତଦିନେ ଗାଁକୁ ଅନେକ ଜାଗାରୁ ବିଭିନ୍ନ ପ୍ରକାର ଚଢ଼େଇ ଆସୁଥିଲେ। ବଉଳ ସମସ୍ତଙ୍କର ନାଁ ଜାଣୁଥିଲା, ଶବ୍ଦର ହିଁ ବାରି ପକାଉଥିଲା ଏହା କେଉଁ ଚଢ଼େଇ। ହେଲେ ଛୋଟ ଛୋଟ ଆଶା ବି ତ ମଣିଷର ପୁରା ହୁଏନି, ତା ଭାଗ୍ୟରେ ନଥିଲେ। ଏମିତି ବଉଳ ତା ମନ କଥା କହେ ଆଉ ଆମେ ଦୁଇ ଜଣ ଖୁବ୍ ହସୁ। ଖୁବ୍ ମଜା କରୁ, ନଈ ପାଣିରେ ଅନେକ ସମୟ ଗାଧୋଉ। ଏମିତି କେତେଦିନ ପରେ ବଉଳର ବାହା ହସ ଖୁସିରେ ହୋଇଗଲା। ଗଲାପରେ ବଉଳ ତା ଚିଠିରେ ଲେଖିଥିଲା, ତୁ ଠିକ୍ କହୁଥିଲୁ ବଉଳ, ଏଠି ସମସ୍ତେ ଭଲ, ମୁଁ ଖୁସିରେ ଅଛି। ଆମର ଚିଠି ଦିଆନିଆରେ ହିଁ ବଉଳର ଭଲମନ୍ଦ ଜାଣିପାରୁଥିଲି। ଏମିତି ଏମିତିରେ ସମୟ ବିତି ଚାଲିଲା। କେବେ କେମିତି ବଉଳ ଗାଁକୁ ଆସେ, ମନ କଥା କହେ। ତାର ବାହାର 5-6 ମାସ ପରେ ମୋର ବାହା ବି ହୋଇଗଲା। ସମୟ ବୋଧ ହୁଏ ମୋ ପାଇଁ ଖୁବ୍ କଥା କହୁଥିଲା। ବିଟୁ ବି ମୋ କୋଳକୁ ଆସିଲା। ବଉଳ ଖୁବ୍ ଖୁସି ଥିଲା, କିନ୍ତୁ ବଉଳର କୋଳ ପୁରି ନଥିଲା। ତାର ଦୁଃଖ ଯେତିକି ନଥିଲା, ଘର ଲୋକଙ୍କର କଥା ତାକୁ ଖୁବ୍ ବାଧୁଥିଲା। ସପ୍ତାହେ ହୁଏ କି ନାହିଁ ବଉଳର ଏବେ ଚିଠି ପହଞ୍ଚିଯାଏ। ତା ଶାଶୁ କହନ୍ତି, ଗୋଟିଏ ବୋଲି ପୁଅ, ସୁନ୍ଦର ହେଲେ କି ଗୁଣୀ ହେଲେ କ'ଣ ହେଲା ଯେ, ପିଲାଟିଏ ତ ଜନ୍ମ କରିପାରୁନି। ମୋର ଗୋଟିଏ ପୁଅ, ଧନ ସମ୍ପତ୍ତି କିଏ ବା ଖାଇବ ଯେ, କେତେ ସ୍ୱରାଗରେ ଆଣିଥିଲି ବୋହୁଟିଏ କରି, ନାତିର ମୁହଁ ଦେଖିପାରିଲିନି। ବଉଳ ଖୁବ୍ କାନ୍ଦେ। ଶିବ ମନ୍ଦିରରେ ଭେଟ ହୋଇଥିଲା। କହୁଥିଲା, ଏହା ବା କାହା ହାତରେ ଥାଏ ଯେ ବଉଳ, ସବୁ ତ ଈଶ୍ୱରଙ୍କ ଇଚ୍ଛା। ଆଉ କହୁଥିଲା, ବଉଳ, ମୁଁ ସେତେ ଦୁଃଖୀ ନହେଲେ ବି ଅନ୍ୟର କଥା ମୋତେ ଖୁବ୍ ବାଧୁଛି, କ'ଣ ବା କରିବି। ଡାକ୍ତର କହିଲେ, ସବୁ ତ ଠିକ୍ ଅଛି, ପିଲାପିଲି ହେବା ପାଇଁ ଟିକେ ଡେରି ହୋଇପାରେ, କିଛି ବ୍ୟସ୍ତ ହେବନି। ବଉଳର ଜୀବନ ଧୀରେ ଧୀରେ ବଦଳି ଯାଉଥିଲା। ସ୍ୱାମୀଙ୍କର ବି ଆଜିକାଲି କଥାବାର୍ତ୍ତା ଭାରି ଅଲଗା। ଏମିତି ବା କେତେ ବର୍ଷ ହୋଇଗଲାଣି ବଉଳ, ଯେ ମୋର ଆଉ ପିଲାପିଲି ହେବେନି। ମୁଁ କହେ, ତୁ ଦୁଃଖ କର ନା ବଉଳ, ସମୟ ଅନୁସାରେ ସବୁ ଠିକ୍ ହୋଇଯିବ। ସତକୁ ସତ ଈଶ୍ୱରଙ୍କ ବିଚାର ବା କିଏ ବୁଝିପାରେ ଯେ। ଏମିତି ଏମିତିରେ ବଉଳ ଜାଣିଲା ସେ ମା ହେବାକୁ ଯାଉଛି। ମୁଁ ଟିକେ ଶାନ୍ତିର ନିଶ୍ୱାସ ମାରିଲି, ଭାବିଲି ବଉଳର ଦୁଃଖ ସରିଲା, ସେ ବି ଖୁସି ହୋଇଯିବ ଆଉ ଘର ସାରା ବି। ଏତିକିବେଳେ ଟିକେ ଆସି, ମା, ଜାଣିଛୁ, ଜେଜେ ଆଜି ବଢ଼ିଆ ବଢ଼ିଆ ଗପ ଶୁଣେଇଲେ। ମୁଁ ତତେ ଶୋଇଲାବେଳେ ରାତିରେ କହିଦେବି, ହେଲା। ମୁଁ ଅନ୍ୟମନସ୍କ ହୋଇ ହୁଁଟିଏ ମାରିଦେଲି। ସେ ରାଗିଯାଏ କହିଲା, ଏମିତି କ'ଣ ଭାବୁଥାଉ ମା, ମୋ ଆଡ଼େ ଦେଖ, ମୋ କଥା ଶୁଣ ନା।

ମୁଁ କହିଲି ହଉ ହଉ ଶୁଣିଲି ଯେ ତୋ କଥା। ତା ମନଟା କିନ୍ତୁ ଦୁଃଖ ହେଇଗଲା, କହିଲା ମା ମୋତେ ଭୋକ ବି ହେଲାଣି ଆଉ ନିଦ ବି, ମୋତେ ଖୁଆଇ ଦେ। ମୁଁ ତାପରେ ଟିକିକୁ ଖୁଆଇଦେଲି ଆଉ ଘରର ସମସ୍ତଙ୍କୁ ଖାଇବାକୁ ଦେଇ

ମା ହେବା ସୁଖ ବଉଳତ ପାଇଲା। ଚିରଦିନ ପାଇଁ ତା ଓଠରେ ଏମିତି ହସ ଲାଖି ରହିଥାଉ। ଭାବୁଥିଲି ମୁଁ ମୋ ସ୍ୱାମୀ ଆଉ ପିଟୁ ସହିତ ଦେଖିବାକୁ ଯାଉଥିଲି। ଘର ସାରା କିନ୍ତୁ କେହି ଖୁସି ନଥିଲେ। ବଉଳ କହୁଥିଲା, କେହି ଖୁସି ନାହାନ୍ତି ବଉଳ, ଝିଅଟିଏ ହେଲା ବୋଲି ଏ ଧନ ସମ୍ପତ୍ତି ବା କି ଲାଭ ଯେ, ଆମକୁ ତ ପୁଅଟିଏ ଦରକାର ଥିଲା। ମୁଁ ତା ଶାଶୁକୁ କହିଲି, ମାଉସୀ ପୁଅ ଝିଅରେ କ'ଣ ଅଛି, ଆଉ ଥରକୁ ହେବନି ପୁଅଟେ। ସେ ଯେମିତି ମୁହଁ କଲେ ନା, ମୁଁ ଆଉ କିଛି କଥା ବାହାରିଲାନି। ତିନି ମାସ ହେଲାଣି ବଉଳ ସମସ୍ତଙ୍କ କଥା ସହିତ ଲଢ଼ି ଲଢ଼ି ମୁଁ ଯେମିତି ପାଗଳ ହେଇଯିବି ଲାଗୁଛି। କ'ଣ ବା କରିବି କହିଲୁ, ମା ବାପା ପାଖଙ୍କୁ ଫେରିଯାଇ ପାରିବିନି। ମୁଁ ବି ଅନେକ କଥା ବୁଝିଯାଇଥିଲି, କଳା କାଠ ପରି ହେଇଯାଇଥିଲା ବଉଳ। ମୁଁ ତାକୁ ବୁଝି ଆସିଲି, ତୁ ଚିନ୍ତା କରନା, ସମୟ ସହିତ ସବୁ ଠିକ୍ ହେଇଯିବ। କିନ୍ତୁ କେଜାଣି, କିଛି କଥା ବୋଧ ହୁଏ ସମୟ ସହିତ ବିଲକୁଲ ଠିକ୍ ହୁଏ ନାହିଁ। ଦିନେ ହଠାତ୍ ଖବର ଆସିଲା, ବଉଳ ସିଡ଼ିରୁ ଖସି ପଡ଼ି ଡାକ୍ତରଖାନାରେ ଅଛି। ମୁଁ ଗଲାବେଳକୁ କିନ୍ତୁ ଆଉ ସେ ନଥିଲା। ବଉଳ ଯିବାର କିଛି ଦିନ ହେଇଛି କି ନାହିଁ, ତାର କୁନି ଝିଅକୁ ଆଣି ମାଉସୀ ମୂଷାଙ୍କ ଘରେ ଛାଡ଼ି ଦେଇଗଲେ ତା ଶାଶୁଘର ଲୋକ। ବଉଳ ପାଇଁ ଯେମିତି ଗାଁ ସାରାଟା କାନ୍ଦୁଥିଲା, ମୁଁ ବହୁତ ବ୍ୟସ୍ତ ହୋଇପଡ଼ିଲି। ମୋତେ ତ ଲାଗୁଥିଲା ଯେମିତି ମୋର ପ୍ରାଣବାୟୁ ଉଡ଼ି ଯାଇଛି। ପିଲାଦିନର ସବୁ କଥା ମନେ ପଡ଼ିଯାଉଥିଲା। କ'ଣ ହେଲା, କ'ଣ ବା ହେଇଥିବ ବଉଳର, କିଛି ବୁଝିପାରୁନଥିଲି। ମୁଁ ବି ଅନେକ ଆକଟରେ ଥିଲି, ଚିନ୍ତାରେ ଥିଲି। ବିଟୁ ଛୋଟ ଥିଲା, କିନ୍ତୁ ଏତିକି ଜାଣିଥିଲି ବଉଳର ଝିଅ ହେଲା ପରେ ତାଙ୍କ ଘର ଲୋକ କେହି ଖୁସି ନଥିଲେ, ଆଉ ବଉଳ ମା ହେବାର ସୁଖକୁ ବି ପାସୁରୀ ଦେଇଥିଲା। ଏମିତି ଦିନେ ବିଟୁର ବାପା ତରତର ହୋଇ ଆସି କହିଲେ, ଚାଲ ବାହାର ଶୀଘ୍ର, ଝିଅକୁ ଧରି ଆଣିବା ଆମେ। ମୁଁ କହିଲି, କେଉଁ ଝିଅ? କହିଲେ, ଆରେ ତୁମ ବଉଳର ଝିଅ। ମୁଁ ଚିନ୍ତାରେ ପଡ଼ିଗଲି। କହିଲି, ତମେ ଭାବିଚିନ୍ତି ପଦକ୍ଷେପଟିଏ ନେଉଛ ନା? ଦେଖ, ଆଗକୁ ଅନେକ ରାସ୍ତା ପଡ଼ିଛି, ଯେମିତି ସେ ଅବହେଳିତ ନ ହଉ। ସେ ଦୃଢ଼ ହୋଇ କହିଲେ, ତମେ ଚିନ୍ତା କରନି, ମୁଁ ସବୁ ଭାବିଚିନ୍ତି କରୁଛି। ତାପରେ ଆମେ ଯାଇ ମାଉସୀ ମଉସାଙ୍କ ଲୁହ ପୁଛି ଝିଅଟିକୁ ଆମ ଘରକୁ ନେଇ ଆସିଥିଲୁ। ଭୁଲରେ ସେ ଭାବି ବସିଥିଲା ତାରି ମା କୋଳ, ଯେତେ କାନ୍ଦୁଥିଲେ ବି ମୁଁ ଧରି ପକେଇଲେ ଯେମିତି ଚୁପ୍ ହେଇଯାଉଥିଲା। ସେତେବେଳେ ପୁଣି ଟିକି ଆସି କହିଲା,

କହିଲି, ଇଏ ବଉଳ କିଏ? ମୁଁ କହିଲି, ତୁ କେମିତି ଜାଣିଲୁ? କହିଲା, ତୁ ପରା କହୁଥିଲୁ ବଉଳ ବଉଳ। ତାପରେ ଟିକେ ଅଟକି ଯାଇ କହିଲି, ବଉଳ ମୋ ପିଲାଦିନର ସାଙ୍ଗ। କହିଲା, ମା, ତୁ ବଉଳକୁ ବେଶୀ ଭଲ ପାଉ।

ତୁ ଦେଖିବୁ। ଠିକ୍ ହେଇ କହି ମୋ ପାଖରେ ଶୋଇପଡ଼ିଲା ଆଉ ମୁଁ ତାକୁ ଚାବୁଡ଼ି ଧରିଲି। ଟିକି ହିଁ ତ ସେ ମୋର ବଉଳର କୁନି ଝିଅ, ଟିକି ହିଁ ତ ବଉଳର ସେ ମା ହେବାର ସୁଖ, ଟିକି ହିଁ ତ ମୋ ବଉଳର ସବୁକିଛି, ଆଉ ଟିକି ହିଁ ବଉଳର ସେ ଛାଡ଼ି ଯାଇଥିବା ଚିଠି। ତାକୁ ମୁଁ ନୀତି ପଢ଼ୁଥିବି, ନୀତି ଦେଖୁଥିବି, ଆଉ ଏମିତି ବଉଳ ସହ ଯାହା ବି ଅନ୍ୟାୟ ହେଇଛି ମୋ ଟିକି ସହିତ, କିନ୍ତୁ ସେସବୁ ହେବାକୁ ଦେବିନି। ମା'

0: ପୁଅ ଏବଂ ଝିଅ ହେବାରେ ଦାୟୀ କିଏ ବା ଦାୟିତ୍ୱ କାର ବେଶୀ, ଏ ସମ୍ପର୍କରେ ଆସନ୍ତୁ ଜାଣିବା ଡାକ୍ତର ରମେଶ ଚନ୍ଦ୍ର ସାହୁଙ୍କଠୁ।
1: ଆଜ୍ଞା ନମସ୍କାର।
2: ନମସ୍କାର ନମସ୍କାର।
1: ଆଜ୍ଞା, ଆମର ସାଧାରଣତଃ ମାନେ ଚିନ୍ତାଧାରା ଥାଏ ଯେ ପୁଅ ବା ଝିଅ ହେବା ଗୋଟେ ସ୍ତ୍ରୀ ଲୋକ ଉପରେ ନିର୍ଭର କରେ ଆଉ ତାକୁ ଅନେକ ସମୟରେ ଦୋଷୀ ଧରାଯାଏ, ଆପଣ କଣ କହିବେ?
2: ଦେଖନ୍ତୁ, ପୁଅ ହବ କି ଝିଅ ହବ ସେଇଟା ହଉଛି ଗୋଟେ ପୁରୁଷର ଶୁକ୍ରକୀଟ ଉପରେ ନିର୍ଭର କରେ। ମା ଗର୍ଭଟା କେବଳ ଗୋଟେ ପରିବେଶ ଟିନି, ସେ ଛୁଆକୁ ଆରମ୍ଭରୁ ଭ୍ରୂଣରୁ ଯେ ଜନ୍ମ ଦେଲା ପର୍ଯ୍ୟନ୍ତ ଗୋଟେ କଭର, କିନ୍ତୁ ପୁଅ କି ଝିଅ ସେଇଟା କେବଳ ପୁରୁଷର ଶୁକ୍ରକୀଟରୁ ହିଁ ହେଇଥାଏ। ଆଉ ଯାହା ଶାସ୍ତ୍ର କହୁଛି ଗୋଟେ ସ୍ତ୍ରୀକୁ ଦୋଷ ଦେବାଟା ଏଇଟା ଉଚିତ ନାହିଁ, ପୁଅ ହଉ ବା ଝିଅ ହଉ ସେଇଟା ଜଣେ ପୁରୁଷର ଶୁକ୍ରକୀଟରୁ ହିଁ ହେଇଥାଏ, ତେଣୁକରି ସିଏ ଦୋଷୀ ନୁହଁ। ତାକୁ ଯେଉଁମାନେ ଦୋଷୀ ବୋଲିକିରି କହୁଛନ୍ତି ସେଇଟା ଠିକ କଥା ନୁହେଁ। ଏଇସବୁ ଜିନିଷ କିନ୍ତୁ ଗାଁ ଗହଳିରେ କ'ଣ, ସହରରେ କ'ଣ, ଯୋଉଠି ଆମ ପରିବାରରେ କ'ଣ କି ଦୁସରା ପରିବାରରେ କ'ଣ, ଏଇ ଚିନ୍ତାଧାରା ଯେଉଁ ଅଛି ୟାକୁ ସମସ୍ତେ ନିଜ ମାଇଣ୍ଡରୁ ବିଲୁପ୍ତ କରିଦେବା କଥା ଯେ ପୁଅ ହଉ ବା ଝିଅ ହଉ ଗୋଟେ ଦାମ୍ପତ୍ୟ ଜୀବନର ସେ ଗୋଟେ ଉତ୍ତରାଧିକାରୀ ଆସିଲା, ତା ପାଇଁ ବୋଲି କିଛି ଚିନ୍ତା କରିବା ଦରକାର ନାହିଁ। ତେଣୁ ସ୍ତ୍ରୀ କୌଣସି ଦାୟୀ ନୁହେଁ, ତାର ଗର୍ଭଟା ହେଉଛି ଗୋଟେ ରକ୍ଷଣକାରୀ ଯନ୍ତା ଯୋଉଥିରେ କି ସେ ଭ୍ରୂଣରୁ ଯେ ଶେଷ ପର୍ଯ୍ୟନ୍ତ 10 ମାସ 10 ଦିନରେ ଛୁଆକୁ ଜନ୍ମ, ତେଣୁକରି ଏ କଥା କହିବାଟା ଭୁଲ।
1: ହଁ ଆଜ୍ଞା, ଏସବୁ ଧାରଣା ଆମର ଶିକ୍ଷିତ ଗୋଷ୍ଠୀରେ ବି ଏସବୁ ଅଛି ଯେ ମଣିଷ ଏତେ ପଢ଼ିକିରି ଶିକ୍ଷିତ ହେଲା ପରେ ବି ଅନେକ ଜିନିଷ ଜାଣିଲା ପରେ ବି ଏଇ ଚିନ୍ତାଧାରା ରଖି ହିଁ ଆଗକୁ ବଢୁଛି, ଗୋଟେ ସ୍ତ୍ରୀ ଲୋକକୁ ହିଁ ଦୋଷୀ ମାନୁଛି। ତେଣୁକରି ଆପଣ ପରିବାର ବର୍ଗଙ୍କୁ କଣ କହିବେ?
2: ଦେଖନ୍ତୁ, ଏଗୁଡାକ ଗୋଟେ ଭୁଲ ଧାରଣା ଯେ ସମସ୍ତଙ୍କର କାର କାର ମନ ଭିତରେ ଯେ ଅଛି, ୟାକୁ ଉଠେଇ ଦେବା ପାଇଁ କି ୟାକୁ ବିଲୁପ୍ତ କରିବା ପାଇଁ ବିଭିନ୍ନ ପ୍ରକାର ସଂସ୍ଥା ଜରିଆରେ ଗାଁ ଗହଳିରେ ହଉ କି ସହରାଞ୍ଚଳରେ ହଉ କି NSC ମ୍ୟୁନିସିପାଲିଟି ଏରିଆରେ ହଉ, ଏଇଟା ବିଭିନ୍ନ ଜାଗାରେ ନାରୀ ସମିତି ଅମକ ନାରୀର ମନ ଭିତରେ ଜାଗରଣ, ପୁରୁଷ ମନ ଭିତରେ ଜାଗରଣ ଏଇଟା ଗୋଟେ ସୃଷ୍ଟି କରିବା କଥା ଯେ ପ୍ରକୃତରେ ଏ ଜିନିଷ ପାଇଁ କେବଳ ପୁରୁଷ ଶୁକ୍ରକୀଟ ହିଁ ଦାୟୀ, ଆଉ ମାଆର ଗର୍ଭଟା ହେଉଛି କେବଳ ରକ୍ଷଣାବେକ୍ଷଣ କରିବାଟା ମାଆର ଗର୍ବ।
1: ପ୍ରଥମେ ନାରୀ ନିଜ ପାଇଁ ହିଁ ନିଜକୁ ସଚେତନ ହେବାକୁ ପଡ଼ିବ।
2: ନିଶ୍ଚୟ, ନାରୀ ନିଜେ ଯଦି ସଚେତନ ନ ହେବ ଅନ୍ୟକୁ ସଚେତନ କେମିତି କରିବ? ନିଜେ ସଚେତନ ହେଇ ଅନ୍ୟମାନଙ୍କୁ ସଚେତନ କରାଇବ, ତେବେ ଯାଇକିରି ଏଇଟା ଭଲ ହେବ ଆଉ ସମାଜର ବି ଉନ୍ନତି ହେବ। କୌଣସି ପକ୍ଷରେ କୌଣସି ଦାମ୍ପତ୍ୟ ଜୀବନରେ ନା ପୁରୁଷ ସ୍ତ୍ରୀ କି ଦୋଷ ଦେଇପାରିବ, ନା ସ୍ତ୍ରୀ ପୁରୁଷ ପ୍ରତି ଗୋଟେ ଅଭିମାନ କରିପାରିବ, ଆଉ ଭଲ ହେବ ଏଇ ଜିନିଷ।
1: ଆଜ୍ଞା, ଆଜି ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ଦେଲେ ଆଉ ଆମ ଭଉଣୀମାନଙ୍କୁ ତଥା ସମସ୍ତଙ୍କୁ ସଚେତନ କଲେ, ସେଥିପାଇଁ ଧନ୍ୟବାଦ। ନମସ୍କାର।
2: ନମସ୍କାର।

ଶ୍ରୋତବନ୍ଧୁ ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ, ଉପସ୍ଥାପନା କରିଥିଲେ ଦୀପ୍ତି ମୁନ୍, ପ୍ରଯୋଜନା ଶ୍ୟାମ କୁମାର ମିଶ୍ର।

ଶ୍ରୁତିବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ଏବଂ ତାପରେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସମୟ ବର୍ତ୍ତମାନ ଦିନ ଗୋଟିଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ। ଛାତ୍ରଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଭାରତର ପରିବେଶଗତ ଐତିହ୍ୟରେ ହାତୀ ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ପ୍ରଧାନମନ୍ତ୍ରୀ। ଏବଂ ସିନ୍କୋ ଫିଲ୍ଡ କପ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ। ନିଟ୍ ପ୍ରସଙ୍ଗରେ ଛାତ୍ର ଆନ୍ଦୋଳନ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଅଭିଯୋଗ ସମେତ ବିଭିନ୍ନ ବିଷୟକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭାକୁ ଆଜି ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀମାନେ ନିଜ ମନ୍ତ୍ରଣାଳୟ ସମ୍ବନ୍ଧୀୟ କାର୍ଯ୍ୟାନ୍ୱୟନ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରତିରକ୍ଷା, ଅର୍ଥ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି, କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ, କୋଇଲା, ଖଣି ଓ ଇସ୍ପାତ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିଥିଲେ। ଏହି ସମୟରେ ସିପିଏମ୍ ସଦସ୍ୟ ଜନ୍ ବ୍ରିଟାସ୍ ଗୃହରେ ଜଣେ ସଦସ୍ୟ ତାଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗୃହରେ ଅନ୍ୟ ସଦସ୍ୟମାନଙ୍କ ଭାଷଣରେ ବାଧା ସୃଷ୍ଟି ସମୟରେ କିଛି ସଦସ୍ୟଙ୍କ ଅମର୍ଯ୍ୟାଦାପୂର୍ଣ୍ଣ ମନ୍ତବ୍ୟ ଦିଆଯାଇଥିବା ଘଟଣା ତାଙ୍କ ନଜରକୁ ଆସିଛି। ସେ ସଦସ୍ୟମାନଙ୍କୁ ସତର୍କ ରହିବାକୁ ଏବଂ ସହକର୍ମୀ ସଦସ୍ୟମାନଙ୍କ ଭାବନାକୁ ଆଘାତ ନ ଦେବାକୁ ପରାମର୍ଶ ଦେଇଛନ୍ତି। ତେବେ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଅନୁରୂପ ଭାବେ ନିଟ୍ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହେବାରୁ ଲୋକସଭାକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ଅଯୋଧ୍ୟା ରାମମନ୍ଦିର ଦାନରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଆଜି ଦେଶ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରୁଛି। ଦେଶର ଯୁବପିଢ଼ି ଶିକ୍ଷା, ବିଜ୍ଞାନ, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗୀକରଣ ସମେତ ବିଭିନ୍ନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦେଶର ଯୁବପିଢ଼ିଙ୍କ ଦକ୍ଷତା ସାରା ବିଶ୍ୱରେ ସ୍ୱୀକୃତି ଲାଭ କରୁଛି। ଯୁବପିଢ଼ି ମଧ୍ୟ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଚାହୁଁଛନ୍ତି ବୋଲି ଶ୍ରୀ ବିର୍ଲା କହିଛନ୍ତି। ବାଚସ୍ପତି ସମସ୍ତ ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚଳାଇବାକୁ ସହଯୋଗ କରିବା ନିମନ୍ତେ ନିବେଦନ କରିଥିଲେ। ସେ କହିଛନ୍ତି, ନୀତି ଓ ମତାମତକୁ ନେଇ ମତଭେଦ ଥାଇପାରେ, କିନ୍ତୁ ଦେଶର ଜନସାଧାରଣ ସଂସଦ ଚାଲୁ ଚାହାନ୍ତି। ଶ୍ରୀ ବିର୍ଲା କହିଛନ୍ତି, ସରକାର ବିରୋଧୀଙ୍କ ଦାବି ଗ୍ରହଣ କରିଛନ୍ତି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜର ବିବୃତ୍ତି ରଖିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଶାସକ ଓ ବିରୋଧୀ ଉଭୟ ପକ୍ଷ ସହମତି ସୃଷ୍ଟି କରିବା ଓ ଆଲୋଚନାରେ ଭାଗ ନେବା ଉଚିତ ବୋଲି କହିଛନ୍ତି। ସଂସଦର ମର୍ଯ୍ୟାଦାହାନି ନ କରିବାକୁ ଏବଂ ଗୃହରେ ଶୂନ୍ୟକାଳ ଚାଲିବାକୁ ଦେବା ପାଇଁ ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ନିବେଦନ କରିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ସେମାନଙ୍କ ଦାବି ଦୋହରାଇଥିଲେ। ବିରୋଧୀ ସଦସ୍ୟଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ସଂସଦରେ ଛାତ୍ରମାନଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି, ସରକାରଙ୍କର କିଛି ଲୁଚାଇବାର ନାହିଁ। ବିରୋଧୀ ଦଳ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି ଅପରାହ୍ନ ଦୁଇଟା ସୁଦ୍ଧା ବାଚସ୍ପତିଙ୍କୁ ନୋଟିସ୍ ଦେଇପାରିବେ, ଯଦ୍ୱାରା ଅପରାହ୍ନ ତିନିଟାରେ ଆଲୋଚନା ଆରମ୍ଭ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି।
2: ଆଜ ତିନ ବଜେ ତକ ସ୍ପିକର ସାହବକୁ ବୋ ପତ୍ର ଦେଦେ, ତିନ ବଜେ ସେ ଲେକର କଲ ତିନ ବଜେ ତକ ସଭି ପ୍ରକାର କି ଚର୍ଚ୍ଚା କେ ଲିଏ ହମ ତୈୟାର ହେ। ମେଁ ସଦନ ମେ ହି ବୈଠୁଙ୍ଗା, ସବକୋ ସୁନୁଙ୍ଗା ଔର ସବ ଚିଜୋ କା ଜବାବ ଦୁଙ୍ଗା। ସରକାର କେ ପାସ ଛୁପାନେ କେ ଲିଏ କୁଛ ନହିଁ। ଦେଶ କି ଜନତା କେ ସାମନେ ସାରୀ ଚିଜେ ସ୍ପଷ୍ଟ ହୋ ଯାଏ, ଦୁଧ କା ଦୁଧ ଔର ପାନି କା ପାନି ହୋ ଯାଏ।
1: ଶ୍ରୀ ଶାହା କହିଛନ୍ତି, ସରକାର ଆଲୋଚନା ନେଇ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

0: ତା ସତ୍ତ୍ୱେ ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଟ୍ରାଏମ୍ପ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ କୋବିନ୍ଦଙ୍କ ଜୀବନ ବିଷୟରେ ତାଙ୍କର ବୁଝାମଣା ଓ ତାଙ୍କ ଦକ୍ଷତା ବିଷୟରେ ତାଙ୍କର ଜ୍ଞାନ ଆଧାରରେ ସେ ନିଶ୍ଚିତ ଯେ ଏହି ଆତ୍ମଜୀବନୀ ଭାରତୀୟ ଗଣତନ୍ତ୍ର ଓ ସମାଜ ପାଇଁ ଏକ ବହୁମୂଲ୍ୟ ସମ୍ପତ୍ତି ହୋଇ ରହିବ। ଶ୍ରୀ ମୋଦି ଆହୁରି କହିଛନ୍ତି ଶ୍ରୀ କୋବିନ୍ଦଙ୍କ ଜୀବନଯାତ୍ରା ଓ ସମାଜ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ବିଷୟରେ ବହୁତ କିଛି ବିସ୍ତୃତ ଭାବରେ କୁହାଯାଇପାରିବ। ସେ କହିଛନ୍ତି ପୁସ୍ତକ ଉନ୍ମୋଚନ କେବଳ ଏକ ପ୍ରାରମ୍ଭିକ ଆଭାସ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ଏହାର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ସେ ଲୋକମାନଙ୍କୁ ଏହି ବହି ପଢ଼ିବାକୁ ଉତ୍ସାହିତ କରିଛନ୍ତି।
1: ଆମେ ଭବିଷ୍ୟତରେ କୋବିନ୍ଦ ଜୈସେ ଅନେକ ଯୁବା ଚାହିଁବେ ଯୋ ପରେଶାନିଓ ସେ ପରାସ୍ତ ନ ହୋ ଯୋ ମୁସ୍କିଲୋ ସେ ମାୟୁସ ନ ହୋ ବଲ୍କି अपनी मेहनत से हर मंजिल को आसान बनाने का हौसला रखे। इसी बदलाव से सशक्त भारत के निर्माण का संकल्प पूरा होगा। यहीं से आत्मनिर्भर और विकसित भारत का रास्ता बनेगा।
0: ଏହି ଆତ୍ମଜୀବନୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜୀବନଯାତ୍ରାରେ ଏକ ଗଭୀର ବ୍ୟକ୍ତିଗତ ବିବରଣୀ ପ୍ରଦାନ କରାଯାଇଛି, ଯେଉଁଥିରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକରୁ ତାଙ୍କ ସାର୍ବଜନୀନ ଜୀବନ ଏବଂ ଭାରତର 14ତମ ରାଷ୍ଟ୍ରପତି ଭାବେ ସେବା କରିବା ପର୍ଯ୍ୟନ୍ତ ତାଙ୍କର ଅନୁଭୂତି ମୂଲ୍ୟବୋଧ ବିଷୟରେ ଧାରଣା ଦେଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବନ୍ଦେ ମାତରମ୍ର ଭାବନା ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା ଓ ଆଜି ମଧ୍ୟ ଦେଶର ପରିଚୟକୁ ସୁଦୃଢ଼ କରିଚାଲିଛି। ଭାରତୀୟ ଜାତୀୟ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହର୍ ଘର ତ୍ରିରଙ୍ଗା ବାଇକ୍ ର୍ୟାଲିର ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଉପରାଷ୍ଟ୍ରପତି ଆହୁରି କହିଛନ୍ତି ବନ୍ଦେ ମାତରମ୍ର ଶବ୍ଦଗୁଡ଼ିକ ଦେଶପ୍ରେମ ଜାଗ୍ରତ କରିଥିଲା ଏବଂ ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମରେ ବିଭିନ୍ନ ଅଞ୍ଚଳ ଭାଷା ଧର୍ମ ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ରିତ କରିଥିଲା। ସେ ବୀର ସାବରକର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତିରୁପୁର କୁମାରଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଇ କହିଥିଲେ ଯେ ସେମାନଙ୍କ ସାହସ ବନ୍ଦେ ମାତରମ୍ର ଭାବନାକୁ ଜୀବନ୍ତ ରଖିଛି। ସେ ଲୋକମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ଭାଗ ନେବାକୁ ଏବଂ ଏହାର ପ୍ରସାର କରିବାକୁ ନିବେଦନ କରିଛନ୍ତି। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି। 2011 ଏହି ଦିବସ ପାଳିତ ହୋଇଆସୁଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ଓଡ଼ିଶାରେ ଏହି ସଂଖ୍ୟା 2,000 ଅଧିକ ହେବ ବୋଲି କୁହାଯାଉଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ବୃହତ୍କାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହାତୀ ଭାରତର ପରିବେଶଗତ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର 60%ରୁ ଅଧିକ ବନ୍ୟ ଏସୀୟ ହାତୀ ଭାରତରେ ଅଛନ୍ତି। ଦେଶରେ 33 ହାତୀ ସଂରକ୍ଷଣ ସ୍ଥାନ ରହିଛି ଏବଂ ସେମାନଙ୍କର ଦୀର୍ଘକାଳୀନ ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହାତୀ ସୁରକ୍ଷା କ୍ଷେତ୍ରରେ ବନ କର୍ମଚାରୀ, ବୈଜ୍ଞାନିକ, ପଶୁ ଚିକିତ୍ସକ, ମାହୁନ୍ତ ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ପରିବେଶଗତ ଐତିହ୍ୟରେ ହାତୀ ହେଉଛି ଏକ ଜୀବନ୍ତ ପ୍ରତୀକ। ଏସୀୟ ହାତୀଗୁଡ଼ିକ ଭାରତର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ଡିସେମ୍ବର 17 ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକା ଏବଂ ଅବଦାନକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଆମେରିକାର ସେଣ୍ଟ ଲୁଇସ୍ଠାରେ ଅନୁଷ୍ଠିତ ସିନ୍କ୍ୟୁ ଫିଲ୍ଡ କପ୍ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ଉଜ୍ବେକିସ୍ତାନର ଜାଖୋବିର୍ ସିନ୍ଦାରୁବ୍ଙ୍କୁ ପରାସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ପ୍ରଥମ ବିଜୟ। ପ୍ରଜ୍ଞାନନ୍ଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। କୁଇନ୍ପନ୍ ଓପନିଂରୁ ଆରମ୍ଭ ହୋଇଥିବା ଏହି ଖେଳର ଶେଷ ଭାଗରେ ସେ ଧୀରେ ଧୀରେ ନିଜର ସ୍ଥିତି ମଜବୁତ କରି ବିଜୟ ଲାଭ କରିଛନ୍ତି। ଇମ୍ଫାଲର ଖୁମାନ ଲାମକା ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4 ଗ୍ରୁପ୍ ଡି ମ୍ୟାଚ୍ରେ ନାରକୋ ଫୁଟବଲ କପ୍ ଏବଂ ଫୁଟବଲ କ୍ଲବ ରେଙ୍ଗଡ଼ାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନଠାରେ ମହମ୍ମଦ ସ୍ପୋର୍ଟିଂ କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଲିଗ୍ ମଧ୍ୟରେ ରାତି 7 ଖେଳ ଅନୁଷ୍ଠିତ ହେବ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଛାତ୍ରଙ୍କ ସମସ୍ୟା ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ହେବ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି ଅପରାହ୍ନରେ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଅପରାହ୍ନ 2-5 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ଅପରାହ୍ନ 4:30ରେ ପ୍ରକାଶ ପାଇବ। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଦ୍ୱିତୀୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଆସନ୍ତା 17 ତାରିଖରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ସୂଚନା ମିଳିଛି। ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ୍ରେ ପ୍ରକାଶିତ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 2825 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନାମଲେଖା ପ୍ରକ୍ରିୟା ଆସନ୍ତା 14 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। 3 ବାଡ଼ର ବାଡ଼ଗ୍ରାହୀ ଓ ଦୈତାପତି ସେବକମାନେ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି କରାଇବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ବଡ଼ଠାକୁର ବଳଭଦ୍ର ନୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2:00ରୁ ସନ୍ଧ୍ୟା 7:00 ପର୍ଯ୍ୟନ୍ତ

ଅନୁଷ୍ଠିତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଚିତାଲାଗି ଅମାବାସ୍ୟା ପାଳନ ଅବସରରେ ଆଜି ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କୃଷିବର୍ଷ ଆରମ୍ଭର ପ୍ରଥମ ପର୍ବ ରୂପେ ବିବେଚିତ ଏହି ପର୍ବ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପାଳନ କରାଯାଇଥାଏ। ଏହି ଅବସରରେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷର ଡାଳପତ୍ର ଘର ଦୁଆର ଏବଂ ଗୁହାଳ ଚାରିପଟେ ପୋତା ଯାଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ବନ୍ଦେ ମାତରମ୍ର ଭାବନା ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା ଓ ଆଜି ମଧ୍ୟ ଏହା ଦେଶର ପରିଚୟକୁ ସୁଦୃଢ଼ କରିଚାଲିଛି। ଜାତୀୟ ସଙ୍ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ବାଇକ୍ ର୍ୟାଲିର ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ବନ୍ଦେ ମାତରମ୍ର ଶବ୍ଦଗୁଡ଼ିକ ଦେଶପ୍ରେମ ଜାଗ୍ରତ କରିଥିଲା। ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମରେ ବିଭିନ୍ନ ଅଞ୍ଚଳ, ଭାଷା, ଧର୍ମ ଓ ପୃଷ୍ଠଭୂମିର ଲୋକଙ୍କୁ ଏକତ୍ରିତ କରିଥିଲା। ନବରଙ୍ଗପୁରରେ ଆଜି ହରଘର ତ୍ରିରଙ୍ଗା ଓ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଓ ଆକର୍ଷଣୀୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏହି ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ର୍ୟାଲିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇ ଭବାନୀପାଟଣାସ୍ଥିତ ଷ୍ଟାଚ୍ୟୁ ଛକ ଦେଇ ପୁଣି ବିଶ୍ୱବିଦ୍ୟାଳୟ ପରିସରକୁ ଫେରିଥିଲା। ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ର ଅଭ୍ୟାସ ଆରମ୍ଭ ହୋଇଛି। 51 କଣ୍ଟିଜେଣ୍ଟ ଏହି ଅଭ୍ୟାସରେ ସାମିଲ ହୋଇଛନ୍ତି। ଓଡ଼ିଶା ପୁଲିସ୍ ସମେତ ବିଭିନ୍ନ ସୁରକ୍ଷା ବାହିନୀ, ଏନ୍ସିସି କ୍ୟାଡେଟ୍, ସ୍କାଉଟ୍ ଆଣ୍ଡ ଗାଇଡ୍ସ ଏବଂ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ପରେଡ୍ରେ ଅଂଶଗ୍ରହଣ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ 2011 ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡ ଡିଭିଜନରେ ହାତୀ ସଂଖ୍ୟା 2103 ଥିଲା। 13 ବନଖଣ୍ଡରେ ଆଦୌ ହାତୀ ନଥିବାବେଳେ ଢେଙ୍କାନାଳରେ ସର୍ବାଧିକ 291 ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ହାତୀ ଗଣନା ତୁଳନାରେ 2024 ଅଧିକ 160 ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14 ହାତୀ କରିଡର ଚିହ୍ନଟ କରାଯାଇଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ବୃହଦକାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ହସ୍ତୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ପ୍ରାକୃତିକ ଐତିହ୍ୟର ହାତୀ ହେଉଛି ଏକ ସୁନ୍ଦର ପ୍ରତୀକ। ଏସିଆର ମୋଟ ହାତୀ ସଂଖ୍ୟାରେ 60% ଅଧିକ ଭାରତରେ ରହିଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ହାତୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଯୋଗଦାନ ଦେଇଥିବା ବୈଜ୍ଞାନିକ, ଜଙ୍ଗଲପ୍ରେମୀ ଓ ଜନସାଧାରଣଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ହାତୀମାନଙ୍କର ବାସସ୍ଥଳୀ ଓଡ଼ିଶାର ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ଗଜରାଜ ସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ ଜଡ଼ିତ। ପ୍ରକୃତିର ଏହି ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ରଖିବା ସହ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ଡିସେମ୍ବର 17 ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2000 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସମାଜ ଗଠନରେ ଯୁବବର୍ଗଙ୍କ ଭୂମିକା ଏବଂ ଅବଦାନକୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ରାଣ୍ଡିଆସ୍ଥିତ ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଞ୍ଚଳିକ ଭାଷାରେ ମାମଲାଗୁଡ଼ିକର ରାୟ ସାଧାରଣ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାରେ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଭାରତ ସରକାରଙ୍କ ଏନ୍ଟିପିସି

ପକ୍ଷରୁ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ସର୍ଭେ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ କରାଯାଇଛି। 10ରୁ 12ଟି ସ୍ଥାନରେ ମାଟି ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା କରାଯାଉଛି। ଆସନ୍ତା 10 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କହିଛନ୍ତି। ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଅଯଥା ଭୟଭୀତ ନ ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ପାନ ମସଲା ପ୍ୟାକେଜିଂ ନେଇ ସଂଶୋଧିତ ନିୟମାବଳୀ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏଫ୍ଏସ୍ଏସ୍ଆଇ ଲାଗୁ କରିଛି। ପ୍ଲାଷ୍ଟିକ୍, ସିନ୍ଥେଟିକ୍ ପଲିମର, ପଲିଥିନ୍, ଆଲୁମିନିୟମ୍ ଫଏଲ୍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଧାତୁ ଆଧାରିତ ଫଏଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିପାଇଁ ପ୍ଲାଷ୍ଟିକ୍ ମୁକ୍ତ କାଗଜ, ପେପର ବୋର୍ଡ, ସେଲୁଲୋଜ୍ କିମ୍ବା ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇପାରିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି 15ଟି ଜିଲ୍ଲାରେ ବର୍ଷା ହେବା ନେଇ କୁହାଯାଇଛି। ଅନ୍ୟପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ବଜ୍ରପାତ ଯୋଗୁଁ 4 ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଏବଂ 6 ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ରେ ହେବ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି ଅପରାହ୍ନରେ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜି ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଅପରାହ୍ନ 2ଟାରୁ 5 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ରେ 248 meters ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଖୁଦ୍ଦାର କଥାଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଜମିର କାଜମି, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ। କଥାଚିତ୍ର ଖୁଦ୍ଦାର।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଉନ୍ନତ ପଦ୍ଧତିରେ ମକା ଚାଷ ବିଶେଷଜ୍ଞ କୃଷି ଫାର୍ମ ଅଧୀକ୍ଷକ ତେଜସ୍ୱିନୀ ମାଝୀ। ରାତି 8ଟାରେ ସଂସଦ ସମୀକ୍ଷା ରିଲି କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ କ୍ୟାନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:15। ଚର୍ଚ୍ଚା କା ବିଷୟ ହେ ରାତି 9:30। ରାତି 10ଟାରେ ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। କାର୍ଯ୍ୟକ୍ରମଗୁଡ଼ିକ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରାତି 10:30 ଶୁଣିବେ ଉସ୍ତାଦ ବିଲାୟତ ହୁସେନ ଖାଁଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ ରାଗ ପୁରିଆ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ତୃତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ରଖୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମରେ ପୁଣି ଆସିବୁ ଅପରାହ୍ନ 5ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ। ଆଜିର ଯୁବବାଣୀ ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଅଛି ରଚିତା ମିହିର। ଯୁବବନ୍ଧୁ, ଖେଳ କହିଲେ ସାଧାରଣତଃ ଆମ ମନକୁ ଖୋଲା ପଡ଼ିଆ ଆଉ ଶାରୀରିକ ଶକ୍ତିର ଚିତ୍ର ଆସେ, କିନ୍ତୁ ଆଜିର ଅଧ୍ୟାୟରେ ଆମେ ଏମିତି ଏକ ଖେଳ ବିଷୟରେ କଥା ହେବା ଯେଉଁଥିରେ ଖେଳ ପଡ଼ିଆ ନଥାଏ ସତ, କିନ୍ତୁ ପ୍ରତିଯୋଗିତା ଜୋରଦାର ଥାଏ, ଯେଉଁଠି ମାଂସପେଶୀର ଶକ୍ତି ନୁହେଁ ବରଂ ମନର ଅତୁଟ ଏକାଗ୍ରତା ଆଉ ଆଙ୍ଗୁଠି ଚଳାଇବାର କ୍ଷମତା ହିଁ ବିଜୟ ଆଣିଦିଏ। ହଁ ଯୁବବନ୍ଧୁ, ଆମ ସମସ୍ତଙ୍କର ଅତି ପରିଚିତ ଖେଳ କ୍ୟାରମ। ଖରାଦିନର ଲମ୍ବା ଛୁଟି, ଘରେ ବୁଲୁଥିବା ସିଲିଂ ଫ୍ୟାନ୍ ତଳେ ବୋରିକ୍ ପାଉଡର ବିଞ୍ଚି ଭାଇ ଭଉଣୀ କିମ୍ବା ସାଙ୍ଗସାଥିମାନଙ୍କ ସହ ଘଣ୍ଟା ଘଣ୍ଟା ଧରି କ୍ୟାରମ୍ ତ ଆମେ ସମସ୍ତେ ଖେଳିଥିବା। ସେହି ସ୍ମୃତି ବୋଧ ହୁଏ ଆମ ସମସ୍ତଙ୍କ ପାଖରେ ଅଛି। ସେତେବେଳେ ରାଣୀ ଗୋଟି ନେବା ପାଇଁ ଆମ ଭିତରେ ଯେଉଁ ପ୍ରତିଯୋଗିତା ହେଉଥିଲା ତାହା ସତରେ ଖୁବ୍ ନିଆରା ଥିଲା, କିନ୍ତୁ ଆଜି ଆମେ ସେହି ସାଧାରଣ ଖେଳର ଏକ ଅସାଧାରଣ ଦିଗ ବିଷୟରେ କଥା ହେବା। ଘରର ଚାରି କାନ୍ଥ ଭିତରୁ ବାହାରି ଯେତେବେଳେ ଏହି ଖେଳ ଜାତୀୟ ସ୍ତରର ଏକ ବଡ଼ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଏ, ପରିବେଶ ସମ୍ପୂର୍ଣ୍ଣ ବଦଳିଯାଏ। ସେଠାରେ ପିଲାଦିନର କୋଳାହଳ ନଥାଏ, ଥାଏ କେବଳ ଏକ ଗଭୀର ନିରବତା, ଷ୍ଟ୍ରାଇକରର ଖଟ୍ ଖଟ୍ ଶବ୍ଦ ଏବଂ ଖେଳାଳିଙ୍କ ଆଖିରେ ଏକ ଅଦମ୍ୟ ଜିତ୍ ଆଉ ଏକାଗ୍ରତା। ସେଠାରେ ଟିକିଏ ଅସାବଧାନତା ଯୋଗୁଁ ଖେଳର ଦିଗ ବଦଳିଯାଇପାରେ। ଏହି ନିରବତା, ପ୍ରତିଯୋଗିତା ଏବଂ ପ୍ରବଳ ମାନସିକ ଚାପ ଭିତରେ ସଠିକ୍ ଆକଳନ କରି ପ୍ରତିପକ୍ଷଙ୍କୁ ମାତ୍ ଦେବାର କଳାରେ ମାହିର ଥିବା ଜଣେ କ୍ରୀଡ଼ାବିତ୍ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି। ନିଜର ନିଖୁଣ ପ୍ରଦର୍ଶନ ମାଧ୍ୟମରେ ସେ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆସନ୍ତୁ ଖେଳାଳିଙ୍କ ସ୍ୱମୁଖରୁ ଶୁଣିବା ତାଙ୍କର ଖେଳଯାତ୍ରା ସମ୍ପର୍କରେ। ନମସ୍କାର ଭାଇ, ଆପଣଙ୍କୁ ଆଜିର ଯୁବବାଣୀ ଅଗଣାକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆପଣ ଆପଣଙ୍କର ବିସ୍ତୃତ ପରିଚୟ ଦେଇ ଦିଅନ୍ତୁ।
1: ନମସ୍କାର, ମୋ ନାଁ ସୌମ୍ୟରଞ୍ଜନ ତ୍ରିପାଠୀ, ମୁଁ ବାହାଦୁର ବଗିଚାପଡ଼ା ଭବାନୀପାଟଣାରେ ରୁହେ।
0: ତେବେ ଆପଣ କ'ଣ କରୁଛନ୍ତି, ପାଠପଢ଼ା କେତେ ଦୂର ସରିଛି?
1: ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା 2024ରେ। ବର୍ତ୍ତମାନ ମୁଁ କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହେଉଛି ଏବଂ ମୁଁ BPED କୋର୍ସ ବି ମଧ୍ୟ କରୁଛି।
0: ତେବେ ଆପଣ ଜଣେ ଦକ୍ଷ କ୍ୟାରମ୍ ଖେଳାଳି,
1: ହଁ,
0: କେବେଠାରୁ ଆପଣଙ୍କର ଏହି କ୍ୟାରମ୍ ଖେଳିବା ଯାତ୍ରା ଆରମ୍ଭ ହେଇଛି, କେମିତି ପ୍ରେରଣା ପାଇଲେ?
1: ମୁଁ କ୍ୟାରମ୍ ଖେଳିବା ପ୍ରେରଣା ପାଇଲି ମୋ ବାପାଙ୍କଠୁ। ମୁଁ ଯେତେବେଳେ ମୋତେ 8 ବର୍ଷ ହଉଥିଲା ସେବେଠୁ ମୁଁ କ୍ୟାରମ୍ ଖେଳି ଖେଳି ଆସିଛି। ଆମ ଲକଡାଉନ୍ ଟାଇମ୍ରୁ 2020ରୁ ମୁଁ ଷ୍ଟାର୍ଟ କଲି ପ୍ରଫେସନାଲି ଖେଳିବାର, ଏବଂ ବର୍ତ୍ତମାନ ଯେହେତୁ ମୁଁ ଖେଳୁଛି ହିଁ ଆଉ ଚେଷ୍ଟା କରୁଛି ଆହୁରି ଆଗକୁ ଆହୁରି ଭଲସେ ଖେଳିବା ପାଇଁ।
0: ତେବେ ସାଧାରଣତଃ ଦେଖାଯାଏ ଯେ ସମସ୍ତଙ୍କର ଚିନ୍ତାଧାରା ରହିଛି ଯେ କ୍ୟାରମ୍ ଗୋଟିଏ ଇନ୍ଡୋର ଖେଳ ଯାହାକୁ ଆମେ ମନୋରଞ୍ଜନ ପାଇଁ ସାଙ୍ଗସାଥି ମେଳରେ କିମ୍ବା ପରିଜନଙ୍କ ମେଳରେ ଆମେ ଖେଳିଥାଉ, ତ ଏହାକୁ ନେଇ ଆପଣଙ୍କର ମନ୍ତବ୍ୟ କ'ଣ?
1: ଏହା ଠିକ୍ ମଧ୍ୟ ଗୋଟେ ଜାଗାରେ ଏଇଟା ଭୁଲ ବି ଅଟେ, ଯେହେତୁ ଆଜି ଯୁଗରେ ଯେହେତୁ ଟେକ୍ନୋଲୋଜି ଏତେ ବଢ଼ିଗଲାଣି ଆଉ ବହୁତ ଜାଗାରେ ବହୁତ ଗୁଡ଼ା ସ୍ପୋର୍ଟସ୍ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, କ୍ୟାରମ୍କୁ ସମସ୍ତେ ଭାବନ୍ତି ଯେ ଏଇଟା ଗୋଟେ ଫ୍ରେଣ୍ଡଲି ଖେଳଟା। ହଁ, ସେଇଟା ଫ୍ରେଣ୍ଡଲି ଖେଳଟା ମନା ନାହିଁ, ବଟ୍ ଆଜି ଡେଟ୍ରେ କ୍ୟାରମ୍ର ବି ବହୁତ ସ୍କୋପ୍ ଅଛି। ବହୁତ ଲୋକମାନେ କ୍ୟାରମ୍ ଖେଳି ଖେଳି ବହୁତ ବଡ଼ ବଡ଼ ଜାଗାରେ ଜବ୍ କରିସାରିଲେଣି। ବର୍ତ୍ତମାନ ବି କ୍ୟାରମ୍ର ଯେହେତୁ ୱାର୍ଲ୍ଡ କପ୍ ମଧ୍ୟ ହେଉଛି ପ୍ରତ୍ୟେକ ବର୍ଷ, କେତେ ବର୍ଷ ଛାଡ଼ିକି ମଧ୍ୟ ସ୍ୱିସ୍ ଲିଗ୍ ହେଉଛି ଆଉ ନ୍ୟାସନାଲ୍ ଚାମ୍ପିଅନସିପ୍, ଷ୍ଟେଟ୍ ଚାମ୍ପିଅନସିପ୍ ଅନେକ ଜାଗାରେ ହେଉଛି, ଏବଂ କ୍ୟାରମ୍କୁ ଆଜି ଡେଟ୍ରେ ସେତେ ମାନ୍ୟତା ମିଳୁନି ଯେତିକି କ୍ରିକେଟ୍ମାନଙ୍କୁ ମିଳୁଛି। ଚେଷ୍ଟା ଚାଲିଛି ଭବିଷ୍ୟତରେ କ୍ୟାରମ୍କୁ ମଧ୍ୟ ସେ ନଜରରେ ଲୋକମାନେ ଆପଣେଇବେ।
0: ନିଶ୍ଚିତ ଭାବରେ ଭାଇ, ଆପଣ କହିଲେ ଯେ ଆପଣ ପ୍ରଫେସନାଲି ଖେଳିବା ଆରମ୍ଭ କଲେ, ତେବେ ଆପଣ ପ୍ରଫେସନାଲି କିଛି ପ୍ରଶିକ୍ଷଣ ନେଇଛନ୍ତି କି?
1: ହଁ, ପ୍ରଫେସନାଲି ମୁଁ ପ୍ରଶିକ୍ଷଣ ନେଇଛି। ମୋ ବାପାଙ୍କ ସାଙ୍ଗ ଅକା ଅବଦୁଲ ରହମାନ ଖାନ ବୋଲି ଅଛନ୍ତି କାକା, ତାଙ୍କେ ମୋତେ ଶିଖେଇଥିଲେ। ଯେହେତୁ ମୁଁ ଫାର୍ଷ୍ଟ ମ୍ୟାଚ୍ ଖେଳି ଯାଇଥିଲି କଳାହାଣ୍ଡି ଉତ୍ସବରଟା, ସେତେବେଳେ ମୁଁ ଜାଣିନଥିଲି ଯେ କ୍ୟାରମ୍ଟା ଏତେ ହାଇ ଲେବୁଲ୍ ମ୍ୟାଚ୍ ବୋଲି। ତା ଆଗରୁ ଆମେ ଘରେ ହିଁ ଖେଳୁଥିଲୁ। ତାଙ୍କେ ଯେବେଠୁ ଦେଖିଲେ ନାଇଁ ତୋର ହ୍ୟାଣ୍ଡ ଭଲ ଅଛି ତତେ ମୁଁ ଶିଖେଇବି ବୋଲି ତାଙ୍କେ ହିଁ ମୋତେ ଶିଖେଇଛନ୍ତି। ଆଜି ମୁଁ ଯାହା ବି ଅଛି ତାଙ୍କେ ଶିଖେଇବା ଯୋଗୁଁ ହିଁ ମୁଁ ଅଛି।
0: ଆପଣ ତ ଅନେକ ଦିନରୁ କ୍ୟାରମ୍ ଖେଳୁଛନ୍ତି, ତେବେ ଆପଣଙ୍କର ଅନେକ କୃତିତ୍ୱ ମଧ୍ୟ ରହିଥିବ, ଅନେକ ପ୍ରତିଯୋଗିତାରେ ଆପଣ ଭାଗ ମଧ୍ୟ ନେଇଥିବେ, ସେ ସମ୍ପର୍କରେ କିଛି କୁହନ୍ତୁ।
1: ହଁ, ମୁଁ ବହୁତ ଜାଗାରେ ଭାଗ ନେଇଛି। ଅଲ୍ ଓଡ଼ିଶା ଇଣ୍ଟର ୟୁନିଭର୍ସିଟି ମଧ୍ୟ ଖେଳିଛି, 2-2 ଥର ଖେଳିଛି, 2-2 ଥର ଯାକ ଆମେ ଚାମ୍ପିୟନ ହେଇକି ଆସିଛୁ। ମୁଁ କଳାହାଣ୍ଡିରେ ବି ଆମେ ବହୁତ ସମୟ ହେଲା ଖେଳିଛୁ, ଆମେ କଳାହାଣ୍ଡି ଉତ୍ସବରେ ବି, ଆଉ ଗତ 2-3 ବର୍ଷ ହେଲାଣି ଆମେ ହିଁ ଜିତୁଛୁ ସିଙ୍ଗଲ୍ସରେ କିମ୍ବା ଡବଲ୍ସରେ ଯେଉଁଠି ବି ହଉ। ଆଉ ଏବଂ ବହୁତ ଜାଗାରେ ବାହାରେ ବାହାରେ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୁଏ, ଷ୍ଟେଟ୍ସ ନ୍ୟାସନାଲ୍ସ, ସେଥି ମଧ୍ୟ ଆମେ ପାର୍ଟିସିପେଟ୍ କରିଛୁ, ଷ୍ଟେଟ୍ସରେ ବି ଆମେ ଜିତିଛୁ।

0: ବର୍ତ୍ତମାନ ୟୁଥ୍ର ହିସାବରେ ମୋ ପାଖରେ 5ଟା ଖଣ୍ଡେ ୟୁଥ୍ ଚାମ୍ପିଅନସିପ୍ର ଟାଇଟେଲ୍ ଅଛି ଷ୍ଟେଟ୍ରଟା। ଲଗାତାର 5 ବର୍ଷ ସିରିଜ୍ରେ ପୁରା ଜିତିକି ଆସିଥିଲି। ଏବଂ ସ୍କୁଲ୍ ଟାଇମ୍ରେ ତ ସେତେ ମୁଁ ଜାଣିନଥିଲି, କଲେଜ୍ ଟାଇମ୍ରେ ହିଁ ମୋର ଯାହା ବି ଖେଳ ପ୍ରତି ଆହୁରି ଆଗ୍ରହ ବଢ଼ିଲା।
1: ପ୍ରଥମରେ ତ ଏତେ ସବୁ ସଫଳତା ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ।
1: ଆଶା କରିବୁ ଆଗକୁ ଆପଣ ଆହୁରି ଏମିତି ଖେଳିବେ, ଏମିତି ଜିତିବେ ଆଉ ନାଁ କରିବେ। ତେବେ ଭାଇ, ଯେତେବେଳେ ଆପଣ କୌଣସି ପ୍ରତିଯୋଗିତାରେ ଭାଗ ନିଅନ୍ତି, ଆପଣ ଚାମ୍ପିଅନ୍ ହୁଅନ୍ତି, ବେକରେ ପଦକ ଝୁଲେ, ହାତରେ ସିଲ୍କ ପାସେ, ସେତେବେଳେ କେମିତି ଅନୁଭବ ହୁଏ?
0: ସେତେବେଳେ ଲାଗେ ଯେ ନାଇଁ, ଆଗକୁ ଆହୁରି ବଢ଼ିବାର ଅଛି। ଗୋଟେ ପ୍ରକାରରେ ଖୁସି ଲାଗେ ଯେ ହଁ, ଯାହା ହଉ ମେହନତ କରିଥିଲି ବୋଲି ହିଁ ମୋ ହାତରେ ଆଜି ପୁରସ୍କାର ଅଛି। ଯଦି ମେହନତ ଯଦି ନ ହୋଇଥାନ୍ତା ବେଲେ ସେତିକି ପଦ ଆମେ ଯୋଗ୍ୟ ହେଇନଥାନ୍ତୁ। ସବୁ ସେ ପ୍ରାକ୍ଟିସ୍ ଉପରେ ରହିଲା। ଆଉ ଯେହେତୁ ଜିତିଲା ପରେ ଗୋଟେ ଖୁସି ଲାଗେ ଯେ ନେଇକି ସମସ୍ତେ ଭାବନ୍ତି ଯେ ହଁ ଜିତିଗଲେ, ଆଗକୁ ଆଉ କ'ଣ କରିବି। ସେ ପଏଣ୍ଟରେ ସମସ୍ତେ ପ୍ରାୟ ଭୁଲ ହେଇଯାନ୍ତି ଯେ ଏଇଟା ତ ଜଷ୍ଟ ବିଗିନର୍ ଲେବୁଲ୍ରେ ଅଛି, ଆଗକୁ ବହୁତ ଆଗକୁ ଯିବାର ଅଛି, ପ୍ରଫେସନାଲି ଯିବାର ଅଛି, ତେଣୁ ଆପଣଙ୍କୁ ଆହୁରି ପ୍ରାକ୍ଟିସ୍ କରିବାକୁ ପଡ଼ିବ। ତ ସେ ମାଇଣ୍ଡ ସେଟ୍ରେ ମୁଁ ଚାଲେ ଯେ ଏଇଟାରେ କିଛି ନାହିଁ, ଆଗକୁ ଆହୁରି ଅଛି, ଆଗକୁ ଆହୁରି ଅଛି ବୋଲି। ଯେତେ ଜିତିଲା ପରେ ବି ଏବେ ମାଇଣ୍ଡ ସେଟ୍ ଏଇଟା ହେଇଗଲାଣି ଯେ ଜିତିବ କି ହାର, ବଟ୍ ଚେଷ୍ଟା କର ନିଜର ବେଷ୍ଟ ଦେବା ପାଇଁ, ଆଗକୁ ବି ସେମିତି ବେଷ୍ଟ ଖେଳି ଖେଳି ନିଜକୁ ଇମ୍ପ୍ରୁଭ କରିବା ପାଇଁ।
1: ଖୁବ୍ ସୁନ୍ଦର ଚିନ୍ତାଧାରା। ତେବେ ଯେତେବେଳେ ଆପଣ କୌଣସି ସଫଳତା ପାଆନ୍ତି, ଘରେ କିଏ ବେଶୀ ଖୁସି ହୁଅନ୍ତି?
0: ଘରେ ବାପା ମା ଦୁଇ ଜଣ ଯାକ ଖୁସି ହୁଅନ୍ତି, ମୋ ଭାଇ ମଧ୍ୟ, ଆଉ ମୋ ଭାଇଙ୍କ ସାଙ୍ଗମାନେ ଯିଏ ଅଛନ୍ତି ସେମାନେ ମୋର ଭାଇ ପରି, ସେମାନେ ମଧ୍ୟ ବହୁତ ଖୁସି ହୁଅନ୍ତି। ମୋ ଗୁରୁ ଯିଏ, ସେ ଭିତରେ ବହୁତ ଖୁସି ହୁଅନ୍ତି, ବାହାରୁ ମୋତେ କୁହନ୍ତି ହଁ କିଛି ନାହିଁ ଆଗକୁ ଆହୁରି ଅଛି। ତାଙ୍କେ ହିଁ ମୋତେ ବହୁତ ଇଏ କରନ୍ତି ଯେ ଚାଲ ଆଗକୁ ଚାଲ, ଯେତେ ଯାହା ହେଲେ ବି ନାହିଁ ତୋ ପଛରେ ରୁହନି, ଆହୁରି ଆଗକୁ ବହୁତ କିଛି ଅଛି ବୋଲି।
1: ତେବେ ଆପଣଙ୍କ ଘର ଲୋକ, ସାଙ୍ଗସାଥୀଙ୍କର ସପୋର୍ଟ ସବୁବେଳେ ଆପଣଙ୍କ ପାଇଁ ରହିଛି?
0: ହଁ, ମୋତେ ସାଙ୍ଗସାଥିମାନଙ୍କ ସପୋର୍ଟ ବହୁତ ଇଏ ରହିଛି, ଯେହେତୁ ମୋ ପଢ଼ାପଢ଼ି ଚଳିବ ମାତ୍ର ନେଇକି, ଯେହେତୁ ମୋ ଖେଳ ପ୍ରତି ଯେତେବେଳେ ମୁଁ ଆଗ୍ରହ ଦେଖିଲେ, ମୋ ଘର ଲୋକ, ମୋ ଭାଇମାନେ, ମୋ ଭାଇର ସାଙ୍ଗମାନେ, ଯେମାନେ ସମସ୍ତେ ମୋତେ, ମୋ ନିଜ କ୍ଲାସମେଟ୍ସ ମଧ୍ୟ ସମସ୍ତେ ମୋତେ ବହୁତ ସପୋର୍ଟ କରିଛନ୍ତି।
1: ତେବେ ଆପଣଙ୍କର ଦୈନନ୍ଦିନ ଅଭ୍ୟାସ କିପରି ଥାଏ, ଏକାକି ଖେଳନ୍ତି ନା ସାଙ୍ଗସାଥୀ ମେଳେ?
0: ନାଇଁ, ଏକାକି ହିଁ ଖେଳେ, ନହେଲେ ମୋ ଯିଏ ଗୁରୁ ଯିଏ ଅଛନ୍ତି, ମୋ କାକା ଅବଦୁଲ କାକା, ତାଙ୍କେ ମୋତେ ଶିଖେଇ ଦିଅନ୍ତି। ଆହୁରି ବହୁତ ଜଣ ଅଛନ୍ତି ଯେଉଁମାନେ ମୋତେ, କ୍ଲବ ଯିଏ ଅଛି ସେଠି ବହୁତ ଜଣ ସାହାଯ୍ୟ କରନ୍ତି। ସମ୍ପଦ କୁମାର ମୁଣ୍ଡ ବୋଲି ଗୋଟେ ଭାଇଟେ ଅଛନ୍ତି, ସେ ବେଙ୍ଗଲୋରରେ ଜବ୍ କରନ୍ତି, ସେ ବି ଯେତେବେଳେ ସେଠୁ ଆସନ୍ତି, ସେ ୱାର୍ଲଡ ଚାମ୍ପିୟନ ମାନଙ୍କ ସହିତ ସେ ଟ୍ରେନିଂ ନେଉଛନ୍ତି, ସେଠି ମଧ୍ୟ ଜବ୍ ବି କରୁଛନ୍ତି। ତ ସେ ଯେତେବେଳେ ଭବାନୀପାଟଣା ଆସନ୍ତି, ତାଙ୍କେ ମଧ୍ୟ ତାଙ୍କର ଯାହା କିଛି ନଲେଜ୍ ଅଛି କ୍ୟାରମ୍ରେ ସେ ମୋତେ ମଧ୍ୟ ସେୟାର କରନ୍ତି, ମୋତେ ବହୁତ ହେଲ୍ପ କରନ୍ତି। ତାଙ୍କ ବାପା ଜଣେ, ସେ ବି ଜଣେ ନ୍ୟାସନାଲ କ୍ୟାରମ୍ ଖେଳାଳି, ସେ ବହୁତ ବଢ଼ିଆ, ତାଙ୍କୁ ଆମେ କ୍ଷୀରୋଦ ମୁଣ୍ଡ ତାଙ୍କ ନାଁ, ତାଙ୍କେ ମଧ୍ୟ ଆମକୁ ବହୁତ ଶିଖେଇଛନ୍ତି, ବହୁତ ଜାଗାରେ ନଲେଜ୍ ଦେଇଛନ୍ତି। ଆଉ ତାଙ୍କେ ହିଁ ଫାର୍ଷ୍ଟ ଷ୍ଟାର୍ଟ କଲେ ଯେ ଇଣ୍ଟରନ୍ୟାସନାଲ ଲେବୁଲରେ ଏ ପ୍ରକାର ଖେଳ ହେଉଛି, ତ ଆମେ କଳାହାଣ୍ଡିରେ ବି ଏ ପ୍ରକାର ଖେଳ ଷ୍ଟାର୍ଟ କରିବା। ବର୍ତ୍ତମାନ ମଧ୍ୟ କଳାହାଣ୍ଡିରେ ସମସ୍ତେ ଅଲଗା ପ୍ରକାର ଖେଳ ଖେଳୁଛନ୍ତି, କ୍ୟାରମ୍ ଡାଇରେକ୍ଟ ଖେଳୁଛନ୍ତି, ବଟ୍ ଇଣ୍ଟରନ୍ୟାସନାଲ ଆମକୁ ଥମ୍ବିଂ ଖେଳିବା ଲାଗି ପଡ଼େ, ଆଗ ପଛ ସବୁଆଡ଼େ ମାରିବା ଲାଗି ପଡ଼େ। ତ ସେଥିପାଇଁ ନେଇକି ବର୍ତ୍ତମାନ ପର୍ଯ୍ୟନ୍ତ ଭବାନୀପାଟଣାରେ ଷ୍ଟାର୍ଟ ହେଇନି, ସେ ହିଁ ପ୍ରଥମ ନେଇକି ଆଗ ସମସ୍ତଙ୍କୁ ଲାଗି ପଡ଼ିଲେ ଚାଲ ଷ୍ଟାର୍ଟ କରିବା ବୋଲି। ତାଙ୍କ ଯେଉଁ ଭବାନୀପାଟଣାରେ ମ୍ୟାଚ୍ଟା ଚାଲିଛି, ସେମାନେ ମଧ୍ୟ ସହଯୋଗ କରନ୍ତି। ଆମ ଘରେ ମୋତେ କ୍ୟାରମ୍ ପ୍ରାକ୍ଟିସ୍ କଲାବେଳେ ମୋତେ କିଏ ବି ଉଠନ୍ତିନି, କିଛି ନାହିଁ, ପ୍ରତ୍ୟେକ ରାତିରେ ଫିକ୍ସ ଥାଏ ମୋର, ଯଦି ବସିଲି ହେଲେ ଅତି କମ୍ରେ 2 ଘଣ୍ଟା ମିନିମମ୍। ଆଉ କେଉଁ କେଉଁ ଦିନ ତ ରାତିଆ କହି ଚାଲିଥିବ, କ୍ୟାରମ୍ ଗୋଟେ ଏମିତି ଖେଳ ଯେଉଁଟା ଗୋଟେ ନିଶା ପରି, ଆପଣ ଥରେ ବସିଲେ ମାତ୍ର ଆପଣଙ୍କୁ ଉଠିବା ଲାଗି ଇଚ୍ଛା ହୁଏନି, ଆପଣ ଖେଳିଥାନ୍ତୁ ଖେଳିଥାନ୍ତୁ, ହାରିଲେ ଜିତିଲେ ସେ ତାହା ମତଲବ ନାହିଁ। ଯେତେ ବି ସ୍ପୋର୍ଟସ୍ ହେଲା, କେଉଁ ସ୍ପୋର୍ଟସ୍ ଛୋଟ ନୁହେଁ, ଆଜି ଡେଟ୍ ଏମିତି ହେଇଗଲାଣି ଯେଉଁଠି ନେଇକି ଗୋଟେ ଛୋଟରୁ ଛୋଟ ଗେମ୍ରେ ବି ନେଇକି ୱାର୍ଲଡ ଲେବୁଲ୍ର କମ୍ପିଟିସନ୍ ମାନ ଥାଏ।
1: ଏକଦମ ଠିକ୍ କହିଲେ,
0: ଯେହେତୁ କ୍ରିକେଟ୍ର ମହତ୍ତ୍ୱ ଆଗରୁ ରହି ଆସିଛି, ଯେହେତୁ ବ୍ରିଟିଶ ଶାସନ ଟାଇମ୍ରେ ସେମାନେ କେବଳ କ୍ରିକେଟ୍ ହିଁ ଖେଳୁଥିଲେ, ତାପରଠୁ ଇଣ୍ଡିଆରେ କ୍ରିକେଟ୍କୁ ହିଁ ବେଶୀ ମହତ୍ତ୍ୱ ଦିଆ ହୁଏ। 1983 ଯେତେବେଳେ ୱାର୍ଲଡ କପ୍ ଜିତିଲେ, ତାପରଠୁ କ୍ରିକେଟ୍ର କ୍ରେଜ୍ ଆଉ ଟିକେ ବଢ଼ି ଆସିଲା। ତାପରେ ସଚିନ ତେନ୍ଦୁଲକର ସାର୍ ଆସିଲେ, ତାଙ୍କୁ ଦେଖିନେ ଆହୁରି କ୍ରେଜ୍ ବଢ଼ିଗଲା। ଏବେ ଧୀରେ ଧୀରେ ସମସ୍ତେ ଚାଲିଛନ୍ତି, ମାତ୍ର କ୍ୟାରମ୍ର ବିଷୟରେ ଏତେ କିଏ ଜାଣିନାହାନ୍ତି। କ୍ୟାରମ୍ ବି ବିଶ୍ୱ ପ୍ରସିଦ୍ଧ ଗେମ୍ଟେ, ଯେଉଁଟା ଇଣ୍ଡିଆର ଜଣେ ସାର୍ଟେ ଅଛନ୍ତି, ସେ କ୍ୟାରମ୍ରେ 2 ଥର ବିଶ୍ୱ ବିଜେତା ହେଇକି ତାଙ୍କୁ ଅର୍ଜୁନ ଆୱାର୍ଡ ମଧ୍ୟ ପୁରସ୍କୃତ କରାହେଇଛି। ବେସିକାଲି ମହାରାଷ୍ଟ୍ରରେ ବହୁତ ଆକାରରେ କ୍ୟାରମ୍ ଟୁର୍ଣ୍ଣାମେଣ୍ଟସ୍ ମାନେ ହୁଏ, ଗୋଟେ ଗୋଟେ ୱିକ୍ରେ ଏଟଲିଷ୍ଟ 2-3 କ୍ୟାରମ୍ ଟୁର୍ଣ୍ଣାମେଣ୍ଟସ୍ ମାନେ ହୁଏ। ସେଠି ବହୁତ ସାରା ଖେଳାଳିମାନେ ଅଛନ୍ତି ଯେଉଁମାନେ କି ବର୍ତ୍ତମାନ ବହୁତ ଜାଗାରେ ଜବ୍ କରୁଛନ୍ତି, ଯେମିତିକି ଆମ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଲା, ପୋଷ୍ଟାଲ ହେଲା, BSNL, ଆପଣଙ୍କର ସିଭିଲ ସର୍ଭିସରେ ହେଲା, ଏୟାର ଅଥରିଟି ଅଫ୍ ଇଣ୍ଡିଆରେ ହେଲା, ଏବଂ ଅନେକ ଅନେକ ଜାଗାରେ ସେମାନେ ଜବ୍ ପାଇଛନ୍ତି ଜଷ୍ଟ ବିକଜ୍ ଅଫ୍ କ୍ୟାରମ୍। ସେମାନେ କ୍ୟାରମ୍ ଖେଳିକି ସେ ପଦବୀ ହାସିଲ କରିକି ସେମାନେ ସେଠି ଇଏ କରିଛନ୍ତି, ସେମାନେ ନ୍ୟାସନାଲ ଜିତିଛନ୍ତି, ଇଣ୍ଟରନ୍ୟାସନାଲ ୱାର୍ଲଡ କପ୍ ମଧ୍ୟ ଜିତିଛନ୍ତି, ଯାହା ଯୋଗୁଁ ସେମାନଙ୍କୁ ଆଇଡିଆରେ ବହୁତ ସ୍କୋପ୍ ମିଳିଛି।
1: ତାହେଲେ କ୍ୟାରମ୍ ଖେଳରେ ମଧ୍ୟ ଫ୍ୟୁଚର ସ୍କୋପ୍ ଅନେକ ରହିଛି?
0: ବହୁତ ଅଛି, ବହୁତ ଅଛି। ମେହନତ ହେଲା କ'ଣ, ପ୍ରାୟ ସମସ୍ତେ ନେଇକି ଭାବନ୍ତି ଯେ ନାଇଁ ଆଜି ଡେଟ୍ରେ ପ୍ୟାରେଣ୍ଟସ୍ ମାନଙ୍କ ମେଣ୍ଟାଲିଟି ଏଇଟା ହେଇଯାଇଛି ଯେ ପିଲା କେବଳ ଖାଲି ପାଠ ହିଁ ପଢ଼ିବାର ଅଛି, ପାଠ ନହେଲେ ଜୀବନରେ କିଛି କରିହେବନି। ସେଇଟା ଗୋଟେ ସମୟରେ ଠିକ୍ ଥିଲା, ବଟ୍ ଆଜି ଡେଟ୍ରେ

0: ଯେଉଁମାନଙ୍କୁ କେବଳ ସବୁ ପିଲା ତ 5ଟା ଆଙ୍ଗୁଠି ତ ସମାନ ନୁହେଁ ନା, ତ ସମସ୍ତେ ତ ପାଠ ପଢ଼ିକି ଜୀବନରେ ଆଗକୁ ବଢ଼ିପାରିବେନି। କିଏ ରାଇଟିଂରେ ଭଲ ଥିବ, କିଏ ସିଙ୍ଗିଂରେ ଭଲ ଥିବ, ନହେଲେ କିଏ ଖେଳରେ ଭଲ ଥିବେ। ତାଙ୍କୁ ସେ ଜାଗାରେ ଯେହେତୁ ସବୁବେଳେ କ'ଣ ହୁଏ ବୋଲେ ଆମକୁ ଅନ୍ୟ ଲୋକଙ୍କୁ ଦେଖିକି ନିଜ ଘରେ ଆମକୁ ଜଜ୍ କରନ୍ତି, ତାଙ୍କ ଘରେ ଏମିତି କରୁଛନ୍ତି ତୁ କ'ଣ ପାଇଁ କରିପାରୁନୁ। ଆମ ଘରେ ଗୋଟେ ଟାଇମ୍ ପର୍ଯ୍ୟନ୍ତ ସେମିତି ଥିଲା, ବଟ୍ ତାପରେ ଯେହେତୁ ମୋ ବାପା ଆଉ ମା ଭାଇମାନଙ୍କ ସମସ୍ତଙ୍କ ସପୋର୍ଟ ରହିଲା, ମୋ ରିଲେଟିଭ୍ସ ମାନଙ୍କ ବହୁତ ସପୋର୍ଟ ରହିଲା ଯେ ନାଇଁ ପିଲାଟା ତାର ଖେଳିବାର ଇଚ୍ଛା ଅଛି ସେ ଖେଳୁ, ତ ଆଜି ଡେଟ୍ରେ ମୁଁ ଯାହା ବି ଅଛି ସେମାନଙ୍କ ସପୋର୍ଟରେ ଅଛି। ବହୁତ ସାରା ଆମ ଏଠି ଅଲଗା ଅଲଗା ଫିଲ୍ଡରେ ବହୁତ ସାରା ପ୍ଲେୟର ମାନେ ଅଛନ୍ତି, ବହୁତ ଜଣ ଅଛନ୍ତି ଯେଉଁମାନେ ନେଇକି ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ତାଙ୍କ ଫ୍ୟାମିଲିରେ ସ୍କୋପ ଦିଅନ୍ତି,
1: ଆଜି ମଧ୍ୟ
0: ମିଳୁନି।
1: ଆଉ ବାପା ମାଙ୍କ ଯଦି ସପୋର୍ଟ ରହିଛି ପିଲା ବହୁତ ଆଗକୁ ବଢିପାରିବ, ତାର ନିଜ ଭବିଷ୍ୟତ ସେ ନିଜେ ଗଢିପାରିବ
0: ନିଶ୍ଚୟ।
1: ତେବେ ଭାଇ ଆପଣଙ୍କୁ କିଛି ସରକାରୀ ସୁବିଧା ସୁଯୋଗ ମିଳିଛି କି?
0: ସରକାରୀ ସୁଯୋଗ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ମିଳିନି, ଚେଷ୍ଟା କରୁଛୁ ଯେ ନେଇକି ଆମେ ଜୀବନରେ ଆଉ ଟିକେ ଆଗକୁ ବଢିଲେ ବୋଧେ ଗଭର୍ଣ୍ଣମେଣ୍ଟର ନଜର ଆମ ଆଡ଼େ ପଡ଼ିବ ନା କ'ଣ ବୋଲି। ତୁ କ୍ରିକେଟର ଗୋଟେ ଆସୋସିଏସନ୍ଟେ ଅଛି, ଅଲ୍ ଇଣ୍ଡିଆ କ୍ରିକେଟ ଆସୋସିଏସନ୍ଟେ ଅଛି ବୋଲିକରି, ଯାହା ଯୋଗୁଁ ନେଇକି ସେମାନଙ୍କର ତାଙ୍କ ନିଜ ଫଣ୍ଡିଂ ଅଛି, ବଟ୍ ଆମର ତ ଗଭର୍ଣ୍ଣମେଣ୍ଟ ଆଡ଼ୁ କିଛି ରେଜିଷ୍ଟ୍ରି ମଧ୍ୟ ବି ସେତେ ହେଇପାରୁନି, ଯାହା ଲାଗି ନେଇକି ଆମର ସାର୍ଟିଫିକେଟ୍ସ ମାନେ ଇସ୍ୟୁ କରିବା ଲାଗି ପ୍ରୋବ୍ଲେମ୍ ହୁଏ ବହୁତ ସମୟ ପର୍ଯ୍ୟନ୍ତ, ବହୁତ ସମୟ ପର୍ଯ୍ୟନ୍ତ କୋର୍ଟରେ ମଧ୍ୟ କେସ୍ ପଳାଏ। ତା ପାଇଁ ବହୁତ ସାରା ଖିଲାଡ଼ି ତା ନିଜ ଭିତରେ ଦବିକି ରହିଯାଇଛନ୍ତି, ବହୁତ ଟ୍ୟାଲେଣ୍ଟ ଥିଲେ ମଧ୍ୟ ବି ବହୁତ ଜାଗାରେ ସେମାନେ ପଛୁଆ ହେଇଯାଇଛନ୍ତି।
1: ଯଦି ସରକାରୀ ସୁବିଧା ସୁଯୋଗ ମିଳନ୍ତା ତାହେଲେ ଅନେକ ଆହୁରି
0: ବହୁତ ସାରା ପ୍ରତିଭା ଖିଲାଡ଼ି ମାନେ ଅଛନ୍ତି, ବହୁତ ଅଛନ୍ତି, କଳାହାଣ୍ଡି ମାଟି ବୋଲି ନାହିଁ, ଓଡ଼ିଶା ସାରା ଅଲ୍ ଓଭର ଇଣ୍ଡିଆ ସାରା ବିଭିନ୍ନ ବିଭିନ୍ନ ଜାଗାରେ ଅଛନ୍ତି। କେଉଁମାନେ ତାଙ୍କ ଫାଇନାନ୍ସିଆଲ କଣ୍ଡିସନ ପାଇଁ ଚେଞ୍ଜ ହେଇଯାଇଛନ୍ତି, କେଉଁମାନେ ପ୍ୟାରେଣ୍ଟସର ସପୋର୍ଟ ନ ମିଳିବାରୁ ସେମାନେ ତାଙ୍କ ନିଜକୁ ଇଏ କରିକି ଆଜି ଡେଟ୍ରେ ସେମାନେ ଆଉ ଛାଡ଼ିଦେଲେଣି ସେ ଖେଳମାନଙ୍କୁ। ଆମେ ଚାହୁଁଛୁ ଯେ ଆଟଲିଷ୍ଟ ପ୍ୟାରେଣ୍ଟସମାନଙ୍କ ନଜରିଆ ବୋଲି ଦୁନିଆ ତ କହିବେ ହିଁ।
1: ତେବେ ଆପଣ ବି ପାଠ ପଢ଼ୁଥିଲେ, ଏବେ ଗ୍ରାଜୁଏସନ୍ ସରିଲା ବୋଲି କହିଲେ ଏବଂ କମ୍ପିଟିଟିଭ ପାଇଁ ପଢ଼ାପଢ଼ି କରୁଛନ୍ତି, ତେବେ ଏଇ କ୍ୟାରମ୍ ଖେଳ ପାଇଁ କେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି? ଆପଣଙ୍କ ପାଠପଢ଼ାରେ କେବେ ଅସୁବିଧା ହେଇଛି କି? କେମିତି ସମନ୍ୱୟ ରଖନ୍ତି?
0: ଅସୁବିଧା ତ ହେଇଛି, ତା କାହିଁକି ବେଲେ ମୋର ମାଇଣ୍ଡରେ ଆଗରୁ କନଫ୍ୟୁଜନ୍ ହେଇଥିଲା ଯେ ପଢ଼ାପଢ଼ି କରିବି କି ଖେଳ ଆଡ଼େ ଯିବି। ପୁଣି ଫେର ନେଇକି ଗୋଟେ ଯେତେବେଳେ ଟାଇମ୍ ସେଡ୍ୟୁଲ୍ ଗୋଟେ ବାହାର କରିଗଲି ନିଜ ଲାଇଫ୍ରେ, ଯେ ନେଇକି ଏତିକିରୁ ଏତିକି ଟାଇମ୍ ମୁଁ ପଢ଼ାପଢ଼ି ଦେବି, ମୋର ଏତିକି ଟାଇମ୍ ଫିକ୍ସ ଥିବ ପ୍ରାକ୍ଟିସ୍ ପାଇଁ, ବଟ୍ ପ୍ରାକ୍ଟିସ୍ଟା ରେଗୁଲାରଲି ହେବାର ଅଛି। ଏଟଲିଷ୍ଟ ଅଧା ଘଣ୍ଟା ବି ଯଦି ମୁଁ ବସିବି ବେଲେ ପୁରା ମନ ଧ୍ୟାନ ଦେଇକି ପ୍ରାକ୍ଟିସ୍ କରିବି, ଯଦି ଅଧା ଘଣ୍ଟା ଯଦି ମୁଁ ପାଠ ପଢ଼ୁଛି ବେଲେ ମନ ଧ୍ୟାନ ଦେଇକି, କେବଳ ଅଧା ଘଣ୍ଟା ବି ମୁଁ ପାଠ ପଢ଼ିଗଲେ କ'ଣ, ମନ ଧ୍ୟାନ ଦେଇକି ଯଦି ଗୋଟେ ଜିନିଷ କରାଯିବ ବେଲେ କି ସେଇଟା ଅଧା ଘଣ୍ଟା କରନ୍ତୁ କି ଦିନଯାକ ବସିକି କରନ୍ତୁ, ସେ ସମାନ ଏକା। ଆଉ ଯଦି ଇଚ୍ଛା ନାହିଁ ତ ଜୀବନଯାକ ବସିକି କିଛି କଲେ ବି ନାହିଁ, ସେଇଟା ତାର କିଛି ମୂଲ୍ୟ ମିଳେନି।
1: ଯେତେବେଳେ ଆପଣ କୌଣସି ପ୍ରତିଯୋଗିତାରେ ଭାଗ ନିଅନ୍ତି, ଅନେକ ଦର୍ଶକ ଦେଖୁଥିବେ ଆପଣଙ୍କୁ, ଆପଣଙ୍କ ଅନୁଷ୍ଠାନରୁ ବି ମଧ୍ୟ ବହୁତ ଚାପ ରହୁଥିବ, ସେ ସମୟରେ ଆପଣ ଚାପକୁ କେମିତି ପରିଚାଳନା କରନ୍ତି?
0: ସେ ଟାଇମ୍ରେ ଆଖି ଟିକେ ବନ୍ଦ କରିଦେଇକି ଡିପ୍ ବ୍ରିଥ୍ ଟିକେ ନେବା କଥା। ଥରେ ଯାଇକି ମାଇଣ୍ଡ ଯଦି ଗୋଟେ ପଏଣ୍ଟରେ କନ୍ସେଣ୍ଟ୍ରେସନ୍ ହେଇକି ରହିଗଲା, ତ ସାଇଡ୍ରେ କିଏ କହୁଛନ୍ତି, କିଏ କ'ଣ କରୁଛନ୍ତି, କିଏ ଅଛନ୍ତି, ସେଇଟା କିଛି ବି ମୂଲ୍ୟ ଇଏ କରେନି କି କିଛି ବି ଡିଷ୍ଟ୍ରାକ୍ସନ୍ ମଧ୍ୟ କ୍ରିଏଟ୍ କରେନି। ଆଉ ଯେଉଁ ପ୍ରେସର୍ଟା ଯେଉଁ କୁହାହେଉଛି, ସେ ପ୍ରେସର୍ଟା ନେଇକି ମ୍ୟାଚ୍ ଟାଇମ୍ରେ ବହୁତ ଥାଏ କି କେଉଁ ଟାଇମ୍ରେ ଗୋଟେ ବଡ଼ ବଡ଼ ପ୍ଲେୟର୍ମାନଙ୍କ ସହିତ ପଡ଼ିଯାଏ, ତ ସେମାନଙ୍କର ନାଁ ଆଗରୁ ହିଁ ଉଠିଥାଏ ଯେ ହଁ ସେ ଏତେ ଭଲ ଖେଳନ୍ତି, ଏ ହାରିଯିବ, ଏମିତି ହବ, ସେ କଥା ମାନେ ଶୁଣିଦେଲା ପରେ ନିଜ ଭିତରେ ଯେଉଁ କନଫିଡେନ୍ସ ଯେଉଁ ଥାଏ ସେଇଟା ବହୁତ ଲୋ ହେଇଯାଏ। ସେ ମାଇଣ୍ଡ ସେଟ୍ଟା ଯେତେବେଳେ ଆସିଯାଏ, ତ ନିଜର ଯେଉଁ ନେଚୁରାଲ୍ ଗେମ୍ଟା ଥାଏ ସେଇଟା ନେଇକି ସେ ଟାଇମ୍ରେ ବିଲକୁଲ ବି ସୋ ହେଇପାରେନି, ଯାହା ଯୋଗୁଁ ନେଇକି ବହୁତ ଜାଗାରେ ହାରର ସାମ୍ନା କରିବା ଲାଗି ପଡ଼ିଥାଏ ଆମକୁ। ସେ ଟାଇମ୍ରେ ମୁଁ ମୋ ନିଜ ଡିପ୍ ବ୍ରିଥ୍ଟା ନେଇଯାଏ, ଟିକେ ରହିଯାଏ। ଆମେ ଯେଉଁ କ୍ୟାରମ୍ରେ ଆମକୁ 10 ସେକେଣ୍ଡ ଟାଇମ୍ ଦିଆହେଇଛି, ତ 10 ସେକେଣ୍ଡ ଭିତରେ 5 ସେକେଣ୍ଡ ମୁଁ ଖାଲି ନିଶ୍ୱାସ ନିଜକୁ ଷ୍ଟେବଲ୍ କରିବା ଲାଗି ଯାଏ, ତାପରେ ଯାଇକି ଷ୍ଟାର୍ଟ କରେ। ଲାଇଫ୍ରେ ଟିକେ ପଜ୍ ନେବା ନିହାତି ଜରୁରୀ ମତେ ଯାହା ଲାଗେ।
1: ନିହାତି, ବହୁତ ଭଲ ମାନସିକ କୌଶଳ ଅଟେ,
0: ଧନ୍ୟବାଦ।
1: ତେବେ ଭାଇ ଆପଣଙ୍କ ପାଇଁ କ'ଣ ଗୁରୁତ୍ୱପୂର୍ଣ୍ଣ, ମନର ଏକାଗ୍ରତା ନା ହାତର ନିୟନ୍ତ୍ରଣ?
0: ମନର ଏକାଗ୍ରତା ଥିଲେ ହିଁ ହାତର ନିୟନ୍ତ୍ରଣ ରହିପାରେ, ମୁଁ ସେୟା ମାନିକି ଚାଲେ।
1: ତେବେ ଭାଇ ଆପଣ କ୍ୟାରମ୍ ଖେଳକୁ ନେଇ ଭବିଷ୍ୟତ ପାଇଁ କ'ଣ ଲକ୍ଷ୍ୟ ରଖିଛନ୍ତି?
0: ମୁଁ କ୍ୟାରମ୍ ପ୍ରତିଯୋଗିତାରେ ମୁଁ ନିଶ୍ଚୟ ଚାହୁଁଛି ଯେ ଭବିଷ୍ୟତରେ ମୁଁ ମୋ ପାଇଁ ନାହିଁ କି ମୋ ପ୍ୟାରେଣ୍ଟସ୍ ମାନଙ୍କ ପାଇଁ, ବଟ୍ ଆମ ନେସନଙ୍କ ପାଇଁ ମୁଁ କିଛି କରିପାରେ, ନିହାତି ମୁଁ ୱାର୍ଲଡ ଚମ୍ପିୟନ ହେବା ପାଇଁ ମୁଁ ଆଶା ରଖିଛି। ସେଇ ଡିଟର୍ମିନେସନ୍ ରଖିକି ମୁଁ ମୋ ଜୀବନରେ ଆଗକୁ ବଢି ବଢି ଆସୁଛି, ଏବଂ ଆଜି ନହେଲେ କାଲି ନହେଲେ ପରଦିନ ମୁଁ ଏଇ ଯେଉଁ ପୋଜିସନଟା ଅଛି ୱାର୍ଲଡ ଚମ୍ପିୟନ ଟାଇଟଲଟା ନିହାତି ସୌମ୍ୟରଞ୍ଜନ ତ୍ରିପାଠୀ ସାଇଡ୍ରେ ଲେଖା ହେଇଥିବ କମନ୍ ବ୍ରାକେଟ୍ ଦେଇକିନା ଯେ ୱାର୍ଲଡ ଚମ୍ପିୟନ ବୋଲିକରି, ସେଇଟା ମୁଁ ଦେଖିବା ଲାଗି ଚାହେଁ। ମୋ ବାପା ମାଙ୍କ ବହୁତ ଆଗରୁ ଏଇଟା ଇଏ କରୁଛନ୍ତି ମୋ ପିଲାଦିନେ ଏ ପୋଜିସନକୁ ପହଞ୍ଚିବ ବୋଲି।
1: ନିଶ୍ଚୟ ଆପଣଙ୍କ ପରିଶ୍ରମ ଆଉ ଈଶ୍ୱରଙ୍କ କୃପାରୁ, ଆପଣଙ୍କ ମା ବାପାଙ୍କ ଆଶୀର୍ବାଦରୁ ନିଶ୍ଚୟ ଆପଣଙ୍କ ଆଶା ପୂରଣ ହେବ। ଆମେ ମଧ୍ୟ କାମନା କରୁଛୁ ଯେ ଆପଣଙ୍କ ଲକ୍ଷ୍ୟ ପୂରଣ ହଉ।
0: ଧନ୍ୟବାଦ।
1: ତେବେ ଆପଣ ତ ଅନେକ ଜାଗାରେ ସଫଳ ହୋଇଛନ୍ତି, କିନ୍ତୁ ଏମିତି ବି ହେଇଥିବ

0: କି ଆପଣ କୌଣସି ସ୍ଥାନରେ କୌଣସି ପ୍ରତିଯୋଗିତାରେ ବିଫଳ ମଧ୍ୟ ହେଇଥିବେ, ତ ସେ ସମୟରେ ଆପଣ ନିଜର ହତାଶାକୁ ଆଶାରେ କିପରି ପରିବର୍ତ୍ତନ କରନ୍ତି?
1: ହତାଶରେ ଆଶା ବେଲେ ମୋ ଫୋନ୍ ଦେଖିବେ, ଆଜି ବି ମୋ ଫୋନ୍ର ୱାଲ୍ପେପର୍ ଏବଂ ମୋ ହୋମ୍ ସ୍କ୍ରିନ୍ର ଦୁଇଟାକ ମୋ ମା ବାପାଙ୍କ ଫଟୋ ଅଛି। ମୁଁ ଜିତିଲି ହାରିଲି ପ୍ରଥମ ସେ ଫଟୋ ଦେଖିଦିଏ, ଖେଳିଯିବା ଆଗରୁ ଖେଳିକି ଆସିଲା ପରେ ସେମାନଙ୍କ ମୁହଁରେ ଯେଉଁ ସ୍ମାଇଲ୍ଟା ଅଛି ସେଇଟା କମିଯାଏନି। ତ ସେ ସେମ୍ ଏକା ମୁଁ ଜିତେ କିମ୍ବା ହାରେ କି ଯାହା ବି ହେଇଯାଉ, ମାଇଣ୍ଡ ଗୋଟେ ସମୟ ପର୍ଯ୍ୟନ୍ତ ଷ୍ଟ୍ରାଇକ୍ କରେ ଯେ ନାଇଁ ମୁଁ ହାରିଗଲି। ଦେଖନ୍ତୁ ଆମେ ନିଜେ ଯାହା ବି ଖର୍ଚ୍ଚ ବାର୍ଚ୍ଚ କରି ନିଜେ ହିଁ ଯାଉଛୁ, ସେ ଟାଇମ୍ ଲାଗିଛି ନାଇଁ ବହୁତ ପଇସା ଖର୍ଚ୍ଚ ହେଇଗଲା, ଏମିତି ସେମିତି ମାଇଣ୍ଡରେ ସେମିତି ଆସେ। ସେତେବେଳେ ବାପା ମୋ ଚେହେରା ଦେଖିଲେ ସେତେବେଳେ ଲାଗିଛି ଯେ ନାଇଁ କିଛି ନାହିଁ, ଆକୁ ଆହୁରି ଅଛି। ଘରକୁ ଗଲେ ବି ସେମ୍ ଇଏ, କ'ଣ ହେଲା ବାପା କିଛି କହିଲନି ବୋଲେ ନାଇଁ ମୁଁ ହାରିଗଲି। ହଁ କିଛି କଥା ନାହିଁ, ସେଠି କ'ଣ ହେଲା, ଆକୁ ଆହୁରି ଅଛି, ଲାଗି ପଡ଼େ। ଘରେ ବି ସେହି ପ୍ରକାର କୁହନ୍ତି, ମୋ ବାପା ସବୁବେଳେ କୁହନ୍ତି ଯେ ଆଜି ହାରିଲେ ହିଁ କାଲିକୁ ଜିତିବ, ବିନା ହାରିକି କିଏ ଆଜି ପର୍ଯ୍ୟନ୍ତ ଜିତି ନାହାନ୍ତି। ତମକୁ ଯଦି ଜିତିବାର ଅଛି ତ ଆଗ ହାରିବାଟା ଶିଖ, ଯଦି ତମେ ହାରିବାଟା ଶିଖିଗଲ ଅଟୋମେଟିକାଲ ତମେ ହାରି ହାରି ହାରି ଲାଷ୍ଟକୁ ଏତେ ଫ୍ରଷ୍ଟ୍ରେଟ୍ ହେଇଯିବ, ଜୀବନରେ ଖାଲି ଜିତିବା ଲାଗି ଆଶା ରଖିଥିବ। ଆଉ ଯେତେବେଳେ ଜିତିବା ଆଶାଟା ଥରେ ମନକୁ ପଳେଇ ଆସିଲା ସେତେବେଳେ ତମକୁ ଆଉ କିଏ ରଖିପାରିବନି।
0: ଏକଦମ ଠିକ୍ କହିଲେ, ବିଫଳତା ହିଁ ସଫଳତାର ଚାବିକାଠି। ଯେପର୍ଯ୍ୟନ୍ତ ଆମେ ବିଫଳ ହୋଇନାହୁଁ ଆମେ କେମିତି ଜାଣିବା ଯେ ଆମ ତ୍ରୁଟି କେଉଁଠି ରହୁଛି,
1: କୋଉଠି ଆପଣ ରଙ୍ଗ ଅଛନ୍ତି, କୋଉଠି ଆପଣ ଇଏ ଅଛନ୍ତି, ତା ଲାଗି ନିଜର ପରୀକ୍ଷା ନେବା ଲାଗି ପଡ଼ିବ। ଆଉ ବିନା ପରୀକ୍ଷା ଦେଇକି କିଏ ତ ଜୀବନରେ ପାସ୍ ହେଇଯାଇନାହାନ୍ତି। ନିହାତି ଆପଣ କେଉଁ ଜିନିଷରେ ଲ୍ୟାକ୍ କରୁଛନ୍ତି, କେଉଁ ଜିନିଷ ଆପଣ ପଛରେ ଛାଡ଼ିଛନ୍ତି, ତାକୁ ଆପଣ ଜାଣିବାର ଅଛି ମାତ୍ରକେ ବେଲେ ତ ଆପଣଙ୍କୁ ସେ ପରୀକ୍ଷା ଦେବା ଲାଗି ପଡ଼ିବ, ଯେତେ କଷ୍ଟ ହୋଇଥାଉ ଯେତେ ଯାହା ହେଇଥାଉ। ଆଉ ବିନା ଆପଣ ଖେଳିକି ବିନା ଗୋଟେ କମ୍ପିଟିସନ୍ ଯାଇକି ଆପଣ ଯଦି ଭାବିବେ ମନ ଭିତରେ ଯେ ମୁଁ ସବୁ ଜାଣିଦେଇଛି ମୁଁ ସବୁ କରିଦେଇଛି, ବେଲେ ସେଇଟା କ'ଣ ହେବ, ସେଇଟା ନିଜ ଭିତରେ ଗୋଟେ ଇଗୋ ଆଉ ଆଟିଟ୍ୟୁଡ଼ନେସ୍ ଗୋଟେ ବହୁତ ନେଗେଟିଭ୍ ୱେରେ ଇନକ୍ରିଜ୍ ହେଇଯାଏ, ଯାହା ଯୋଗୁଁ ନେଇକି ନିଜ ଉପରେ ତ ପ୍ରଭାବ ପଡ଼େ ପଡ଼େ, ନିଜ ଆମ ରିଲେଟିଭ୍ସରୁ ଆରମ୍ଭ କରି ଆମ ଫ୍ୟାମିଲି ଆମ ହୋଲ୍ ଲାଇଫ୍ ସାରା ସେ ଜିନିଷଟା ପ୍ରୋବ୍ଲେମ୍ କରିଗଲେ।
0: ତେବେ ଭାଇ, କ୍ୟାରମ୍ ଖେଳ ଆପଣଙ୍କୁ ଜୀବନରେ କ'ଣ ଶିଖାଇଛି?
1: କ୍ୟାରମ୍ ଖେଳ ମୋ ଜୀବନରେ ପିସ୍ଫୁଲ୍ ମାଇଣ୍ଡ, ଲାଇଫ୍ରେ ଗୋଟେ ଡିସିପ୍ଲିନ୍, ବିନା ଡିସିପ୍ଲିନ୍ରେ କୌଣସି ଜିନିଷ ହେଇପାରିବନି। ସେଇଟା ଖେଳ ହଉ କିମ୍ବା ପଢ଼ାପଢ଼ି ହଉ କି ନିଜ ଲାଇଫ୍ରେ ଆଗକୁ ବଢ଼ିବାର ସକ୍ସେସ୍ ପାଇବାର ହଉ, ଯାହା ବି ଆପଣ ନିହାତି ଗୋଟେ ଡିସିପ୍ଲିନ୍ ମେଣ୍ଟେନ୍ କରିବା ଲାଗି ପଡ଼ିବ, ପରଫେକ୍ଟ ଟାଇମିଂ ଥିବ, ଟାଇମ୍ ଉପରେ ସବୁ କାରବାର ହେବାର ନିହାତି ଜରୁରୀ।
0: ଆଜିର ଯୁବପିଢ଼ିଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
1: ପ୍ରଥମେ ନିଜ ଲାଇଫ୍ରେ ଗୋଟେ ଡିସିପ୍ଲିନ୍ ହେବାଟା ଶିଖିବା କଥା, ଆଉ ପ୍ରତ୍ୟେକ ଯାହା ବି କରୁଛନ୍ତି ଆପଣ ପରଫେକ୍ଟଲି ଗୋଟେ ସେଡ୍ୟୁଲ୍ କିମ୍ବା ଗୋଟେ ଟାଇମ୍ ମଡେଲ୍ଟେ ଆପଣ ନିଜ ପାଇଁ ସେଟ୍ କରନ୍ତୁ, ଆଉ ସେଇଟାକୁ ଫଲୋ କରିବା ଲାଗି ପଡ଼େ। ଯେହେତୁ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାର ଅଛି ତ ଗୋଟେ ହିଁ ପଏଣ୍ଟରେ ଫୋକସ୍ କରିବା ଲାଗି ପଡ଼ିବ, ସେ ପଏଣ୍ଟକୁ ନେଇକି ଆପଣ ନିଜେ ଡିସିପ୍ଲିନ୍ ରହିବେ, ସେ ଟାଇମ୍ ଉପରେ ଆପଣ ପୁରା ନିଜକୁ ପୁରା ମାତି ଦେବେ ଯେ ନାଇଁ ଏଇଟା ମୋ ଟାଇମ୍ ହେଇଗଲା, ଏଇ ଟାଇମ୍ରେ ମୁଁ ପଢ଼ି ବସିବି। ଆପଣ ପଢ଼ନ୍ତୁ ନ ପଢ଼ନ୍ତୁ ପର କଥା, ବଟ୍ ସେ ଜାଗାରେ ଥରେ ବସିଦେଲେ ଆପଣ ଆଜି ବସିବେ କାଲି ବସିବେ ପରଦିନ ବସିବେ, ମାଇଣ୍ଡ ଆମର ଏମିତି ରିଆକ୍ଟ କରେ ଯେ ନାଇଁ ଏଇଟା ଟାଇମ୍ ହେଇଗଲା ତ ଏଇଟା ଏଇ ଟାଇମ୍ରେ ଆମେ ଏଇଟା କରିବାର ଅଛି। କନ୍ସିଷ୍ଟେନ୍ସି ଯେତେବେଳେ ବଢ଼ିଯିବ ସେତେବେଳେ ଆପଣ ନିଜେ ହିଁ ସକ୍ସେସ୍ ଆଡ଼କୁ ବଢ଼ି ବଢ଼ି ଚାଲିବେ।
0: ଆଜି ଆପଣ ସମୟ ଦେଲେ ସେଥିପାଇଁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ଆଶା କରିବୁ ଆପଣ ଆଗକୁ ଏମିତି ହିଁ ଖେଳୁଥିବେ, ଏମିତି ହିଁ ଅଭ୍ୟାସ ଜାରି ରଖିଥିବେ ଏବଂ ଆମ ଦେଶର ଆମ ଓଡ଼ିଶା ମାଟିର ଟେକ ରଖିବେ।
1: ନିହାତି ରଖିବେ, ସମସ୍ତଙ୍କ ସହଯୋଗ ରହିଲା, ନିଜ ପ୍ରାକ୍ଟିସ୍ ରହିଲା ମଧ୍ୟ ହବ
0: ନିଶ୍ଚିତ। ଆମର ଶୁଭକାମନା, ଆମ ଯୁବପିଢ଼ିଙ୍କର ମଧ୍ୟ ଶୁଭକାମନା ରହିଛି। ନମସ୍କାର।
1: ନମସ୍କାର।
0: ଯୁବବନ୍ଧୁ, ଆଜିର ସାକ୍ଷାତକାରରୁ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଶିଖିବାକୁ ପାଇଲେ ଯେ କ୍ୟାରମ୍ ବୋର୍ଡ ହେଉ କିମ୍ବା ଆମ ଜୀବନର କୌଣସି ଏକ ବଡ଼ ଲକ୍ଷ୍ୟ, ଯଦି ମନରେ ଧୈର୍ଯ୍ୟ ଥାଏ ଏବଂ ନିଜ ଲକ୍ଷ୍ୟକୁ ପାଇବାର ଦୃଢ଼ ଇଚ୍ଛା ଶକ୍ତି, ତେବେ ସଫଳତା ନିଶ୍ଚୟ ପାଇପାରିବା। ଖେଳ ହାରିବା ବା ଜିତିବା ଠାରୁ ବଡ଼ କଥା ହେଉଛି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା।

ଆମର ସ୍ୱତନ୍ତ୍ର ପ୍ରସଙ୍ଗ ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ଘଟଣାବଳୀର ଆଜିର ଅଧ୍ୟାୟରେ ଇତିହାସର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ କଥା ହେବା। ଯୁବବନ୍ଧୁ, ଆମ ଭାରତୀୟ ଇତିହାସର ଏମିତି ଏକ ସୁବର୍ଣ୍ଣ ଘଟଣା ରହିଛି ଯାହା ଭାରତୀୟ ରାଜନୀତିରେ ଏକ ନୂତନ ଆଶା ଏବଂ ଅଦ୍ଭୁତପୂର୍ବ ଏକତାର ବାର୍ତ୍ତା ନେଇ ଆସିଥିଲା। ତାହା ହେଉଛି 1916 ମସିହାର ଐତିହାସିକ ଲକ୍ଷ୍ନୌ ପ୍ୟାକ୍ଟ ବା ଲକ୍ଷ୍ନୌ ଚୁକ୍ତି। 1916 ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଅମ୍ବିକା ଚରଣ ମଜୁମଦାରଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନ ମୁଖ୍ୟତଃ 2 ଯୁଗାନ୍ତକାରୀ କାରଣ ପାଇଁ ସ୍ମରଣୀୟ। ପ୍ରଥମଟି ହେଲା, ଦୀର୍ଘ 9 ବର୍ଷର ତିକ୍ତତା ପରେ କଂଗ୍ରେସର ନରମ ଦଳ ଏବଂ ଗରମ ଦଳ ପୁଣି ଥରେ ଏକାଠି ହୋଇଥିଲେ। ଏବଂ ଦ୍ୱିତୀୟ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ଥିଲା, ଭାରତୀୟ ଜାତୀୟ କଂଗ୍ରେସ ଏବଂ ଅଲ୍ ଇଣ୍ଡିଆ ମୁସଲିମ ଲିଗ୍ ମଧ୍ୟରେ ହୋଇଥିବା ରାଜନୈତିକ ବୁଝାମଣା, ଯାହାକୁ ଇତିହାସରେ ଲକ୍ଷ୍ନୌ ଚୁକ୍ତି କୁହାଯାଏ। ଏହି ଚୁକ୍ତିର ମୁଖ୍ୟ ବିନ୍ଧାଣି ଥିଲେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା। ଏହି ଚୁକ୍ତି ମାଧ୍ୟମରେ କଂଗ୍ରେସ ପ୍ରଥମ ଥର ପାଇଁ ମୁସଲମାନମାନଙ୍କ ନିମନ୍ତେ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଦାବିକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିନେଇଥିଲା। ଏହାର ବଦଳରେ ମୁସଲିମ ଲିଗ୍ ଦେଶର ସ୍ୱାଧୀନତା ଏବଂ ସ୍ୱାୟତ୍ତ ଶାସନ ଦାବିରେ କଂଗ୍ରେସକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା। ଉଭୟ ଦଳ ଏକାଠି ମିଶି ବ୍ରିଟିଶ ସରକାରଙ୍କ ନିକଟରେ ଭାରତୀୟମାନଙ୍କୁ କେନ୍ଦ୍ର ତଥା ପ୍ରାଦେଶିକ ସ୍ତରରେ ଅଧିକ ପ୍ରଶାସନିକ କ୍ଷମତା ପ୍ରଦାନ କରିବାକୁ ମିଳିତ ଦାବି ଉପସ୍ଥାପନ କରିଥିଲେ। ଏହି ଚୁକ୍ତିରେ 2 ପ୍ରମୁଖ ଦଳ ନିଜର ଆଦର୍ଶଗତ ତଥା ଧାର୍ମିକ ପାର୍ଥକ୍ୟକୁ ପଛରେ ପକାଇ ଏକ ସାଧାରଣ ଶତ୍ରୁ ଅର୍ଥାତ୍ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଏକାଠି ଲଢ଼ିବାକୁ ଦୃଢ଼ ସଂକଳ୍ପ ନେଇଥିଲେ। ଏହା ପରବର୍ତ୍ତୀ ସମୟରେ ଅସହଯୋଗ ଆନ୍ଦୋଳନ ଏବଂ ଖିଲାପତ ଆନ୍ଦୋଳନ ପାଇଁ ଏକ ଅତ୍ୟନ୍ତ ସୁଦୃଢ଼ ସାମାଜିକ ମୂଳଦୁଆ ପକାଇ ପାରିଥିଲା।

ଯୁବବନ୍ଧୁ ଆଜି ତ ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର କାର୍ଯ୍ୟକ୍ରମ ତଥା ସୌମ୍ୟ ରଞ୍ଜନ ତ୍ରିପାଠୀ ଭାଇଙ୍କ ସହ ସାକ୍ଷାତକାର କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି। ଆମକୁ ଚିଠି ଲେଖି ପଠାଇବା ପାଇଁ ଠିକଣାଟି କହି ରଖୁଛୁ, ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ଜଣାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆସନ୍ତା ସପ୍ତାହରେ ଠିକ୍ ଏହି ସମୟରେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଆପଣଙ୍କ ସହ ପୁଣି ଭେଟ ହେବ। ଏକ ନୂଆ ଖେଳ, ଜଣେ ନୂଆ କ୍ରୀଡ଼ାବିତ୍ ଏବଂ ତାଙ୍କ ପ୍ରେରଣାଦାୟୀ ଖେଳ ଯାତ୍ରା ସହ ଆଜିର ଖେଳ ଓ ଖେଳାଳି ଅଧ୍ୟାୟରେ ଉପସ୍ଥାପନାରେ ମୁଁ ଥିଲି ରଚିତା ମେହେର। ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି, ନମସ୍କାର।

ଏବେ ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିପାରିବେ ସକାଳ 6:10, ସକାଳ 6:30 ଚେତନା ଚିନ୍ତନ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଗୀତ ଶୁଣିପାରିବେ ସକାଳ 6:35, ସକାଳ 7:25 ରହିଛି ଓଡ଼ିଆରେ ଆଲୋଚନା, ଶୀର୍ଷକରେ ରହିଛି ମୋହନଗିରି ପ୍ରତ୍ନତତ୍ତ୍ୱ, ଆଲୋଚକ ମିହିରେନ୍ଦ୍ର ପ୍ରତାପ ସିଂ ଦେହ। ଚାଷର କଥା ଶୁଣିପାରିବେ ସକାଳ 7:40, 7:45 ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତେଗୋଟି ଭକ୍ତି ଗୀତ। ସଙ୍ଗୀତ ଲହରୀ କ୍ରମରେ ସକାଳ 8:30 ଶୁଣିବେ ଶିଳ୍ପୀ ରାତ୍ରି ଘୋଷ ଦ୍ୱାରା ଗାଇଥିବା କେତେଗୁଡ଼ିଏ ଆଧୁନିକ ଗୀତ। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 9:00। 9:30 ରହିଛି କେତେଗୋଟି ଓଡ଼ିଆ ହିନ୍ଦୀ କଥାଚିତ୍ର ଗୀତ। ସ୍ଥାନୀୟ ଖବର ଏବଂ ସୁମଧୁର ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପୂର୍ବାହ୍ନ 10:10 ଶୁଣିପାରିବେ। ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଦିନ 12:30 ସୁଗମ ସଙ୍ଗୀତ। ଚାଷର କଥା ଦିନ 1:10 ସିଧା ପ୍ରସାରଣ ଶୁଣିବେ ଶକ୍ତିରୂପା ଫୋନ୍ ଇନ୍ କାର୍ଯ୍ୟକ୍ରମ ଦିନ 1:20। ଦିନ 2:45 ପ୍ରଚାର କରିବୁ କେତେଗୁଡ଼ିଏ ହିନ୍ଦୀ କଥାଚିତ୍ର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀ କ୍ରମରେ ରହିଛି ବିଜ୍ଞାନିକା। ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ରାତି 17:25 ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲାର ସମ୍ପର୍କରେ ଏହି ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 17:30 ପ୍ରଚାର କରିବ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ସଂସଦ ସମୀକ୍ଷା ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8:15 ରହିଛି କେତେଗୋଟି ହିନ୍ଦୀ ଭକ୍ତି ଗୀତ। ସ୍ପର୍ଶକାନ ରାତି 8:30, ସ୍ପଟ୍ଲାଇଟ୍ ରାତି 9:16, ରାତି 9:30 ଶୁଣିପାରିବେ କରେଣ୍ଟ ୱାଇଡ୍ ଆଣ୍ଡ ଇଣ୍ଟ ସାଇଡ୍। ରାତି 10:00 ସଂସଦର ପ୍ରଶ୍ନକାଳର ରେକର୍ଡ଼ିଂ କାର୍ଯ୍ୟକ୍ରମଗୁଡ଼ିକ ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୁଶ୍ରୀ ଗାୟତ୍ରୀଙ୍କ ପରିବେଷିତ ବୀଣା ବାଦନ ରାଗ ଆଦି ଅବେରି ପଞ୍ଚୁରୱାଲି ଶ୍ରୀରାଗମ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 12 ତାରିଖ ବୁଧବାର ଚାଷବାସ କାର୍ଯ୍ୟକ୍ରମ ରାତି 7:30 ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଉନ୍ନତ ପଦ୍ଧତିରେ ମକା ଚାଷ। ବିଶେଷଜ୍ଞ ଭାବରେ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ କୃଷି ଫାର୍ମ ଅଧୀକ୍ଷକ ତେଜସ୍ୱିନୀ ମାଝି। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିର୍ଦ୍ଧାରିତ ବିଷୟ ଉପରେ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବରଟି ହେଲା 06670295623। ଅନ୍ୟ ଗୋଟିଏ ନମ୍ବରଟି ହେଲା 06670295628।

ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଓ ପରେ ପୁଣି ଶୁଣିବେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶୁଣନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରାଜୀବ ଲୋଚନ ଆଚାର୍ଯ୍ୟ।

ନମସ୍କାର ଶ୍ରୋତାବନ୍ଧୁ, ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ହେଉଛି ନିହାରିକା ନାୟକ ଲାଲଟିକିରା, ଆଉ ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋରୁ ଉଠୁଛୁ, ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡ଼ୁଛୁ, କେମିତି ଆମେ ଘର ଦ୍ୱାରା ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ,
1: ଆଜ୍ଞା,
0: ତାକୁ ସବୁ କ'ଣ କ'ଣ

0: କରୁଛନ୍ତି, ଆପଣ କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ।
0: ଆଜ୍ଞା,
1: ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା, ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଓଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ
0: ତ
1: ଆମେ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି,
0: ଆଜ୍ଞା,
1: ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡ଼ାମ୍ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ
1: ଆଜ୍ଞା,
0: ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡ଼ିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି,
0: ଆଜ୍ଞା ଆଜ୍ଞା,
1: ଗୀତ
0: ସରକାରଙ୍କ
1: ବାଜିକି
0: ତରଫରୁ
1: ଆସୁଛି।
0: ଘୋଷଣା କରାଯାଉ ଥିଲା।
1: ଆଜ୍ଞା ଘୋଷଣା। ଆଜ୍ଞା
0: ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡ଼ି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡ଼ିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଥାନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହେଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯେଉଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କ'ଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି।
0: ଆଜ୍ଞା,
1: ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ,
0: ନିଶ୍ଚିତ ଭାବରେ
1: ଘର ଦ୍ୱାରା ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହେଉଛି, ସୁସ୍ଥ ସବଳ ରହୁଛୁ ଆମେ।
0: ଯା ହଉ ମ୍ୟାଡ଼ାମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯେଉଁ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି
1: ଆଜ୍ଞା
0: ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକାଇବେ। ନମସ୍କାର ମ୍ୟାଡ଼ାମ୍।

0: ମ୍ୟାଡ଼ାମ ନମସ୍କାର,
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ଲିଜା ମଇ ଦାସ,
0: ଆଜ୍ଞା,
1: ଲାଲଟିଗ୍ରା ଗୋପବନ୍ଧୁ ନଗର, ବଲାଙ୍ଗୀର। ମୁଁ ଜଣେ ଗୃହିଣୀ
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍। ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା, ଘରର ଯେତିକି ସବୁ ତୋରାଣି ପାଣି, ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି, ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି। ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ
0: ଆଜ୍ଞା ଆଜ୍ଞା,
1: ହିସାବରେ।
0: କହିଲେ ଯେ ଗାଡ଼ି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ
1: ସେ ବହୁତ ସୁବିଧା ହଉଛି
0: ଗାଡ଼ି
1: ସାର୍।
0: ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କ'ଣ କରିବେ? ତାକୁ କିଛି ତ ଚିନ୍ତା
1: ସାର୍,
0: କରିଥିବେ?
1: ଗାଡି ଯଦି ନ ଆସିଲା ବୋଲି ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ, ଯଦି ଗାଡି ନ ଆସିଲା ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର୍।
0: ଆଜ୍ଞା, ଆପଣ ଯେଭଳି ଭାବରେ
1: ଆସିଲା
0: ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହେବ ନାହିଁ, ତାକୁ ଗୋଟିଏ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡ଼ିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ,
0: ଆଜ୍ଞା,
1: ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି, ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକାଉଛନ୍ତି,
1: ହଁ ସାର୍,
0: ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ନାଇଁ ଆମେ ଅଳିଆ
1: ସେମାନେ,
0: କୁଣ୍ଡରେ
1: ହଁ ସାର୍,
0: ପକାଇବୁ?
1: ସେମାନେ ଶିଖିଗଲେଣି ଯେ ଆମେ ଯୋଉ 2ଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି ନେଇକି,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡ଼ାମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କ'ଣ ସବୁ ଉପକାର ହେଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡ଼ାମ?
1: ସେଟା ତ ବହୁତ ଉପକାର ହଉଛି ବୋଲେ, ମଶା ମାଛି ଏଟା ବି ହଉନି, ତାପରେ ଛୁଆ ମାନେ ଯୋଉ ଅଛନ୍ତି ଏ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି ନାହିଁ,
0: ଆଜ୍ଞା ଆଜ୍ଞା,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।

0: ମ୍ୟାଡାମ ନମସ୍କାର,
1: ନମସ୍କାର।
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା।
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କ'ଣ କରୁଛନ୍ତି
1: ନାଇଁ
0: ମ୍ୟାଡାମ?
1: ନାଇଁ ଗୃହିଣୀ। ମୋ ମା ଘରଟା ହଉଛି ଗାଁ ଗହଳିରେ, ଗାଁ ଗହଳି ହେଲେ ବି ସଫା ସୁତୁରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡ଼ି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର୍ ସକାଳୁ ଉଠିଲେ ଶୁଖା ତାମାନେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଣି ଲଗାଲାଟା ରଖିଛେ, ଗୋଟେ ଗୁଦାରେ ଉଦାଥି
0: ଆଜ୍ଞା ଆଜ୍ଞା।
1: ଶୁକାଟା ଶୁକାଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡ଼ି ଆସିଲେ ଦେଇଦେଲେ ସେମାନେ ଫିକି ବି ଦେଉଛନ୍, ଆଉ
0: ଆଚ୍ଛା,
1: ଯଦି ନି ଦେଇ ପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦେଉଛନ୍।
0: ଧରନ୍ତୁ ଏଇ ଯେଉଁ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର୍,
0: ଗାଡ଼ି ଦିନକୁ କେତେ ଥର ଆସୁଛି ମ୍ୟାଡ଼ାମ୍?
1: 2 ଥର ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡ଼ି ଆସିବାର?
1: ହଁ ହଁ ଟାଇମ ଟେବୁଲ
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର୍, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ୍ ହେବ ଏବଂ ଆମର ପରିବେଶ ବି ଠିକ୍ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡ଼ି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଟେ ଗୁଟେ କରିକରି ନିଜେ ନିଜେ ବି ସଫା ସୁତୁରା, ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍,
0: ଆଜ୍ଞା।
1: ଆମେ ତ ତାର ଆଗରୁ ବି ସଫା ସୁତୁରା ରହୁଛି, ଯେତେ ଘର ଦ୍ୱାର ଯେତେ ସଫା ସୁତୁରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯେଉଁମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯେଉଁମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡ଼ା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦେଉଥିଲି ଯେନ୍,
0: ଆଜ୍ଞା,
1: ସେମାନେ ବି ବୁଝି ପାରିଲେ ନ, ଆର୍ ସେମାନେ ବି ପଢ଼ିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ,
1: ହଁ
0: ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ।

0: ସ୍ୱଚ୍ଛ ରହିବାର ଏ ପ୍ରକ୍ରିୟା ନିରନ୍ତର। ଏହି ଧାରାରେ ସାମିଲ ହୋଇ ଆସନ୍ତୁ ପରିବେଶକୁ ଆହୁରି ସୁନ୍ଦର କରିବା। ଆଜି ପାଇଁ ରହୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରାଜ୍ୟର 24 ଜିଲ୍ଲାର 154 ବ୍ଲକର 897 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ। ଏବଂ ସେବା କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 55 ଜଣ ପୁଲିସ କର୍ମଚାରୀଙ୍କୁ ମିଳିଲା ଡିଜିପି ଡିସ୍କ ସମ୍ମାନ। ରାଜ୍ୟରେ ଚଳିତ ବନ୍ୟାରେ 24 ଜିଲ୍ଲାରେ 154 ବ୍ଲକର 879 ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟାରେ 2855 ଗାଁ କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳର 209 ୱାର୍ଡରେ 13,71,378 ଜଣ ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି। ବନ୍ୟାବେଳେ 366 ଗାଁରୁ 7,22,732 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 79,824 ହେକ୍ଟର ଚାଷଜମି ଏବଂ 5,044 ଘର କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ 783 ରିଲିଫ୍ କ୍ୟାମ୍ପରେ ଲୋକମାନଙ୍କୁ ସହାୟତା ଦିଆଯାଇଥିଲା। କୃଷିକ୍ଷେତ୍ରର କ୍ଷୟକ୍ଷତି ଏବଂ ସାହାଯ୍ୟ ନେଇ କ୍ୟାବିନେଟ୍ରେ ଆଲୋଚନା କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ତେଣୁ ଯେଉଁ ଚାଷୀମାନଙ୍କର ବିହନ ଦରକାର, ଧାନ ସ୍ୱଳ୍ପ ଏବଂ ମଧ୍ୟମ ମିଆଦି ବିହନ ମଧ୍ୟ ଆମ ପାଖରେ ପର୍ଯ୍ୟାପ୍ତ ଅଛି, ଜିଲ୍ଲା ଆମକୁ ପଠାଇ ସାରିଲୁଣି। ଯେଉଁମାନେ

0: ସ୍ୱଳ୍ପ ମିଆଦି ଧାନ ବିହନ ନେବା ପାଇଁ ଚାହିଁବେ ତାଙ୍କୁ ଆମେ ପ୍ରଦାନ କରିବୁ। ଯେଉଁମାନେ ବିଭିନ୍ନ ପ୍ରକାର ପନିପରିବା କରିଥିଲେ ଏବଂ ଫସଲ ନଷ୍ଟ ହୋଇଛି ସେମାନଙ୍କୁ ମଧ୍ୟ ବିଭିନ୍ନ ପନିପରିବାର ମଧ୍ୟ ଆମେ ବିହନ ପ୍ରଦାନ କରୁଛୁ। ଏଗ୍ରିକଲଚର ଡିପାର୍ଟମେଣ୍ଟ, ପଶୁସମ୍ପଦ ବିଭାଗ, ସମବାୟ ବିଭାଗ, ଏ ତିନିଟା ବିଭାଗ ଦ୍ୱାରା ମଧ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜ ସମ୍ଭବତଃ ଆଜି କିମ୍ବା ଆସନ୍ତାକାଲି ପ୍ରଭାବିତ ଲୋକମାନଙ୍କର ସେବାରେ ଘୋଷିତ।
1: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା 5760 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3666 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ପାସ୍ ହାର 63.64% ରହିଛି। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଦ୍ୱିତୀୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି, ଏଥିରେ ପାସ୍ ହାର 62.65% ରହିଛି। ଆସନ୍ତା 17 ତାରିଖରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସଚେତନତା, ସଠିକ୍ ସୂଚନା, ପରୀକ୍ଷା ଓ ଚିକିତ୍ସା ଏଡ୍ସ ବିରୋଧୀ ଲଢ଼େଇର ମୁଖ୍ୟ ଅସ୍ତ୍ର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧା ଟାଉନ୍ ହଲ୍ ପରିସରରୁ ଏଚ୍ଆଇଭି ସମ୍ପର୍କିତ ଦୁଇମାସିକ ସୂଚନା, ଶିକ୍ଷା ଓ ଯୋଗାଯୋଗ ରାଜ୍ୟସ୍ତରୀୟ ଅଭିଯାନ 2026-27 ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଏଚ୍ଆଇଭି ବିରୋଧ ଲଢ଼େଇ ହେଉଛି ଅଜ୍ଞତା, ଭୟ, ଭ୍ରାନ୍ତ ଧାରଣା ଓ ଭେଦଭାବ ବିରୋଧରେ ଲଢ଼େଇ। ଓଡ଼ିଶାରେ 46,000 ଏଚ୍ଆଇଭି ସଂକ୍ରମିତ ଥିବା ମନ୍ତ୍ରୀ କହିଛନ୍ତି। ସେଥିମଧ୍ୟରୁ 15 ବର୍ଷରୁ କମ୍ ବୟସର 1530 ଜଣ ଏବଂ 15-24 ବର୍ଷ ବୟସର 2725 ଜଣ ଯୁବକ ଯୁବତୀ ଅନ୍ତର୍ଭୁକ୍ତ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତୁଳନା କଲେ ଏଚ୍ଆଇଭିର ମୋଟ ପ୍ରତିଶତ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ 15ରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ରାଜ୍ୟର 3ଟି ସରକାରୀ ମେଡିକାଲ କଲେଜରେ 11ଟି ପୋଷ୍ଟ ଡିପ୍ଲୋମା ଡିଏନ୍ବି ସିଟ୍କୁ ଅନୁମୋଦନ ମିଳିଛି। ନୂଆଦିଲ୍ଲୀସ୍ଥିତ ଭେଷଜ ବିଜ୍ଞାନ ଜାତୀୟ ପରୀକ୍ଷା ବୋର୍ଡ ଏନ୍ବିଏମ୍ଏସ୍ ପକ୍ଷରୁ ରାଜ୍ୟର 3ଟି ସରକାରୀ ମେଡିକାଲ କଲେଜରେ ପ୍ରସୂତି ଓ ସ୍ତ୍ରୀରୋଗ, ଚକ୍ଷୁ, ଟିବି ଓ ଛାତିରୋଗ ଏବଂ ନିଶ୍ଚେତନ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମୋଟ 11ଟି ପୋଷ୍ଟ ଡିପ୍ଲୋମା ଡିଏନ୍ବି ସିଟ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ପୁରୀସ୍ଥିତ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ସମୁଦାୟ 11ଟି ସିଟ୍ ମଧ୍ୟରୁ ଓଡ଼ିଶାରେ ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ 5ଟି ସିଟ୍ ସଂରକ୍ଷିତ ରହିବ। ଏହି ସିଟ୍ ଅନୁମୋଦନ ଫଳରେ ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟ ଗ୍ରାଜୁଏଟ୍ ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ମିଳିବ। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ବାର୍ତ୍ତା ନେଇ 2011 ମସିହାରୁ ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡରେ ହାତୀ ସଂଖ୍ୟା 2103 ଥିଲା। 13ଟି ବନଖଣ୍ଡରେ ଆଦୌ ହାତୀ ନଥିବା ବେଳେ ଢେଙ୍କାନାଳରେ ସର୍ବାଧିକ 291ଟି ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ମସିହା ହାତୀ ଗଣନା ତୁଳନାରେ 2024 ମସିହାରେ ଅଧିକ 160ଟି ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14ଟି ହାତୀ କରିଡର ଚିହ୍ନଟ କରାଯାଇଛି। ଆକଳନ ଅନୁଯାୟୀ ଭାରତରେ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ 22,446 ରହିଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏକ ବୃହଦାକାୟ ତୃଣଭୋଜୀ ପ୍ରାଣୀଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ 55 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରି ସମ୍ମାନିତ କରିଛନ୍ତି। ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ 91ତମ ଓଡ଼ିଶା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଏହି ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ପୁଲିସ୍ ମୁଖ୍ୟାଳୟର ବହୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନ ଚିତାଲାଗି କରୁଛନ୍ତି। ତିନିବାଡ଼ର ବାଡ଼ଗ୍ରାହୀ ଓ ଦୈତାପତି ସେବକମାନେ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା ଧାରଣ କରିଛନ୍ତି। ବଡ଼ଠାକୁର ବଳଭଦ୍ର ନୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିଛନ୍ତି। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀ ମନ୍ଦିରରେ ପାରମ୍ପରିକ ରୀତିରେ ଚିତାଲାଗି ଦେବନୀତି ସମାପିତ ହୋଇଛି। ଶ୍ରୀ ବଳଦେବଙ୍କୁ ମର୍କତମଣି ସୁବର୍ଣ୍ଣଚିତା, ମା' ସୁଭଦ୍ରାଙ୍କୁ ପାନା ସୁବର୍ଣ୍ଣଚିତା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବ୍ରହ୍ମଜ୍ୟୋତି ସୁବର୍ଣ୍ଣଚିତା ଲାଗି କରାଯାଇଛି।

ଦିଆଯାଇଛି। ମଙ୍ଗଳାର୍ପଣ ପରେ ଶ୍ରୀଜୀଉମାନଙ୍କ ନିକଟରେ ଆଜି ଚିତୌ ପିଠା ଭୋଗ ଲାଗି କରାଯାଇଥିଲା। ରାୟଗଡ଼ା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ହର୍ ଘର୍ ତିରଙ୍ଗା ବନ୍ଦେ ମାତରମ୍ ଆମର ଭାବନା ଉଦ୍ଦେଶ୍ୟରେ ସମର୍ପିତ ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆସନ୍ତାକାଲି ବାଇକ୍ ରାଲି ଓ ତିରଙ୍ଗା ପଦଯାତ୍ରା ଆୟୋଜିତ ହେବ। 14 ତାରିଖ ଦ୍ୱିତୀୟ ଦିନ ରଙ୍ଗୋଲି ଚିତ୍ରକଳା ପ୍ରତିଯୋଗିତା ଏବଂ 15 ତାରିଖ ଦିନ ବନ୍ଦେ ମାତରମ୍ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି। ହର୍ ଘର୍ ତିରଙ୍ଗା ଅଭିଯାନରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରୁ ଆଜି ଏକ ସାଇକେଲ୍

0: 14 ତାରିଖ ଦିନ ବନ୍ଦେ ମାତରମ୍ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି। ହରଘର ତିରଙ୍ଗା ଅଭିଯାନରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରୁ ଆଜି ଏକ ସାଇକେଲ ଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ସାଇକେଲ ଶୋଭାଯାତ୍ରାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାକୁ କୁଷ୍ଠରୋଗ ମୁକ୍ତ କରିବା ପାଇଁ ଚଳିତ ମାସ 17 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ପରିଚାଳିତ ହେବ। କାର୍ଯ୍ୟକ୍ରମରେ 66 ଜଣ ଆଶା ଓ 91 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ରୋଗୀ ଚିହ୍ନଟ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପିଏମ୍ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତା ପରିସରରେ ଭୁଲି ଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ ଯୋଜନା ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଭୁଲି ଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ଗୁରୁତ୍ୱ, ପୁଷ୍ଟି ଗୁଣ, ପାରମ୍ପରିକ ଓ ସାଂସ୍କୃତିକ ମହତ୍ୱ, ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କୋମନା ବ୍ଲକ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସମେତ 360 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଏବଂ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୁବ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଯୁବବର୍ଗଙ୍କୁ ଏଡ୍ ସମ୍ପର୍କରେ ସଚେତନ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ଅଭିଯାନ ଅକ୍ଟୋବର ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବ। କୋମନାସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସଙ୍କ ଯୁବଦିବସ ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ବାର୍ତ୍ତା ନେଇ ଗଞ୍ଜାମ ବ୍ଲକର ପଣିବନ୍ଧ ଗ୍ରାମରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଅନୁଷ୍ଠିତ ହୋଇଛି। ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର 24 ଜିଲ୍ଲାର 154 ବ୍ଲକର 897 ପଞ୍ଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର 63.64%। ରାଜ୍ୟର 3 ସରକାରୀ ମେଡିକାଲ କଲେଜରେ 11 ପୋଷ୍ଟ ଡିପ୍ଲୋମା ସିଟ୍କୁ ମିଳିଲା ଅନୁମୋଦନ ଏବଂ ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 55 ଜଣ ପୁଲିସ କର୍ମଚାରୀଙ୍କୁ ମିଳିଲା ଡିଜିପି ଡିସ୍କ ସମ୍ମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
1: ଆଜିର ପ୍ରସଙ୍ଗ ଚିତାଲାଗି ଅମାବାସ୍ୟା। ଆଲେଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଆମ ଓଡ଼ିଆ ସଂସ୍କୃତିରେ ରହିଛି 12 ମାସରେ 13 ପର୍ବପର୍ବାଣୀ। ଶ୍ରାବଣ ମାସର ଅମାବାସ୍ୟା ପର୍ବ ସେଥିମଧ୍ୟରୁ ଅନ୍ୟତମ। ଏହି ଅମାବାସ୍ୟାକୁ ଚିତାଲାଗି ଅମାବାସ୍ୟା ବା ଚିତୋଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ସମସ୍ତ କୃଷକ ପରିବାରରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ଏହି ସମୟରେ ଚାଷୀମାନେ ନିଜ ନିଜ ବିଲରେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ କରିଥାନ୍ତି। ଏହି ସମୟରେ ଧାନ ବିଲମାନଙ୍କରେ ବର୍ଷା ଜଳ ଜମା ହୋଇଥାଏ। ସେହି ଜଳରେ ଗେଣ୍ଡାମାନଙ୍କର ଆତଜାତ ହେଉଥିବାରୁ ଚାଷୀମାନଙ୍କ ଗୋଡ଼ ଗେଣ୍ଡାମାନଙ୍କ ଉପରେ ପଡ଼ିଥାଏ ଆଉ ଗେଣ୍ଡାମାନେ ଚାଷୀମାନଙ୍କ ଗୋଡ଼କୁ କାମୁଡ଼ି ଖଣ୍ଡିଆ କରିଦେଇଥାନ୍ତି। ଫଳରେ ଚାଷୀମାନେ ଆହତ ହୋଇ ଆଉ ଚାଷ କାର୍ଯ୍ୟ କରିପାରିନଥାନ୍ତି। ଆଉ କେତେକଙ୍କ ମତରେ ସ୍ୱଳ୍ପ ପାଣି ମଧ୍ୟରେ ଗେଣ୍ଡାମାନେ ଧାନ ଗଛମାନଙ୍କରେ ଲାଗି ରହି ଗଛକୁ କାଟିଦେଇଥାନ୍ତି। ଫଳରେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏଣୁ ପ୍ରତି ଚାଷୀ ପରିବାରରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ତିଆରି କରାଯାଇଥାଏ। ଚିତୋଉ ପିଠା ପାଇଁ ଅରୁଆ ଚାଉଳ ଓ ନଡ଼ିଆକୁ ଏକତ୍ର ମିଶାଇ ବଟାଯାଇ ସୋଦୁଅ ପ୍ରସ୍ତୁତ କରାଯାଇଥାଏ। ମାଟି ତିଆରି ପଲମ ଓ ମାଟି ତିଆରି ଘୋଡ଼ଣୀରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ଚିତୋଉ ପିଠା ସବୁକୁ ଏକ ବାଉଁଶିଆରେ ଚାଷୀମାନେ ମୁଣ୍ଡାଇ ନେଇ ନିଜ ନିଜ ବିଲମାନଙ୍କରେ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ପକାଇଥାନ୍ତି। ଆଉ କିଛି ଚାଷୀ ଚିତୋଉ ପିଠା ସବୁକୁ ନେଇ ନିଜ ପୋଖରୀ ଅଥବା ଘର ନିକଟସ୍ଥ ପୋଖରୀ ପୁଷ୍କରିଣୀରେ ପକାଇ ରଖିଥାନ୍ତି ଆଉ କହିଥାନ୍ତି, ହେ ଗେଣ୍ଡେଇ ଶୁଣି ତୁମେ ପିଠା ଭୋଗ ଖାଇ ସନ୍ତୁଷ୍ଟ ହୁଅ ଆଉ ଚାଷୀମାନଙ୍କର ଗୋଡ଼କୁ କାମୁଡ଼ ନାହିଁ କିମ୍ବା ଧାନ ଫସଲ ନଷ୍ଟ କର ନାହିଁ। ବିଶ୍ୱାସ ରହିଛି ବିଲ ପୋଖରୀରେ ଗେଣ୍ଡାମାନଙ୍କୁ ଚିତୋଉ ପିଠା ଭୋଗ ଅର୍ପଣ କଲେ ଗେଣ୍ଡାମାନେ ଆଉ ଚାଷୀମାନଙ୍କର କୌଣସି ଅନିଷ୍ଟ କରିନଥାନ୍ତି କିମ୍ବା ଧାନ ଫସଲ ମଧ୍ୟ ନଷ୍ଟ କରିନଥାନ୍ତି।

0: ଚାଷୀମାନେ ନିର୍ଭୟରେ ନିଜ ବିଲରେ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତି। ଭଲ ଧାନ ଫସଲ ମଧ୍ୟ ଅମଳ ହୋଇଥାଏ। ଏହି ଦିନ ଗେଣ୍ଡାମାନଙ୍କୁ ପୂଜା କରାଯାଉଥିବାରୁ ଏହି ପର୍ବର ନାଁ ଗେଣ୍ଡେଇଶୁଣୀ ପୂଜା ମଧ୍ୟ କୁହାଯାଇଥାଏ। ଚିତୋଉ ଅମାବାସ୍ୟା ସାରା ରାଜ୍ୟରେ ଚାଷୀମାନଙ୍କ ପର୍ବ ଭାବେ ପାଳିତ ହୋଇଥାଏ। ଅପରପକ୍ଷରେ ଯାତ୍ରା ଭାଗବତ ସ୍ମୃତି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଯେ ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଦ୍ୱାଦଶ ପର୍ବ ମଧ୍ୟରୁ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କ ଲଲାଟରୁ ଦୈତାପତି ସେବକମାନଙ୍କ ଦ୍ୱାରା ରତ୍ନଖଚିତ ଚିତା ସବୁ ଉଲାଗି କରାଯାଇ ମନ୍ଦିରର ଭଣ୍ଡାର ମେକଅପ୍ ସେବକଙ୍କୁ ପ୍ରଦାନ କରାଯାଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସୋଲର ଚିତା ସବୁକୁ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲାଗି କରାଯାଇଥାଏ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରାବଣ ମାସ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ସୋଲ ଚିତା ସବୁ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଶୋଭା ପାଇଥାଏ। ରତ୍ନଖଚିତ ଚିତା ସବୁ ଏହି ଶ୍ରାବଣ ମାସ ଅମାବାସ୍ୟା ଦିନ ଶ୍ରୀବିଗ୍ରହମାନଙ୍କୁ ରତ୍ନ ସିଂହାସନ ଉପରେ ଲାଗି କରାଯାଉଥିବାରୁ ଏହି ଦିନଟିକୁ ଚିତାଲାଗି ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଦୈତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କ ମସ୍ତକରୁ ସୋଲ ଚିତା ଉଲାଗି କରି ରତ୍ନଖଚିତ ଚିତା ସବୁ ଲାଗି କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତାରେ ଧଳା ରଙ୍ଗର ବ୍ରହ୍ମଜ୍ୟୋତି ହୀରା ଖଚିତ ହୋଇଥିବାବେଳେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଚିତାରେ ନୀଳ ରଙ୍ଗର ନୀଳା ଓ ଦେବୀ ସୁଭଦ୍ରାଙ୍କ ଚିତାରେ ଲାଲ ରଙ୍ଗର ମାଣିକ୍ୟ ଖଚିତ ହୋଇଥାଏ। ରତ୍ନଖଚିତ ଚିତା ସବୁ ଲାଗି ହେବା ପରେ ଶ୍ରୀବିଗ୍ରହମାନଙ୍କୁ ଚିତୋଉ ପିଠା ଭୋଗ ଲାଗି କରାଯିବା ପରମ୍ପରା ରହିଛି। ଏହିସବୁ ନୀତି ଅନୁଷ୍ଠିତ ହେବାକୁ ପ୍ରାୟ 4-5 ଘଣ୍ଟା ସମୟ ଲାଗୁଥିବାରୁ ସେହି ସମୟରେ ଶ୍ରୀମନ୍ଦିର ବନ୍ଦ ରଖାଯାଇଥାଏ। ଏହି ନୀତିବେଳେ ସର୍ବସାଧାରଣମାନଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଇନଥାଏ। ମସ୍ତକରେ ରତ୍ନଚିତା ଲାଗିପରେ ଶ୍ରୀଜୀଉମାନଙ୍କୁ ବନ୍ଦନା କରାଯାଇଥାଏ ଓ ଏହାପରେ ମନ୍ଦିର ଦ୍ୱାର ଫିଟାଯାଏ। ଶ୍ରାବଣ ମାସର ଅମାବାସ୍ୟାକୁ ଚିତୋଉ ଅମାବାସ୍ୟା ଓ ଚିତା ଲାଗି ଅମାବାସ୍ୟା ଭାବେ ପାଳନ କରାଯାଇ ଆସୁଛି କାହିଁ କେତେ କାଳରୁ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ।
1: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଚଲତି ବଛର ବଜେଟ୍ରେ ରାଜ୍ୟର 24 ଜିଲ୍ଲାର 879 ପଞ୍ଚାୟତ ହୋଇଛି କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟର 55 ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କଲେ ପୁଲିସ ମହାନିର୍ଦ୍ଦେଶକ। ଆଉର୍ ଆଜ ବାହାରିଲା ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଆଜି ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି ଭିନ୍ ଭିନ୍ ଜରୁରୀ ପ୍ରସ୍ତାବକେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଅଲଗା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଅଛନ୍। ଚଲତି ବଛର ବଜେଟ୍ରେ ରାଜ୍ୟର 24 ଜିଲ୍ଲାର 154 ବ୍ଲକର 879 ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଏଥି 2855 ଗାଁ ପ୍ରଭାବିତ ହୋଇଥିବା ବେଳେ ସହରାଞ୍ଚଳର 209 ୱାର୍ଡ଼ରେ 13,72,338 ଜଣ ପ୍ରଭାବିତ ହୋଇଛନ୍। ବଜେଟ୍ କ୍ଷୟକ୍ଷତିର ଆକଳନକେ ନେଇକରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଇଟା କହିଛନ୍।
1: 5044 ଘର ଭାଙ୍ଗିବାର ରିପୋର୍ଟ ଆମ ପାଖରେ ହସ୍ତଗତ ହୋଇଛି। ଏ ରିପୋର୍ଟ ସତ୍ତ୍ୱେ ମଧ୍ୟ ଆମେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଯେ ଏଟାକୁ ଆଉ ଥରେ କ୍ରସ୍ ଚେକ୍ କର, କେହି ବାଦ ପଡ଼ି ନ ଯାଉ। ବହୁତ ଜାଗାରେ ଗୋଟିଏ ଦୁଇଟା ପାଞ୍ଚଟା ମାନେ ଘରମାନେ ମଧ୍ୟ ବର୍ଷା ପାଇଁ ପ୍ରଭାବିତ ହୋଇଛନ୍ତି, ତେଣୁ ତାକୁ ଲଘୁ ଆକାରରେ ନ ଦେଖିକରି କୌଣସି ବ୍ଲକରେ କମ୍ ପ୍ରଭାବିତ ହୋଇଥିଲେ ମଧ୍ୟ ଏବଂ କମ୍ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଲୋକ ତାର ମଧ୍ୟ ଡାଟାବେସ୍ ପ୍ରସ୍ତୁତ କରନ୍ତୁ। ଯଦି କେହି ତାର କ୍ଷତି ବାବଦରେ ପଞ୍ଜୀକୃତ ହୋଇନାହିଁ ସେମାନେ ଆବେଦନ ପଠାନ୍ତୁ। ଯେଉଁମାନେ ଲ୍ୟାପଟପ୍ ଯଦି ଭୁଲ ବଶତଃ କେଉଁଠି ହୋଇଯାଇଥିବେ ସେମାନଙ୍କୁ ମଧ୍ୟ ଆମେ ଇନକ୍ଲୁଡ୍ କରିବୁ ଏବଂ ସେମାନଙ୍କର ମଧ୍ୟ ଆବଶ୍ୟକ ପଡୁଥିବା କ୍ଷତିପୂରଣ ରାଶି ସେମାନଙ୍କୁ ମଧ୍ୟ ପ୍ରଦାନ କରିବୁ।
0: ବଜେଟ୍ ସମୟରେ 366 ଗାଁରୁ 722,732 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବଜେଟ୍ ବେଲ୍କେ 39,824 ହେକ୍ଟର ଚାଷ ଜମି ଆଉ 5,044 ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। କୃଷି ବିଭାଗର କ୍ଷୟକ୍ଷତି ଆଉ ସାହାଜ ବାବଦେ କ୍ୟାବିନେଟ୍ରେ ଆଲୋଚନା ହେବା। ଚାଷୀମାନଙ୍କୁ ସ୍ୱଳ୍ପ ମିଆଦୀ ଧାନ ବିହନ ଯୋଗାଇ ଦିଆଯିବାର ସହିତ ପନିପରିବା ଚାଷୀମାନଙ୍କୁ ଅତ୍କା ସାହାଯ୍ୟ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ସମାବେଶୀ ବିକାଶ ଜରିଏ ରାଜ୍ୟର ଯୁବକ ମହିଳା ଶିଳ୍ପୀ ଆଉ ପହିଲା ପିଢ଼ି ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ତିଆରି କରବାର ଆବଶ୍ୟକତା ଅଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ଇତାର ଛଡ଼ା ଓଡ଼ିଶାର ଗ୍ରାମୀଣ ଆଉ ଆଦିବାସୀ ଇଲାକାନ ଉଦ୍ୟମିତାକେ ଅତ୍କା ପ୍ରସାରିତ କରବାର ଲାଗି ରାଜ୍ୟପାଳ ଆହ୍ୱାନ ଦେଇଛନ୍। ଓଏଏସ୍ଏମ୍ଇର ପ୍ରତିଷ୍ଠା ଦିବସ ଆଉ ରାଜ୍ୟସ୍ତରୀୟ ସମ୍ମିଳନୀ 2026 ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ରାଜ୍ୟପାଳ ସ୍ଥାନୀୟ ଦକ୍ଷତାକେ ପ୍ରଯୁକ୍ତି ଆଉ ବଜାର ସାଙ୍ଗେ ଯୋଡ଼ବାର ସହିତ ଉଦ୍ୟୋଗୀମାନଙ୍କୁ ପୁଞ୍ଜି ତାଲିମ ଆଉ ବଜାର ପ୍ରବେଶକେ ସୁନିଶ୍ଚିତ କରବାରକେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ପୁଲିସ ଭବନଠାରେ ଆୟୋଜିତ ଗୋଟିଏ ଖାସ୍ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ 55 ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିକରି ସମ୍ମାନିତ କରିଛନ୍। ସେମାନଙ୍କର ସେବା, କର୍ତ୍ତବ୍ୟ ନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଲାଗି ଡିଜିପି ପଦକ ଆଉ ମାନପତ୍ର ଦିଆଯାଇଛି। ଇନ ଜନେଇ ଦିଆଯାଇପାରେ ଯେ 91ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ଅବସରରେ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ଲାଗି ଏହି ଅଧିକାରୀ ଓ କର୍ମଚାରୀମାନଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟର ବହୁତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। କେନ୍ଦ୍ର ରେଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର 2 ପ୍ରମୁଖ ଡାକ୍ତରଖାନାର ଉନ୍ନତିକରଣ ଲାଗି ତାଙ୍କର ସାଂସଦ ପାଣ୍ଠିନୁ 3,10,00,000 ଟଙ୍କା ଅନୁଦାନ ଦେଇଛନ୍। ଏହି ଟଙ୍କା ଚିକିତ୍ସା ଭିତ୍ତିଭୂମି ଉନ୍ନତିକରଣ ଲାଗି ଖର୍ଚ୍ଚା ହେବା। ନୀଳଗିରି ଉପଖଣ୍ଡ ଡାକ୍ତରଖାନାକେ 1,40,00,000 ଟଙ୍କା ଆଉ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକେ 1,70,00,000 ଟଙ୍କା ଦେବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୁପାରିଶ କରିଛନ୍। ଭାରତୀୟ ଖାଦ୍ୟ ସୁରକ୍ଷା ଆଉ ମାନକ ପ୍ରାଧିକରଣ FSSAI ପାନ୍ ମସଲା ପ୍ୟାକେଜିଂକେ ନେଇକରି ସଂଶୋଧିତ ନିୟମାବଳୀ ଲାଗୁ କରିଛି। ପ୍ଲାଷ୍ଟିକ୍, ସିନ୍ଥେଟିକ୍ ପଲିମର, ପଲିଥିନ୍, ଆଲୁମିନିୟମ୍ ଫଏଲ୍ ଆଉ ଅଲଗା ପ୍ଲାଷ୍ଟିକ୍ ବାଗିର ଫଏଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିଲାଗି ପ୍ଲାଷ୍ଟିକ୍ ମୁକ୍ତ କାଗଜ, ପେପର ବୋର୍ଡ, ସେଲୁଲୋଜ୍ କି ପ୍ରାକୃତିକ ଦରବ ବ୍ୟବହାର କରାଯାଇପାରବା ବୋଲି ପ୍ରାଧିକରଣ ତରଫ କୁହାଯାଇଛି। ପରିବେଶ ପ୍ରଦୂଷଣକେ ନଜରଥି ରଖିକରି ଏହି ସଂଶୋଧିତ ନିୟମାବଳୀ ଲାଗୁ କରାଯାଇଛି। ଆଇବା ସ୍ୱାଧୀନତା ଦିବସ ପାଳନ ଲାଗି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗନ ରାଜ୍ୟସ୍ତରୀୟ ପରେଡ୍ର ଅଭ୍ୟାସ ମୂଲ ହୋଇଛି। 51 କଣ୍ଟିଜେଣ୍ଟ ଏହି ଅଭ୍ୟାସରେ ସାମିଲ ହୋଇଛନ୍। ଓଡ଼ିଶା ପୁଲିସ ସହିତ ଭିନ୍ ଭିନ୍ ସୁରକ୍ଷା ବାହିନୀ, ଏନ୍ସିସି କ୍ୟାଡେଟ୍, ସ୍କାଉଟ୍, ଗାଇଡ୍

0: ସ୍କୁଲ ଆଉ କଲେଜର ଛାତ୍ରଛାତ୍ରୀମାନେ ଭାଗ ନେବେ। ଆଇବା 13 ତାରିଖ ଏଥିଲାଗି ଫୁଲ୍ ଡ୍ରେସ୍ ରିହର୍ସଲ ହେବା। ସ୍ୱାଧୀନତା ଦିବସକେ ନଜରଥି ରଖିକରି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ ଆଜି ବାହାରିଛେ। ଏଥି ପାସ୍ ହାର 63.64% ରହିଛେ। ଚଳିତ ବଛର ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ 5060 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥୁ 3666 ଜଣ ପାସ୍ କରିଛନ୍। ସେନ୍ତା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଫଲ ବି ଆଜି ବାହାରିଛେ, ଯେନ୍ଥି ପାସ୍ ହାର 62.67 ରହିଛେ। ପୁରୀ ଶ୍ରୀମନ୍ଦିରନ ଶ୍ରାବଣ ମାସର ଅନ୍ଧାର ପ୍ରଖର ଉଆଁ ସ୍ଥିତିନ ଆଜି ମହାପ୍ରଭୁମାନଙ୍କର ଚିତାଲାଗି ନୀତି କରାଯାଇଛି। ଶ୍ରୀମନ୍ଦିରନ ଦାରୁ ବିଗ୍ରହଙ୍କୁ ଦୈତାପତି ସେବକମାନେ ରତ୍ନ ଚିତାଲାଗି କରାଇଛନ୍। ତିନିବାଡ଼ର ବାଡ଼ଗ୍ରାହୀ ଆଉ ଦୈତାପତି ସେବକମାନେ ଶ୍ରୀଅଙ୍ଗନ ଅଳଙ୍କାର ଲାଗି କରାଇଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥ ଧୋପ ହୀରା ଲାଗିଥିବା ସୁବର୍ଣ୍ଣ ଚିତା ଧାରଣ କରିଛନ୍। ବଡ଼ଠାକୁର ବଳଭଦ୍ର ନୀଳା ଆଉ ଦେବୀ ସୁଭଦ୍ରା ମାଣିକ ଲାଗିଥିବା ସୁବର୍ଣ୍ଣ ଚିତା ଧାରଣ କରିଛନ୍। ଏଥିଲାଗି ପହେଲା ଭୋଗମଣ୍ଡପ ନୀତି ଶେଷ ହେବା ଋତୁରୁ ଦୁଇପହର 2 ବଜେନୁ ସଞ୍ଜର 7 ବଜେ ତକ 5 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁରୀ ଶ୍ରୀମନ୍ଦିର ଶ୍ରାବଣ ମାସର ପ୍ରତିପଦା ତିଥିନ ଆଇବା କାଲ ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯିବା। ଏଥିଲାଗି 2 ନମ୍ବର ଭୋଗମଣ୍ଡପ ଶେଷ ହେବା ଋତୁରୁ ବେଲବୁଡ଼ର 6 ନୁ ରାତି 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣର ବାର୍ତ୍ତା ନେଇକରି 2011 ମସିହାନୁ ଆଜିର ଦିନକେ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀଗନ୍ତି ରିପୋର୍ଟ ଅନୁସାରେ ରାଜ୍ୟର 28ଟା ଜିଲ୍ଲାର 48ଟା ବନଖଣ୍ଡନ ହାତୀ ସଂଖ୍ୟା 2103 ଥିଲା। ରାଜ୍ୟର 13ଟା ବନଖଣ୍ଡନ ବିଲକୁଲ ହାତୀ ନାଇଥିବାର ବେଲ୍କେ ଢେଙ୍କାନାଳନ ସବୁନୁ ଜହ 291ଟା ହାତୀ ଅଛନ୍। ରାୟଗଡ଼ା ଆଉ ଝାରସୁଗୁଡ଼ା ବନଖଣ୍ଡନ ଗୋଟେ ଲେଖା ହାତୀ ଥିବାର ଗନ୍ତିନୁ ଜଣାପଡ଼ିଛି। 2017 ମସିହାର ହାତୀଗନ୍ତି ତୁଳନାଥି 2024 ମସିହା ବେଲ୍କେ ଅତକା 160ଟା ହାତୀ ବଢ଼ିଛନ୍। ହାତୀକର ଚଳାଚଳ ଲାଗି 24ଟା ହାତୀ କରିଡର ବ୍ୟବସ୍ଥା କରାଯାଇଛି। ବିଶ୍ୱ ହାତୀ ଦିବସ ଅବସରରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍,
1: ଆମର ପ୍ରତ୍ୟେକ ବର୍ଷ 12 ଅଗଷ୍ଟ ୱାର୍ଲଡ ଏଲିଫେଣ୍ଟ ଡେ ଆମେ ସେଲିବ୍ରେଟ କରୁ, ହସ୍ତୀ ଦିବସ। ଏହି ଦିବସର ଉଦ୍ଦେଶ୍ୟ ସ୍କୁଲ କଲେଜର ପିଲାମାନଙ୍କୁ ଆମେ ଆୱେର କରୁ ହାତୀ ବିଷୟରେ, ହାତୀର ଉପାଦେୟତା ଆମର ଇକୋସିଷ୍ଟମର ଫଙ୍କସନିଂ ଏବଂ ଜଙ୍ଗଲକୁ କେମିତି ହାତୀ ବେନିଫିଟ ଦିଏ, ମଣିଷ ସମାଜ କେମିତି ବେନିଫିଟ ପାଏ, ଏହା ବ୍ୟତୀତ ହାତୀର ସୁରକ୍ଷା କେମିତି ଆମେ କରିବା ଉଚିତ, କିଭଳି ଭାବରେ ଜଙ୍ଗଲ ବିଭାଗ ସବୁ ଷ୍ଟେପ୍ସ ନେଉଛନ୍ତି ଏଲିଫେଣ୍ଟର ପ୍ରୋଟେକ୍ସନ ପାଇଁ, ଏଲିଫେଣ୍ଟର ହାବିଟେଟ୍ କେମିତି ଆମେ ପ୍ରୋଟେକ୍ଟ କରିପାରିବୁ, ସେ ବିଷୟରେ ଆମେ ଭିଲେଜର୍ସ ମାନଙ୍କୁ ମଧ୍ୟ ଏହି ଦିନ ଆୱେର କରୁ।
0: ଏ ଦିବସ ଅବସରରେ ଓଡ଼ିଶା ସରକାରଙ୍କର ବନ୍ୟପ୍ରାଣୀ ସଂରକ୍ଷଣ ଆଉ ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ସହଯୋଗଥି ଭୁବନେଶ୍ୱରନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଗଜସାଥୀମାନଙ୍କ ଲାଗି କମ୍ ପ୍ରିମିୟମ୍ଥି ଦୁର୍ଘଟଣାଜନିତ ମୃତ୍ୟୁ ବୀମା ସୁବିଧା ଦେବା ଲାଗି ସରକାର ବିଚାର କରୁଥିବା ବାବଦେ କହିଛନ୍। ଭିନ୍ ଭିନ୍ ପ୍ରସଙ୍ଗ ସାଧାରଣ ଆକାଂକ୍ଷା ବାର୍ତ୍ତା ନେଇକରି ସାରା ପୃଥିବୀନ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1999 ମସିହା ଡିସେମ୍ବର 17 ତାରିଖ ମିଳିତ ଜାତିସଂଘର ସାଧାରଣ ପରିଷଦ ସଭାଥି ଇ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। 2000 ମସିହାନୁ ଫି ବଛର ଇ ଦିବସ ପାଳନ କରାଯାଇ ଆସୁଛି। ସମାଜ ଗଠନ୍ତି ଯୁବବର୍ଗଙ୍କ ଭୂମିକା ଆଉ ଅବଦାନକେ ଉତ୍ସାହିତ କରିବାଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ହର୍ ଘର ତ୍ରିରଙ୍ଗା ଅଭିଯାନ 2026 ଅବସରରେ ଆଜି ଦେବଗଡ଼ ସହର ଗୋଟିଏ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟନୁ ଇଣ୍ଡୋର ଷ୍ଟାଡିୟମ୍ ତକ ହୋଇଥିବା ରେଲିଥି ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍, ସ୍ୱେଚ୍ଛାସେବୀ ଅସାଧାରଣ ଲୋକେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଶାଖା ତରଫୁ ଆୟୋଜିତ ତ୍ରିରଙ୍ଗା ରେଲିଥି ବହୁଟେ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫୁ ଜିଲ୍ଲାନ ଏ ଅବସରରେ ଗୋଟିଏ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ନ ଏ ଶୋଭାଯାତ୍ରା ବାହାରି କରି ସହର ପରିକ୍ରମା କରିଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାର ଆଖପାଖର ଇଲାକାନ ହୋଇଥିବା ଘୂର୍ଣ୍ଣିବଲୟ ଆଜି ଲଘୁଚାପ କ୍ଷେତ୍ରଥି ବଦଲିବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ଆଇବା 17 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଅନୁଗୁଳ ଆର୍ କେନ୍ଦୁଝର ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଚଳିତ ବଛର ବୈଠକ ରାଜ୍ୟର 24ଟା ଜିଲ୍ଲାର 879ଟା ପଞ୍ଚାୟତ ହୋଇଛି କ୍ଷତିଗ୍ରସ୍ତ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ

ରାଜ୍ୟର 55 ଜଣ ପୁଲିସ ଅଧିକାରୀ ଆଉ କର୍ମଚାରୀଙ୍କୁ ଡିଜିପି ଡିସ୍ ପ୍ରଦାନ କଲେ ପୁଲିସ ମହାନିର୍ଦ୍ଦେଶକ ଆଉ ଆଇଜ ବାହାରିଲା ମେଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ହଟ୍ଟଗୋଳ ଯୋଗୁଁ ଲୋକସଭାର କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ଅପରାହ୍ନ 3 ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ ଖଣି ଓ ଖଣିଜଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା କରିବା ଲାଗି କହିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଆଲୋଚନା କରାନଯାଇ ଏହି ବିଲ୍ଟି ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହା ପୂର୍ବରୁ ଅପରାହ୍ନ 2 ଲୋକସଭା କାର୍ଯ୍ୟ ଆରମ୍ଭ ହେବା ପରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ଲାଗି ସରକାର ଗୃହରେ ଅନୁମୋଦନ କରାଇଥିଲେ। ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖି ନିଟ୍ ପରୀକ୍ଷା ପ୍ରସଙ୍ଗରେ

0: ଛାତ୍ରୀଙ୍କ ଧାରଣା ସମ୍ପର୍କରେ ଗୃହରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଅବଗତ କରାଇଛନ୍ତି। ଯେହେତୁ ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି, ତେଣୁ ବିରୋଧୀ ସଦସ୍ୟମାନେ ଏଥିରେ ସହଯୋଗ କରିବା ଲାଗି ଶ୍ରୀ ରିଜିଜୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଏହି ପ୍ରସଙ୍ଗରେ ଗୃହରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ବିବୃତ୍ତି ଲାଗି ବିରୋଧୀ ଦଳଗୁଡ଼ିକୁ ପୂର୍ବରୁ ଦାବି କରି ଆସୁଥିଲେ, ମାତ୍ର ବର୍ତ୍ତମାନ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମୟରେ ବିରୋଧୀ ଦଳ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଶ୍ରୀ ରିଜିଜୁ ପ୍ରଶ୍ନ କରିଛନ୍ତି।
1: सरकार डिस्कशन चाहते हैं पार्लियामेंट में और ओपोजिशन भाग रहे हैं, ये कल्पना करना मुश्किल है, क्योंकि पार्लियामेंट की डेमोक्रेसी में ओपोजिशन पार्टी डिस्कशन के लिए डिमांड करते हैं और सरकार जवाब देते हैं। यहाँ तो सरकार खुद ही कह रहे हैं कि हम डिस्कशन करेंगे, जवाब देंगे, और ओपोजिशन जवाब सुनना नहीं चाहते और भाग रहे हैं। ऐसा परिस्थिति आप कल्पना कर सकते हैं? लोकतंत्र के लिए ठीक नहीं है।
0: ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ଅନୁମୋଦିତ ହେବା ପରେ ସଂସଦରେ ଗୃହୀତ ହୋଇଛି। ପୂର୍ବରୁ ଲୋକସଭା ଏହି ବିଲ୍କୁ ପାରିତ କରିସାରିଛି। ଜାତୀୟ ସମବାୟ ବିକାଶ ନିଗମ ଆଇନ 1962କୁ ଅଧିକ ସଂଶୋଧନ କରିବା ହେଉଛି ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଗୃହରେ ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ମୋହଲ କହିଛନ୍ତି ଏହି ବିଲ୍ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣକୁ ଅଧିକ ସୁଦୃଢ଼ କରାଯାଇପାରିବ। ଦେଶରେ ସମବାୟ କ୍ଷେତ୍ରରେ ଏକ ସଂଗଠିତ ତଥା ନିରନ୍ତର ବିକାଶ ଲାଗି ଏହି ବିଲ୍ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। 1963 ସ୍ଥାପିତ ହୋଇଥିବା ଜାତୀୟ ସମବାୟ ବିକାଶ ନିଗମକୁ 2014 ପର୍ଯ୍ୟନ୍ତ ପୂର୍ବ ସରକାରମାନଙ୍କ ଅମଳରେ ମାତ୍ର 45,000 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରାୟ 4,00,000 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ମୋହଲ କହିଛନ୍ତି। ସମବାୟ କ୍ଷେତ୍ର ଲାଗି ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ସ୍ଥାପନର 5 ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋହଲ କହିଛନ୍ତି।
2: सहकारिता मंत्रालय के स्थापना के बाद माननीय उपसभापति महोदय पिछले 5 वर्षों में कई महत्वपूर्ण निर्णय लिए गए। लगभग 3,000 करोड़ रुपए की लागत से देश की 80,000 पैक्स को कंप्यूटराइजेशन किया जा रहा है। हमारे छोटे छोटे गांव के पैक्स को सक्षम बनाने के लिए पैक्स के मॉडल बायलॉज बना दिए गए और मुझे खुशी है कि देश के सभी राज्यों ने इस मॉडल बायलॉज को एडॉप्ट किया।
0: ଭାରତରେ ପ୍ରାୟ 440 ମହାକାଶ ଜ୍ଞାନକୌଶଳ ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଲୋକସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସିଂହ କହିଛନ୍ତି ଭାରତୀୟ ଜାତୀୟ ମହାକାଶ ପ୍ରୋହାହନ ଏବଂ ପ୍ରାଧିକରଣ ବାଉଣ୍ଡି ବେସରକାରୀ ସଂଗଠନକୁ ବିଭିନ୍ନ ମହାକାଶଜନିତ କାର୍ଯ୍ୟକ୍ରମ ଜାରି ରଖିବା ଲାଗି 113 ଅନୁମତିପତ୍ର ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ 18 ଷ୍ଟାର୍ଟଅପ୍ ରହିଥିବା ସେ କହିଛନ୍ତି। ଏହି କ୍ଷେତ୍ରକୁ ଅଧିକ ସୁସଂହତ କରିବା ଲାଗି ଏପର୍ଯ୍ୟନ୍ତ 118 ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଛି ବୋଲି ଡକ୍ଟର ସିଂହ ସୂଚନା ଦେଇଛନ୍ତି। ଦେଶରେ ପ୍ରଥମ ପର୍ଯ୍ୟାୟରେ ଜାତୀୟ କୃତ୍ରିମ ବୁଦ୍ଧିମତା ଦକ୍ଷତା ପଦକ୍ଷେପ ମାଧ୍ୟମରେ 60,253 ପଞ୍ଜିକରଣ କରାଯାଇଛି। ଆଜି ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ୍ ଏହି ସୂଚନା ଦେଇଛନ୍ତି। ମୋଟ 4,620 ଜଣ ପ୍ରଥମ ପର୍ଯ୍ୟାୟର 2 ମଡ୍ୟୁଲ ଏବଂ 552 ଜଣ ସମସ୍ତ 4 ଯାକ ମଡ୍ୟୁଲ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତର $30 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଭାରତୀୟ ବ୍ୟାପାରୀ ମହୋତ୍ସବ 2026ର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ମତ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଦେଶର ପ୍ରାୟ $4 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥା ମାଧ୍ୟମରେ 2047 ସୁଦ୍ଧା ଲକ୍ଷ୍ୟ ପୂରଣ ଦିଗରେ ଭାରତ ଅଗ୍ରଗତି କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି।
3: भारत में उभरती हुई ताकत आज पूरी दुनिया देख रही है। पूरी दुनिया भारत के साथ व्यापारिक संबंध बढ़ाना चाहती है। पूरी दुनिया के ध्यान में आ गया है कि ये $4 ट्रिलियन की आज की इकोनॉमी 2047 में जब हम 100 वर्ष आजादी के बनाएंगे तब ये $30 ट्रिलियन की इकोनॉमी कम से कम बन जाने वाली।
0: ବାଣିଜ୍ୟ କାରବାର କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି ଗତ 4 ବର୍ଷ ମଧ୍ୟରେ ପ୍ରାୟ 38 ବିକଶିତ ଦେଶ ସହିତ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ସେହିଭଳି 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ଶିଳ୍ପ ସଂସ୍ଥା ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ଲାଗି ବଜାର ଉନ୍ମୁକ୍ତ ରହିଛି। ଗତବର୍ଷ ଭାରତର ବସ୍ତୁ ଓ ସେବା ରପ୍ତାନୀ ଏକ ରେକର୍ଡ ସ୍ତର 863 ଟ୍ରିଲିୟନ୍ ଡଲାରରେ ପହଞ୍ଚିଛି। ଏତଦ୍ବ୍ୟତୀତ ଗତ 6

0: ବର୍ଷ ମଧ୍ୟରେ ରପ୍ତାନୀ ପରିମାଣରେ ପ୍ରାୟ 73% ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ହରିଆଲି ଅମାବାସ୍ୟା ଅବସରରେ ଆଜି ଦେଶବ୍ୟାପୀ 50,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ବିକାଶ ମିତ୍ର ପରିବାର ସହିତ ମିଳିତ ସହଯୋଗରେ ଆୟୋଜିତ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ୍ ପେଡ୍ ମାକ୍ ଏଣ୍ଡ ରାମ୍ ପଦକ୍ଷେପ ଦ୍ୱାରା ଅଧିକ ଗତିଶୀଳ ହୋଇଛି। ହରିଆଲି ଅମାବାସ୍ୟା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ପ୍ରକୃତି ପ୍ରତି ନିଜର କୃତଜ୍ଞତା ପ୍ରଦର୍ଶନ କରିବାର ଏକ ସୁଯୋଗ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏକ ସ୍ଥାୟୀ ପରିବେଶ ଏବଂ କୃଷିକ୍ଷେତ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି, ପରିବେଶ ଜନିତ ଅବକ୍ଷୟ ପ୍ରତ୍ୟକ୍ଷ ଭାବେ କୃଷି, ଜଳର ଉପଲବ୍ଧତା, ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ସର୍ବୋପରି ମାନବ ଜୀବନକୁ ପ୍ରଭାବିତ କରିଥାଏ। ଏହି ଅବସରରେ ଅନ୍ତତଃ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ଚାରା ରୋପଣ କରିବା ସହିତ ଅନ୍ୟ 5 ଜଣଙ୍କୁ ଏହି ଅଭିଯାନରେ ସାମିଲ କରିବା ଲାଗି ଉତ୍ସାହିତ କରିବା ନିମନ୍ତେ କେନ୍ଦ୍ର କୃଷିମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏତଦ୍ବ୍ୟତୀତ ରୋପଣ କରାଯାଉଥିବା ଚାରାଗୁଡ଼ିକ ଯେଭଳି ସୁରକ୍ଷିତ ଏବଂ ଦୀର୍ଘ ସମୟ ଲାଗି ସଂରକ୍ଷିତ ରହିପାରିବ ସେଥିଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଏହି ଅଭିଯାନରେ ସାମିଲ ହେବା ଲାଗି ଶ୍ରୀ ଚୌହାନ ସମସ୍ତ ପଞ୍ଚାୟତ, ସହରାଞ୍ଚଳ ପୌର ପରିଷଦଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ବାୟୁସେନା ଏବଂ ରୟାଲ୍ ମାଲେସିଆ ବାୟୁସେନା ପକ୍ଷରୁ ସୁବାଙ୍ଗ ଏୟାରବେସ୍ଠାରେ ଦ୍ୱିପକ୍ଷୀୟ ଉଦରାଶକ୍ତି 2026 ସମରାଭ୍ୟାସ ଜାରି ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ବାୟୁସେନା କହିଛି, ଏହି ସମରାଭ୍ୟାସ ମାଧ୍ୟମରେ ଦୁଇ ଦେଶର ବାୟୁସେନା ମିଳିତ ଭାବେ ମାଲେସିଆଠାରେ ତାଲିମ ନେବା ସହିତ ବିଭିନ୍ନ କ୍ଷେତ୍ରରେ ପରସ୍କର ମଧ୍ୟରେ ବିଶେଷଜ୍ଞ ପରାମର୍ଶ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ମହିଳା ଓ ଶିଶୁଙ୍କ ସମେତ 15 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 26 ଜଣ ଯାତ୍ରୀଙ୍କୁ ଏକ ବିବାହ ଘରକୁ ନେଇ ଯାଉଥିବା ତିନିଚକିଆ ଯାନଟି ଭାରସାମ୍ୟ ହରାଇ ପଞ୍ଜାବର ମୁଜାଫରଗଡ଼ ଜିଲ୍ଲା ଅନ୍ତର୍ଗତ କୋଟାଡୁ କେନାଲରେ ଖସିପଡ଼ିଥିଲା। ସେମାନଙ୍କ ମଧ୍ୟରୁ 3 ଜଣ ପହଁରି ଆସି ଖବର ଦେଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନାଇଜେରିଆର ଲାଗୋସ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଫେନ୍ସିଂ ଟିମ୍ 3ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଏହାକୁ ମିଶାଇ ଭାରତ ଏପର୍ଯ୍ୟନ୍ତ 8ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଓ 14ଟି ବ୍ରୋଞ୍ଜ ପଦକ ସହିତ ମୋଟ 29ଟି ପଦକ ହାସଲ କରିଛି। ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥ ବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3ଟି ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5ଟି ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ନୂଆପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଣ ଏବଂ ଏହାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରିଛନ୍ତି। ଖଇରାନାଇ ପଞ୍ଚାୟତ ଅଞ୍ଚଳର ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ଷ୍ଟକ୍ ଉପଲବ୍ଧତା, ବିକ୍ରୟ ରେକର୍ଡ ଓ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଣ, ଷ୍ଟକ୍ର ସଠିକ୍ ହିସାବ ରଖିବା ଏବଂ ବିକ୍ରୟରେ ସ୍ୱଚ୍ଛତା ବଜାୟ ରଖିବାକୁ ଅଧିକାରୀ ଓ ବିକ୍ରେତାଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି।
3: ସବୁ ରିଟେଲ ପଏଣ୍ଟରେ ସାର ମହଜୁଦ ରଖିବୁ, ଯଦ୍ୱାରା ଚାଷୀ ଭାଇମାନେ ସାର ପାଇବାରୁ ବଞ୍ଚିତ ହେବେ ନାହିଁ। କାରଣ ଏଇଟା ହେଉଛି ଚାଷ ସମୟ, ଲଗାଣ ବର୍ଷାରେ କିଛି ଚାଷ ନଷ୍ଟ ହୋଇଛି, ତେଣୁ ପୁଣି ସେମାନେ ମଧ୍ୟ ପଳି ରହିବେ ଏବଂ ସାରର ଆବଶ୍ୟକତା ଅଛି। ଆମ ଜିଲ୍ଲାରେ ସାରର ୟୁରିଆ ହଉ ବା ଡିଏପି ହଉ, ସେ ସାରର କିଛି ଅଭାବ ନାହିଁ। ସାର ମହଜୁଦ ଅଛି ରିଟେଲ ପଏଣ୍ଟରେ, ଏବଂ ରିଟେଲ ପଏଣ୍ଟ ମାନେ ବେସରକାରୀ ରିଟେଲ ପଏଣ୍ଟ ଏବଂ ସରକାରୀ ରିଟେଲ ପଏଣ୍ଟ ହଉଛି ଆପଣଙ୍କ ପାର୍କସରେ ଅଛି। ଆମେ ସମସ୍ତଙ୍କୁ ଦଉଛୁ, ଏବଂ ଆମେ ଯୋଉ ଚଢ଼ଉ କରୁଥିଲେ, ଚଢ଼ଉର ଲକ୍ଷ୍ୟ ଆଭିମୁଖ୍ୟ ହଉଛି ଯେ ସାର ଯେତିକି ଆପଣଙ୍କର ଦିଆଯାଇଛି ଏବଂ ଯେତିକି ସେମାନେ ଷ୍ଟକ୍ ରଖିଛନ୍ତି ଏବଂ ଯେତିକି ସେମାନେ ଇସ୍ୟୁ କରୁଛନ୍ତି ଚାଷୀ ଭାଇମାନଙ୍କୁ, ତା ଭିତରେ ଯେମିତି ତାରତମ୍ୟ ରହିବନି, ମେଳକ ଖାଇବ, ସେଥିନିମନ୍ତେ ତାକୁ ଆମେ ଯାଞ୍ଚ କରୁଥିଲୁ ଏବଂ ଠିକ୍ ରେଟ୍ରେ ଚାଷୀମାନେ ପାଉଛନ୍ତି

0: କଥା ମଧ୍ୟ ଆମେ ତାକୁ ତଦନ୍ତ ପରିସରଭୁକ୍ତ କରିଛୁ। ଆମେ ସମସ୍ତଙ୍କୁ ସଜାଗ ସତର୍କ କରିଛୁ। ଯୋଉଠି ଆମେ ଦେଖିଛୁ କୋଉଠି ବିଚ୍ୟୁତି ଆମେ ପରିଲକ୍ଷିତ ହେଇଛି ସେଠି ଆମେ କହିଛୁ ଫର୍ଟିଲାଇଜର ଇନ୍ସପେକ୍ଟରକୁ ତାଙ୍କୁ କୈଫତ ତଲବ କରିବେ ଏବଂ କୈଫତ ତଲବ କରି ଯଦି ସଂଯୋଜନ କୈଫତ ନ ଦେଲେ ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ନେବ।
1: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାର 4ଟି ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟାଳୟ ସମେତ ବୋଡେନ୍, ସିନାପାଲି ଓ କମନା ବ୍ଲକର ପେଣ୍ଡରାବନ୍ଧରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ନିଜର ପରମ୍ପରା, ସଂସ୍କୃତି ଓ ପ୍ରାଚୀନ ଜୀବନଶୈଳୀର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଯୁବକମାନେ ଗୁରୁତ୍ୱ ଦେଇଥିଲେ। ଏ ସମ୍ପର୍କରେ ଆଦିବାସୀ ଯୁବକ ଆନନ୍ଦ କଳାକାର କହିଛନ୍ତି,
2: ସମସ୍ତକେ ସେବା ଜୁହାର। ମୋ ନାଁ ଆନନ୍ଦ କଲାକାର 750। ଯେଉଁଟାକି ମୁଁ ଓଟି ସମାଜରୁ ଗୋଟେ ବିଲମ୍ବ କରୁଛି, ଗୋଣ୍ଡ ସମାଜରୁ, ଯେଉଁଟାକି ଆମେ ବୋଡେନ୍ ବ୍ଲକରେ ଆସିଛୁ। ଆଉ ବହୁତ ବହୁତ ଆୟୋଜନ ମାନେ କରିଛନ୍ତି, ଯେଉଁଟାକି ଆସିକି ଆମକୁ ବହୁତ ମଜା ଲାଗଲା। ଯେଉଁଟାକି ମୋର କୋଣ ବସିଛି, ତମେ ତ କେନ୍ତା ମଜା ଲାଗିଥିବ ଜାଣି ବି ପାରୁଥିବେ। ଇନ ଯେତେ ଲୋକ ଆସିଛନ୍, ଯେ ବହୁତ ଭଲ ଲାଗଲା। ଯେଉଁଟାକି ଏନ୍ତା ନିଜର ସଂସ୍କୃତି, ନିଜର ପରମ୍ପରା, କଲଚରକେ ଟ୍ରେଡିସନ କରିକି ସବୁ ଆସିଛନ୍ ଆଉ ମାନୁଛନ୍, ବହୁତ ଭଲ ଲାଗୁଛି। ଆଉ ଏନ୍ତା ଯେତେ ବି ଲୋକ ଭାଇମାନେ ଅଛନ୍, ଯେ ବିଛନ୍ ଆଜ୍ଞାର ସଂସ୍କୃତି ଆଉ ନିଜର ପରମ୍ପରାକେ ବର୍ତ୍ତ ବି ଲୋକମାନେ ମାନିକରି ଅଛନ୍। ଆଉ ମୁଁ ଦେଖବାକେ ବହୁତ ସୁନ୍ଦର ଲାଗଲା, ଚାରିତରଫ ଜଙ୍ଗଲ ଜଙ୍ଗଲ, ଯେନ୍ଟାକି ଇନ ଆଦିବାସୀ ଲୋକର ବସବାସ ଏରିଆ ଖାଇଟା ଜଙ୍ଗଲ, ବହୁତ କ୍ରାଉଡ ଫିଲ୍ ଲାଗୁଛି ମୋତେ।
1: ଖଡ଼ିଆଳ ବ୍ଲକର ବାଦି ଗ୍ରାମରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠାର ଗୃହ ପ୍ରବେଶ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷାଦାନ ନିଜସ୍ୱ କୋଠାରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ନୂତନ ପରିବେଶ ଓ ଆଧୁନିକ ଭିତ୍ତିଭୂମିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ ସାହୁ ପ୍ରକାଶ କରିଛନ୍ତି। ଏପଟେ ପବିତ୍ର ପାତାଳଗଙ୍ଗାରୁ ଶ୍ରାବଣ ମାସର ବୋଲବମ୍ ଯାତ୍ରା ଜାରି ରହିଛି। ଶ୍ରାବଣ ସୋମବାର ଅବସରରେ ଶ୍ରଦ୍ଧାଳୁମାନେ ପାତାଳଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ପ୍ରାୟ 35 କିଲୋମିଟର ପଦଯାତ୍ରା କରି ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଶ୍ରାବଣ ମାସ ସାରା ପାତାଳଗଙ୍ଗାରେ ଭକ୍ତଙ୍କ ସମାଗମ ଲାଗି ରହିଛି। ପବିତ୍ର ଜଳକୁଣ୍ଡରେ ସ୍ନାନ କରି ଭକ୍ତମାନେ ନିଷ୍ଠାର ସହ ବୋଲବମ୍ ଯାତ୍ରା ଆରମ୍ଭ କରୁଥିବା ବେଳେ ଭଜନ କୀର୍ତ୍ତନ ଓ ଶିବନାମ ଜପରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଛି। ତରବଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ପ୍ଲାଷ୍ଟିକ୍ର କୁପ୍ରଭାବ ଓ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସମ୍ପର୍କରେ ସଚେତନ କରିଥିଲେ। ନିଜ ପରିବାର ଓ ସମାଜକୁ ସ୍ୱଚ୍ଛତା ପାଇଁ ପ୍ରେରିତ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବସ୍ଥଳରୁ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ରୋକିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ୍ ମେଳା। ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ନେତୃତ୍ୱରେ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର ଅଭିଯାନ ଚାଲିଥିଲା। ଏହି ଅଭିଯାନରେ 50ରୁ ଅଧିକ ଚୋରି ହୋଇଥିବା ମୋବାଇଲ୍ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ୍ ଫୋନ୍ ସୁରକ୍ଷିତ ରଖିବା ସହ ଚୋରି କିମ୍ବା ହଜିଗଲେ ତୁରନ୍ତ ପୁଲିସ୍କୁ ସୂଚନା ଦେବାକୁ ଜନସାଧାରଣଙ୍କୁ ପୁଲିସ୍ ଆହ୍ୱାନ କରିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।

ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ଶୁଣିପାରିବେ ସିଧାସଳଖ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ବିଷୟ ରହିଛି ଉନ୍ନତ ପଦ୍ଧତିରେ ମକା ଚାଷ। ଆପଣମାନଙ୍କ ଉତ୍ତର ଦେବା ପାଇଁ ବିଶେଷଜ୍ଞ ଭାବରେ ଉପସ୍ଥିତ ଅଛନ୍ତି କୃଷି ଫାର୍ମ ଅଧୀକ୍ଷକ ତେଜସ୍ୱିନୀ ମାଝୀ। ସେଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡ଼ିଓକୁ।

ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ କକା ଦଦା ମା ଭଏନ୍ ମନକେ ଗୁଲାପି ନାନୀର୍ ଜୁହାର। ଆଜିର୍ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକେ ଆପଣମାନଙ୍କେ ସବକେ ସ୍ୱାଗତ କରୁଛେ। ଆଜିର୍ ଆଲୋଚନାର ବିଷୟ ଅଛେ ଉନ୍ନତ ପ୍ରଣାଳୀରେ ମକା ଚାଷ। ଆରୁ ଇ ବିଷୟରେ କଥାବାର୍ତ୍ତା ହେବା ଲାଗି ଆମର୍ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ ତେଜସ୍ୱିନୀ ମାଝୀ ମ୍ୟାଡ଼ମ୍। ମ୍ୟାଡ଼ମ୍ ଅଛନ୍

0: हम सुपरिंटेंडेंट एग्रोनॉमी डिपार्टमेंट ने ओयूटी भवानीपटना ने मैडम जुहार
1: चासी भावनी बान को मोर जुहार
0: आपण के कार्यक्रम के स्वागत मैडम
1: धन्यवाद।
0: आमे कथाबार्ता आरंभ करवा आगनुन मैडम आमर चासी भाई बहन मन के आमर फोन नंबर दुईटा कही दोचे जेन नंबर रे सेमाने आमके जोगाजोग करबे आउ कथाबार्ता ही पारबे। आमर फोन नंबर दुईटा हैला 06670295623 आउ गोटे नंबर हैला 06670295628। मुई आउ थरे कही दोचे 06670295623 06670295628 ଏ ଦୁଇଟା ନମ୍ବରରେ ଆମକେ ଯୋଗାଯୋଗ କରନ୍। ଆରୁ ଚାଷୀ ଭାଇ ଭାଇମାନେ ଆପଣଙ୍କର ମନେନେ ଯେନ୍ ଯେନ୍ ପ୍ରଶ୍ନ ଆସୁଛେ ଇ ଉନ୍ନତ ପ୍ରଣାଳୀରେ ମକା ଚାଷ ବିଷୟନେ, ଆପଣ ମ୍ୟାଡ଼ାମ୍ ତ ଆମର ସାଙ୍ଗେ ଷ୍ଟୁଡ଼ିଓନେ ଉପସ୍ଥିତ ଅଛନ୍, ତ ମ୍ୟାଡ଼ାମ୍ ସାଙ୍ଗେ କଥାବାର୍ତ୍ତା ହେଇ କରି ଆପଣଙ୍କର ମନେନେ ଯାହା ଯାହା ପ୍ରଶ୍ନ ଆସୁଛେ ଆମକେ ପଚାରି କରି ଆପଣ ବୁଝନ୍ ଆଉ ଆପଣଙ୍କର ଚାଷବାସ କାମନେ ସେଟା ଲଗନ୍। ତ ମ୍ୟାଡ଼ାମ୍ ଆମର ଚାଷୀ ଭାଇ ଭଉଣୀ ମାନେ ତ କଲ୍ କରିବେ ଆମକେ ଯୋଗାଯୋଗ କରିବେ, ତାର ଆଗନୁନ୍ ଆମକେ ଫୋନ୍ ଆସିବା ଆଗନୁନ୍ ଆମେ ଟିକେ କଥାବାର୍ତ୍ତା ହେଉଥିମା, ଯେନ୍ତାକି ଆମର ଅଞ୍ଚଳର ଚାଷୀ ଭାଇ ଭଉଣୀମାନେ ଯେନ୍ତା ଆମର କଳାହାଣ୍ଡି ଆର୍ ନୂଆପଡ଼ା ଅଞ୍ଚଳର ଚାଷୀ ଭାଇ ଭଉଣୀମାନେ ମକା ଚାଷ ବହୁତ ପରିମାଣରେ କରୁଛନ୍। ଅଧା ଚାଷୀ ଭାଇ ସାଧା ମକା ବି କରୁଛନ୍, ଅଧା ମିଠା ମକା ବି କରୁଛନ୍। ତ ଆମର ଗୋଟେ କଲ୍ ଆସିଛି ବୋଧେ।
2: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
2: ହ୍ୟାଲୋ ଗୋଲାପି ନାନୀ ଜୁହାର।
0: ହଁ ଜୁହାର ଭାଇ, ଆପଣ କିଏ କହୁଛନ୍? ଆପଣଙ୍କର ପରିଚୟ ଟିକେ ଦିଅନ୍।
2: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ଗାଁ ପାକେଲପଡ଼ାରୁ।
0: ଆପଣଙ୍କ ନାଁ ନି କହିଲେ ଯେ ଭାଇ।
2: ହ୍ୟାଲୋ
0: ନାଁ ଟିକେ କହନ୍ ଆପଣଙ୍କର।
2: ମୋର ନାଁ କ୍ଷମା ସାଗର ସାହୁ, ମୁଡିଂ ପାକେଲପଡ଼ା ମୋର ଗାଁ।
0: ହଁ ହଁ ହଁ ଭାଇ,
2: ଆଉ ବିଶେଷଜ୍ଞ ମହାଶୟଙ୍କ ମଧ୍ୟ ମୋର ନମସ୍କାର।
1: ନମସ୍କାର କ୍ଷମା ବାବୁ।
2: ଆଜ୍ଞା, ମୋର ପ୍ରଶ୍ନ ହେଲା ଉନ୍ନତ ପ୍ରଣାଳୀରେ ମକା ଚାଷ ମାନେ ଏଇଟା କେମିତି କରି କରାଯାଏ ସେ ଟିକେ ବତାବେ, ଆଉ ଏ ଚାଷର ଯେ ମଞ୍ଜି ତାର ମାନେ ବୁଣାରେ ଭଲ ଆସୁଛେ ଆୟ କିମ୍ବା ହୁଡ଼ାରେ ପକେଇ କରି କଲେ ତାକେ ଠିକ ଆୟ ଆକାରରେ ଆସୁଛେ, ସେଟା ଟିକେ ଆପଣ କହିବେ। ଆଜ୍ଞା
1: ଆଜ୍ଞା ଆଜ୍ଞା, ଉନ୍ନତି ପ୍ରଣାଳୀ ମାନେ ଆମେ ସନ୍ତୁଳିତ ପୁଷ୍ଟିକର ପରିଚାଳନା କରିବା ମାନେ ସାର ଦେବା, ତାପରେ ଇଣ୍ଟିଗ୍ରେଟେଡ୍ ପେଷ୍ଟ ମ୍ୟାନେଜମେଣ୍ଟ କରିବା ଯେଉଁଟାକି ହେଉଛି ସମନ୍ୱିତ କୀଟ ଏବଂ ରୋଗ ପରିଚାଳନା। ଆଉ ତାର ତ ବହୁତ ସାରା ଅଛି, ମୁଁ କହିବି ଉନ୍ନତ ବିହନ ପ୍ରଥମେ ଆମେ ଚୟନ କରିବା କଳାହାଣ୍ଡି ପାଇଁ। ଆପଣ କେଉଁ ମାନେ ଉଦ୍ଦେଶ୍ୟରେ କହୁଛନ୍ତି, ଗାଈ ଗୋରୁଙ୍କୁ ଖାଇବାକୁ ଦେବା ପାଇଁ ନା ମିଠା ମକା କରିବା ପାଇଁ?
2: ନାଇଁ ମିଠା ମକା ଆଜ୍ଞା, ଯେନ୍ଟାକି ଆମେ ହୁଡ଼ାରେ ସେଟା ପକା ଯାଉଛେ ମଞ୍ଜିରେ ବୁଣା ଗଲେ ସୁବିଧା ହେଉଛେ କି ତାକେ
1: ଆପଣ କ'ଣ କରିବେ ନା ସବୁବେଳେ ହୁଡ଼ାରେ ହିଁ ମଞ୍ଜି ବୁଣିବେ, ପାଣି ଦେବାକୁ ସୁବିଧା ହେବା ସେମିତି ହେଲେ। ଆଉ ପ୍ରଥମେ ତ ଆପଣ ଯେଉଁ ସୁଇଟକର୍ନ କରୁଛନ୍ତି ତାର ଭଲ ଭେରାଇଟି ଗୁଡ଼ାକ ଆଣିବେ, ଯେଉଁଟାକି ଆମର ସୁଗର 75 ମିଷ୍ଟି ଏସବୁ ଦୋକାନରେ ମିଳୁଛି। ତାପରେ ଆହୁରି ବି ବହୁତ ସାରା ଭେରାଇଟି ଅଛି, ଗୋଲ୍ଡେନ୍ କପ୍ ଆଉ ମିଠାସ୍ ସୁଗର ମ୍ୟାନ୍ ଏସବୁ ଯଦି ଆଣିବେ ତାହେଲେ ଆପଣଙ୍କର ଭଲ ଅମଳ ହେବ। ସରକାରଙ୍କର ଆମର ଯେଉଁ ମୁଖ୍ୟମନ୍ତ୍ରୀ ମକା ମିଶନ ଅଛି ସେଥିରେ ଆମର ପନିୟର ଆସୁଛି ଦୁଇଟା ଭେରାଇଟି, P3441 ଆଉ P3501। ଏଇଟା ଆପଣ ସେଇ ମୁଖ୍ୟମନ୍ତ୍ରୀ ମକା ମିଶନ ସ୍କିମ୍ରେ ପାଇପାରିବେ। ଆଉ ରହିଲା ଆପଣ ଯଦି OSSCକୁ କଣ୍ଟାକ୍ଟ କରିବେ ତାହେଲେ ସେଇଠୁ ବି ଆପଣଙ୍କୁ ବିହନ ମିଳିପାରିବ।
2: ଆଜ୍ଞା, ଯାହା କିଛି ମୁଁ ଜାଣିଲି, ତାପରେ ମୋର ଭାଇମାନେ ଅଛେ କଲ୍ କରିବାର ଲାଗି, ଆଜ୍ଞା ମୁଁ ଏତିକିରେ ରଖୁଛି। ଆଜ୍ଞା
0: ହଁ ଆଜ୍ଞା, ନମସ୍କାର, ଧନ୍ୟବାଦ ଭାଇ ଆପଣ କଲ୍ କଲେ, ଆମର ଆଜିର କାର୍ଯ୍ୟକ୍ରମର ପ୍ରଥମ କଲ୍ କଲେ ଆପଣ, ତ ଆପଣ ନିଶ୍ଚୟ ବୁଝିପାରିଥିବେ। ଆଉ ଗୋଟେ କଲ୍ ଆସିଛେ।
3: ହଁ ହ୍ୟାଲୋ
0: ହ୍ୟାଲୋ ହଁ ଭାଇ
3: ନମସ୍କାର।
0: ନମସ୍କାର, କେନୁ କହୁଛନ୍ ଭାଇ? ଆପଣଙ୍କ ନାଁ ଟିକେ କହୁନ।
3: ନାଗୁ ପାତ୍ର କହୁଛେ, ସାନ୍ଦୁଗୁଡ଼ି ଗୁଡା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା କଳାହାଣ୍ଡିରୁ।
0: ହଁ ଭାଇ, ଆପଣଙ୍କର ପ୍ରଶ୍ନ କାଣା ଅଛି? ଆଜିର ବିଷୟ ତ ଅଛି ଉନ୍ନତ ପ୍ରଣାଳୀରେ ମକା ଚାଷ, ଏ ବିଷୟରେ ଆପଣଙ୍କର ମନରେ କାଣା ପ୍ରଶ୍ନ ଅଛି
3: ପଚାରନ୍ତୁ। ମୁଁ ଜାଣିଛେ ବୋଲେ ମୋର ପ୍ରଶ୍ନ ହେଲା ଯେ ଆମର ଯେନ୍ ମକା ଚାଷ ହଉଛେ ଆମର ଆମର ଯେନ୍ ଏରିଆ ଜମିରେ, ଯେନ୍ ଆମ କଳାହାଣ୍ଡି ଡିଷ୍ଟ୍ରିକ୍ଟ ହେଲା, ବଲାଙ୍ଗୀର ଡିଷ୍ଟ୍ରିକ୍ଟ ହେଲା, ପାଖାପାଖି ଦିରେ କେନ୍ତା ପ୍ରକାର ବିହନ ଯଦି ଯୋଗାମା ବେଲେ ବେଶୀ ସକ୍ସେସ୍ ହେବା?
0: ଓହୋ, ଆପ

0: ଆପଣ ସାଧା ମକା କରିବା ଲାଗି ଚାହୁଁଛନ୍ କି ମିଠା ମକା କରିବା ଲାଗି
1: ନମସ୍କାର ମୁଁ ଜଣାଉଥିଲି ଆପଣ ଯଦି ସାଧା ମକା କରିବେ ତାହେଲେ ଗୋଟେ କଳିଙ୍ଗରାଜ ମିଳୁଛି ଆଉ ଏଚ୍ଏମ୍ ମିଳୁଛି 9HM4 ବିବେକ ମେଜ୍ ହାଇବ୍ରିଡ୍ ଏଗୁଡ଼ାକ ଆମର ଓୟୁଏଟିରେ ମିଳୁଛି ଆଉ ଆପଣ ଯଦି ମିଠା ମକା କରିବେ ତାହେଲେ ତ ଏଇଠି ମାନେ ଦୋକାନରେ ଭବାନୀପାଟଣାରେ ମିଳୁଛି ସୁଗର 75 ମିଷ୍ଟି ଆଉ ଗୋଲ୍ଡେନ୍ କପ୍ ମିଠାସ୍ ସୁଗର ମେନ୍ ବହୁତ ସାରା ଅଛି ଆପଣ ଏ ଭିତରୁ କେଉଁଟା ବି ଆଣିକି ଲଗେଇ ପାରିବେ
0: ହ୍ୟାଲୋ ହଁ ଭାଇ ଆପଣ ନିଶ୍ଚୟ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିଥିବେ ଆର୍ ଆପଣଙ୍କର ଚାଷ କାମରେ ଏନ୍ତା ଚାଷ ଇ ସବୁ ମଞ୍ଜି ବ୍ୟବହାର କରନ୍ ଆଉ ଗୋଟେ କଲ୍ ଆସିଛେ ହ୍ୟାଲୋ
2: ହଁ ମ୍ୟାଡ଼ାମ ନମସ୍କାର
0: ହଁ ନମସ୍କାର ଭାଇ କିଏ କହୁଥିଲେ କେନୁ କହୁଥିଲେ ଟିକେ କହନ୍
2: ସର୍ବପ୍ରଥମେ ବିଶେଷଜ୍ଞ ମହାଶୟଙ୍କୁ ମୋର ନମସ୍କାର
0: ହଁ ନମସ୍କାର
2: ଆଜ୍ଞା ମୋର ପ୍ରଶ୍ନ ହେଲା
0: ଆଜ୍ଞା ଆପଣଙ୍କ ନାଁ ଟିକେ କହନ୍ ଭାଇ
2: ମୁଇଁ ଡୁମାଲ ଉଦିନପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି ଆଜ୍ଞା ଆଜ୍ଞା ମୋର ପ୍ରଶ୍ନ ହେଲା ସେ ମକା ଚାଷଟା ଆଜ୍ଞା କେନ୍ ମାସେ ଭଲ କରି ହେସି ଆଜ୍ଞା
1: ଆଜ୍ଞା ମନୋଜ ବାବୁ ନମସ୍କାର ଆପଣ ମକା ଚାଷ ଆମର ଖରିଫ ଅଛି ଆଉ ରବି ଦୁଇ ମାସରେ କରିପାରିବେ ଖରିଫ ହେଉଛି ଷ୍ଟାର୍ଟ ହେବ ଆପଣ ଜୁନ୍ 15 ଜୁଲାଇ ପ୍ରଥମ ସପ୍ତାହ ଭିତରେ ସାରିବେ ଯଦି ଶୀତ ଦିନ କରୁଛନ୍ତି ରବି ଚାଷ ତାହେଲେ ଆପଣ ଅକ୍ଟୋବର ଲାଷ୍ଟ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହ ଭିତରେ ସାରିବେ ନହେଲେ ଯଦି ଲେଟ୍ କରିବେ ତାହେଲେ ରୋଗ ପୋକ ସଂକ୍ରମଣ ହେବାର ଆଶା ବହୁତ ଅଛି
2: ଆଜ୍ଞା ଆର ଗୋଟେ ପ୍ରଶ୍ନ ଅଛି ଆଜ୍ଞା
1: କୁହନ୍ତୁ
2: ଚାଷଟା ଆଜ୍ଞା ମାନେ କେନ୍ ମାଟି ନା ଭଲସେ ହେଇପାରବା ଆଜ୍ଞା ସେଟା ମୋର ପ୍ରଶ୍ନ ଆଜ୍ଞା
1: ଆମର କଳାହାଣ୍ଡିର ଯୋଉ ମାଟି ଅଛି ଯୋଉଟା ହାଲକା ବାଲିଆ ମାଟି ଦୋରସା ମାଟି ସେ ସବୁ ମାଟିରେ ହେଇପାରିବ ମକା ଲାଲ ମାଟି ବି ଅଛି ଦୋରସା ମାଟି ବି ଅଛି ମୋଟାଳ ମାଟି ଅଛି ତ ସବୁ ମାଟିରେ ମକା ହେଇପାରିବ
2: ଆଜ୍ଞା ଆମର ମ୍ୟାଟ୍ଟା ଆଜ୍ଞା ଖଲିଆ ମ୍ୟାଟ୍ ଅଛି ଆଜ୍ଞା ତ ଖଲିଆ ମ୍ୟାଟ୍ ନା ହେଇପାରବା
1: ହଁ ହେଇପାରିବା ଆମେ ବି ଖଲିଆ ମ୍ୟାଟ୍ରେ ହିଁ କରୁଛୁ ହେଇପାରୁଛି କଳିଆ ମାଟିରେ ହେଲା ଆପଣ ଟିକେ FIM ଯୋଉ ଅଛି ଗୋବର ଖତ
2: ଆଉ ଗୋଟେ ପ୍ରଶ୍ନ ଆଜ୍ଞା ଏ ମକା ଚାଷ କରବାର ଲାଗି ଆଜ୍ଞା ଆମେ କେନ୍ କେନ୍ ଭେରାଇଟି ଲଗେଇ ପାରମା ଆଜ୍ଞା
1: ଆପଣ କୁକୁଡ଼ାକୁ ଖାଇବା ଲାଗି ଦଉଛନ୍ତି ନା ମାନେ ନିଜେ ଖାଇବା ଲାଗି ସୁଇଟ୍ କର୍ନ କରୁଛନ୍ତି ବେବି କର୍ନ କରୁଛନ୍ତି କୋଉଟା ଚାହୁଁଛନ୍ତି ଚାଷ କରିବା ପାଇଁ
2: ଆଜ୍ଞା ନିଜେ ଖାଇବାର ଲାଗି ଆଜ୍ଞା
1: ନିଜେ ଯୋଉ ହାଇବ୍ରିଡ୍ ଆପଣ ସବୁବେଳେ ୟୁଜ୍ କରନ୍ତୁ କଳିଙ୍ଗରାଜ ଆସୁଛି HM9 HM4 ବିବେକ ମେଜ୍ ହାଇବ୍ରିଡ୍ ଏଗୁଡ଼ାକ ସବୁ ମିଳୁଛି ହାଇବ୍ରିଡ୍ ୟୁଜ୍ କରନ୍ତୁ ନିହାତି ଭାବେ ଅମଳ ଅଧିକ ହେବ
2: ଆଜ୍ଞା ଏଇଟା କେବେ କେବେ ମାନେ ଉପଲବ୍ଧ ହେବ ଆଜ୍ଞା ମାନେ ମିଳି ପାରବା କେ ନାଇଁ
1: ନାଇଁ ଏଇଟା ଆମର OSSC ଯୋଉ ଅଛି ଭବାନୀପାଟଣାରେ ଅଛି ଗୋଟେ ସିଡ୍ ସେଣ୍ଟର ସେଇଠୁ ଆପଣ ଯଦି ମଗେଇ ପାରିବେ ସେଇଠୁ ମିଳିବ
2: ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା ରହିଲି ନମସ୍କାର
1: ନମସ୍କାର
0: ଭାଇ ଆପଣ ନିଶ୍ଚୟ ଆପଣଙ୍କର ମନେନେ ଯାହା ପ୍ରଶ୍ନ ଆସୁଥିଲା ଆପଣଙ୍କୁ ଉତ୍ତର ପାଇପାରିଥିବେ ତ ମ୍ୟାଡ଼ାମ୍ ଆମର କଲ୍ ଆସ୍ବା ଆଗ୍ନୁନ୍ ଆମେ କଥାବାର୍ତ୍ତା ହେମା ହଁ ହଁ କଲ୍ ଗୋଟେ ଆସିଯାଇଛେ ହ୍ୟାଲୋ
3: ହ୍ୟାଲୋ ହଁ ଆଜ୍ଞା ନମସ୍କାର
0: ହଁ ନମସ୍କାର ଆଜ୍ଞା କିଏ କହୁଥିଲେ ଆଜ୍ଞା କେନ
3: କହୁଥିଲେ ଗ୍ରାମପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ ଆଜ୍ଞା
0: ହଁ ହଁ ହଁ ଭାଇ
3: ଆଜ୍ଞା
0: ଆଜିର ବିଷୟ ଅଛି ଭାଇ ଆମର ଉନ୍ନତ ପ୍ରଣାଳୀରେ ମକା ଚାଷ ତ ଏଇ ବିଷୟରେ ଆପଣଙ୍କର ମନରେ ଯାହା ପ୍ରଶ୍ନ ଅଛି ଆମର ମ୍ୟାଡମ୍ ତ ଅଛନ୍ତି ତେଜସ୍ୱିନୀ ମାଝୀ ମ୍ୟାଡମ୍ ତାଙ୍କେ ପଚାରି ପାରିବେ
3: ହଁ ମାଝୀ ମ୍ୟାଡମ୍ ନମସ୍କାର ଆଜ୍ଞା
1: ନମସ୍କାର ଶୁଭମ ବାବୁ
3: ଆଉ ନା ଆଜ୍ଞା ମୋ ନାଁ ଶୁଭମ ନେ ସୁବଳ
1: ସୁବଳ ସୁବଳ ବାବୁ
3: ହଁ ଆଜ୍ଞା ତ ମୋର ପ୍ରଶ୍ନ ହେଲା ଆଜ୍ଞା ମକା କେନ୍ କିସମର ବିହନ ମକା ଚାଷ କଲେ ଅତି ଉନ୍ନତ ହେଇପାରବା କେନ୍ ପ୍ରକାର ମାଟି କଲେ ସେଟା ଅଧିକ ଅମଲ ହେଇପାରବା ତାର କେନ୍ ପ୍ରକାର ତାର ରୋଗ ପୋକ କାଣା ଲାଗ୍ସି ଆଉ ତାର ପ୍ରତିକାର ବାବଦରେ ଏ ବିଷୟରେ ଟିକେ ବୁଝେଇ ଦେଲେ ବଢିଆ ହେତା
1: ଆଜ୍ଞା ଆଜ୍ଞା ଆମେ ପ୍ରଥମେ ତ ବିହନ ମାନେ କହିବା ବିହନ ଆପଣ ହାଇବ୍ରିଡ୍ ନିଅନ୍ତୁ ହାଇବ୍ରିଡ୍ ଗୁଡ଼ାକ ଅମଳ ଅଧିକ ହୁଏ ଯେମିତିକି କଳିଙ୍ଗରାଜ ହେଲା ଆଉ ଗୋଟେ ଆମର ମୁଖ୍ୟମନ୍ତ୍ରୀ ମକା ମିଶନରେ ପ୍ରୋତ୍ସାହିତ କରାହେଉଛି ପନିୟର P3441 P3501 HM4 HM

0: ନାଇନ୍ ବିବେକ ହାଇବ୍ରିଡ଼ ମେଇଜ୍, ଏ ଭିତରୁ ଯାହା ବି ଆପଣ ନେବେ ଅଧିକ ଅମଳ ହେବ। ତାପରେ ଆପଣ
1: ଆଜ୍ଞା
0: କହିଲେ ଯେଉଁ ମାଟି କଥା, ଆମ କଳାହାଣ୍ଡିର ଯେଉଁ ବି ମାଟି ଅଛି, ଯେଉଁ ଆପଣ କହୁଛନ୍ତି ନାଲି ମାଟି ହଉ, କଳା ମାଟି ହଉ, ଦୋରସା ମାଟି, ସବୁ ମାଟିରେ ମକା ଚାଷ ହେଇପାରିବ। ଆଉ ଆପଣ
1: ଆଜ୍ଞା
0: ଯଦି ଟିକେ FIM ଯେଉଁ ଆମର ଗୋବର ଖତ କହୁଛନ୍ତି, 10 ଟନ୍ ଯଦି ପର୍ ହେକ୍ଟର ଦେବେ, ତାହେଲେ ଆଉ କିଛି ଅସୁବିଧା ହେବନି। ତାପରେ ଆପଣ
1: ଆଜ୍ଞା
0: କହିଲେ ଯେଉଁ ରୋଗ ପୋକ କଥା, ଆମ କଳାହାଣ୍ଡିରେ ତ ଫଲ୍ ଆର୍ମି ୱାର୍ମ ଯେଉଁ ଲାଗୁଛି, ଜାଣିଥିବେ?
1: ଆଜ୍ଞା ସେ କଳାହାଣ୍ଡିର ତ ମୁଇଁ ଆମର ବରଗଡ଼
0: ବରଗଡ଼
1: ଜିଲ୍ଲାରେ ତ
0: କହୁଛୁ,
1: ଅଲଗା ଆମର ବୋଲେ
0: ବରଗଡ଼ରେ ବି ଏଇ ଯେଉଁ ଫଲ୍ ଆର୍ମି ୱାର୍ମ, ସେଇଟା ସବୁ ମାନେ ଯେଉଁଠି ବି ଆପଣ ମକା ଚାଷ କରନ୍ତୁ, ଆଜିକାଲି ଫଲ୍ ଆର୍ମି ୱାର୍ମ ହେଉଛି, ଷ୍ଟେମ୍ ବୋରର୍ ହେଉଛି, ସୁଟ୍ ଫ୍ଲାଇ, ଏଗୁଡ଼ାକ ଆମର ରୋଗ ପୋକ ଅଛନ୍ତି। ତ ଏମାନଙ୍କ ପାଇଁ ଆମେ ପ୍ରଥମେ ସିଡ୍ ଟ୍ରିଟମେଣ୍ଟ କରିବା, ଯେଉଁ ବିହନ ବିଶୋଧନ କୁହାଯାଏ ତାକୁ, ସେଇ
1: ଆଜ୍ଞା
0: ସେଇଟା ଆମେ କରିବା। ଆପଣ ତ ଜାଣିଥିବେ କାର୍ବେଣ୍ଡାଜିନ୍, ଭାଭିଷ୍ଟିନ୍, ଏଗୁଡ଼ାକ ହେଉଛି ରୋଗ ନାଶ କରିବା ପାଇଁ। ଆପଣ
1: ଆଜ୍ଞା
0: ଦୁଇ
1: ଆଜ୍ଞା
0: ଗ୍ରାମ
1: ଆଜ୍ଞା
0: ପର କେଜିରେ ନେବେ, କେଜିରେ
1: ଆଜ୍ଞା
0: ବିଶୋଧନ କରିବେ। ତାପରେ ରହିଲା ଆପଣ ପୋକ ପାଇଁ, ତ ପୋକ ପାଇଁ ଆମର ଥାୟୋମିଥୋକ୍ସାମ ମିଳୁଛି, ସେଇଟା ବି ଆପଣ ବିହନ ବିଶୋଧନରେ ୟୁଜ୍ କରିପାରିବେ। ସେଇ
1: ଆଜ୍ଞା ଆଜ୍ଞା
0: ତାହା ବି ଆମେ 2 ଗ୍ରାମ ପର 2 ml ପର କେଜି ଅଫ୍ ସିଡ଼୍ରେ ବିଶୋଧନ କରିବା। ତାପରେ ରହିଲା ଆପଣ ଯଦି କ'ଣ ତାକୁ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ତ
1: ଆଜ୍ଞା
0: ସେଥିପାଇଁ
1: ଆଜ୍ଞା
0: ଆମେ ଜୀବାମୃତ ଯାହା ଆମର ଅଛି, ବୀଜାମୃତ ଅଛି, ନିମାସ୍ତ୍ର, ବ୍ରହ୍ମାସ୍ତ୍ର, ଏଗୁଡ଼ାକ ଆମର
1: ଆଜ୍ଞା
0: BPKB ସ୍କିମ୍ ଥ୍ରୋରେ ସବୁଆଡ଼େ ଆୱାରନେସ୍ କରାହେଉଛି ଫାର୍ମରମାନଙ୍କୁ। ସେଇ ସ୍କିମ୍ରେ ଏଗୁଡ଼ାକ ଶିଖା ବି ହେଉଛି କେମିତି ପ୍ରିପାରେସନ୍ ହେବ। ସେଗୁଡ଼ାକ ଆମେ ଯଦି କରିବା, ତାହେଲେ ବି ଆମର ରୋଗ ପୋକ ଲାଗିବେନି। ଆଉ ଯଦି
1: ଆଜ୍ଞା
0: ଆପଣଙ୍କ
1: ମ୍ୟାଡ଼ାମ
0: ରୋଗ ପୋକ ଲାଗିଗଲେ, ପ୍ରଥମେ ତ ଆମେ ଚାହିଁବା ଯେ ରୋଗ ପୋକ ନ ଲାଗନ୍ତୁ। ଯଦି ଲାଗିଗଲେ, ତାହେଲେ ଫେରୋମନ୍ ଟ୍ରାପ୍ ଆପଣ ଲଗେଇବେ, 4ରୁ 5ଟି ଫେରୋମନ୍ ଟ୍ରାପ୍ ପର୍ ହେକ୍ଟର। ଆଉ
1: ଆଜ୍ଞା
0: ନିମ୍ ଅଏଲ୍ ସ୍ପ୍ରେ କରିପାରିବେ, ଯେଉଁଟାକି 2ରୁ 3 ଥର କରିବେ, 7ରୁ 10 ଦିନ ବ୍ୟବଧାନରେ। ଆଉ ଅନ୍ୟ ଆମର କେମିକାଲ୍ସ ଅଛି, କ୍ଲୋରନ୍ ଟ୍ରାନିରିପ୍ଲୋଲ୍ ଅଛି, ଇନ୍ସେକ୍ଟିସାଇଡ୍ସ, ଏମାମେକ୍ଟିନ୍, ବେଞ୍ଜଏଡ୍ସ,
1: ଆଜ୍ଞା
0: ଏଗୁଡ଼ାକ
1: ଆଜ୍ଞା
0: ଆପଣ ସ୍ପ୍ରେ କରିପାରିବେ। ଏଗୁଡ଼ାକ ଆପଣଙ୍କର ନିକଟସ୍ଥ ଯେଉଁ ମାର୍କେଟ୍ ଅଛି, ସେଇଠି ମିଳିଯିବ।
1: ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା, ମକା ଚାଷ ବାବଦରେ ଆପଣଙ୍କୁ ବହୁତ କିଛି ଜାଣିଗଲା ଆଜ୍ଞା, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ଧନ୍ୟବାଦ।
2: ତ ମ୍ୟାଡ଼ାମ୍, ହେନ୍ତାହେଲେ ଆମର ଆର୍ କିନ୍ ଚାଷୀ ଭାଇ ଭଉଣୀ ମାନେ କଲ୍ କରବା ଆଗନୁନ୍, ଆମେ କଥାବାର୍ତ୍ତା ହେନ୍ତାହେଲେ ହଉଥିମା। ହଁ, ଆଉ ଗୋଟେ କଲ୍ ଆସିଯାଇଛେ। ହ୍ୟାଲୋ।
1: ହ୍ୟାଲୋ,
2: ହଁ
1: ହଁ ମ୍ୟାଡାମ ନମସ୍କାର।
2: ହଁ, ନମସ୍କାର ଭାଇ, କିଏ କହୁଥିଲେ, କେନୁ କହୁଥିଲେ?
1: କଳାହାଣ୍ଡି ଜିଲ୍ଲାରୁ ସାଲେଭଟାରୁ କହୁଥିଲି ମ୍ୟାଡାମ,
2: ହଁ, ଆପଣଙ୍କ ନାଁ କାଣା ଭାଇ?
1: ଚକ୍ରଧର ସାହୁ ମ୍ୟାଡାମ।
2: ହଁ ହଁ ହଁ ଆଜିର ବିଷୟ ଅଛି ଉନ୍ନତ ପ୍ରଣାଳୀରେ ମକା ଚାଷ। ଏ
1: ହଁ
2: ବିଷୟରେ
1: ମ୍ୟାଡାମ,
2: ଆପଣଙ୍କର ମନେନେ ଯାହା ପ୍ରଶ୍ନ ଅଛି ଭାଇ, ଆପଣ ପଚାରି ପାରିବେ।
1: ମ୍ୟାଡାମ ଇ ମିଠା ମକାରେ କେମିତି ବହୁତ କିଡ଼ା ଲାଗେ?
2: ହଁ ହଁ ହଁ
0: ହ୍ୟାଲୋ। ହଁ ଚକ୍ରଧର ବାବୁ, ମିଠା ମକା ଆକ୍ଚୁଆଲି କ'ଣ ନା, ତା'ର ଯେଉଁ ସୁଗର କଣ୍ଟେଣ୍ଟ ଆମେ ଯେଉଁ କହୁଛୁ, ସେଇଟା ଅଧିକ ଥାଏ। ଆଉ ତା ଦେଖିବାକୁ ଗ୍ରୀନ୍ କଲର୍ ଦେଖାଯାଏ, ତ ସେଇଟା ଟିକେ ବେଶୀ ପୋକମାନଙ୍କୁ ଆଟ୍ରାକ୍ଟ କରେ।
1: ହଁ ସେ ଯୋଉ ଛୋଟଟା ବାହାରେ ସେ ଆଡୁ ଏକା କିରା ଲାଗେ
0: ହଁ,
1: ମ୍ୟାଡମ?
0: ସେ କିରାଟା ଆମର ଫଲ୍ ଆର୍ମି ୱାର୍ମ, ଯେଉଁଟାକି କଳାହାଣ୍ଡି ଜିଲ୍ଲାରେ ଅଧିକ ହେଉଛି, ତା ପାଇଁ
1: ହଁ
0: ତ ଆପଣ କ'ଣ ମାନେ ଆପଣ କରିବାକୁ ଚାହୁଁଛନ୍ତି ମକା ଚାଷ ନା କରିସାରିଲେଣି?
1: ମ୍ୟାଡମ, ହିନ୍ଦୀ ଟିକେ ଟିକେ ଖାଇବାର୍ ଲାଗି ଏକା ଟିକେ ଟିକେ କରସନ୍ ଯେ ବହୁତ କିଡ଼ା ଲାଗିଯାଇଛି।
0: ହଁ, ମିଠା ଆପଣ ତା ପାଇଁ ତ ପ୍ରଥମେ ସି ଟ୍ରିଟମେଣ୍ଟ, ଯେଉଁ ବିହନକୁ ଆପଣ ବିଶୋଧନ କରିବାର ଥିଲା, ତାହେଲେ ଆଉ ଲାଗିବନି। ଆଉ ଯଦି ଲାଗିଗଲା, ତାହେଲେ ଆପଣ ନିମ୍ ଅଏଲ୍ ଦେଇପାରିବେ, ଆଉ ଏମାମେକ୍ଟିନ୍, ବେଞ୍ଜଏଡ୍, ଏଗୁଡ଼ା ସ୍ପ୍ରେ କରିପାରିବେ।
1: ଏବାର 2027ରେ ମ୍ୟାଡମ 2-2.5 ଏକର ଖଣ୍ଡେ ମୁଁ କର୍ମି ବୋଲି କରି ଭାବିଛି କି ନାଇଁ ମ୍ୟାଡମ?
0: ଆଜ୍ଞା ଆଜ୍ଞା। ସେଥିପାଇଁ ତାହେଲେ ଆପଣ ପୁରା ଆସିକି KBK କିମ୍ବା OUT ରୁ ଆସିକି କ'ଣ ଆପଣ କେମିତି କେଉଁ ଚାରା, କେଉଁ ବିହନ ନେବେ, ଆଉ କେଉଁ କେଉଁ ଉପାୟରେ ଚାଷ କରିବେ, ସେ ଆମଠୁ ବୁଝି ନେବେ।
1: ଠିକ ଅଛି ମ୍ୟାଡମ,
0: ଆଜ୍ଞା।
1: ଧନ୍ୟବାଦ ମ୍ୟାଡମ।
2: ହଁ ଭାଇ, ଆପଣ ଧନ୍ୟବାଦ, ଆପଣ ଆମକେ କଲ୍ କଲେ। ଆପଣଙ୍କର ମନେନେ ଯାହା ପ୍ରଶ୍ନ ଥିଲା ଆପଣ ଜାଣିପାରିଲେ। ଆଉ ଗୋଟେ କଲ୍ ଭିତରେ ଆସିଯାଇଛେ।
1: ହ୍ୟାଲୋ,
2: ହ୍ୟାଲୋ।
1: ହଁ ନମସ୍ତେ ମ୍ୟାଡମ,
2: ହଁ ନମସ୍କାର ସାର୍, ଆପଣ କିଏ କହୁଥିଲେ, କେନୁ
1: ମୁଇଁ
2: କହୁଥିଲେ?
1: ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ।
2: ହଁ ଆଜ୍ଞା, ଆଜିର ବିଷୟ ଅଛି ଉନ୍ନତ ପ୍ରଣାଳୀରେ।

0: ମକା ଚାଷ ଏ
1: ହଁ ଆଜ୍ଞା,
0: ବିଷୟରେ?
1: ଏଟା ମୁଁ ଜାଣିଛେ
0: ହଁ, ଆପଣଙ୍କର
1: ଯେ
0: ମନରେ ଯାହା ପ୍ରଶ୍ନ ଅଛି ପଚାରନ୍ତୁ।
1: ଏଫ୍1 ମଞ୍ଜି ବାବଦରେ ଜାଣିଛେ, ଆଉ କେମିତି କେମିତି ବେଶୀ ପ୍ରଡକ୍ସନ ହେବା ସେ ମଞ୍ଜି କ'ଣ, କେମିତି ମଞ୍ଜିରେ ବେଶୀ ପ୍ରଡକ୍ସନ? ମକା ଦେଖନ୍ତୁ ଗୋଟେ ଗଜରେ ଗୋଟେ ଯୁଡ଼େ ଫଳସେ,
0: ହଁ
1: କିନ୍ତୁ 4ଟା 5ଟା 10ଟା 12ଟା ଫଳ ଏନ୍ତା କେନା ଅଛି କେଁ ମଞ୍ଜିଟା?
0: ହ୍ୟାଲୋ, ହଁ ଲୋକନାଥ ବାବୁ,
1: ହଁ
0: ଆମର
1: ଆଜ୍ଞା,
0: ଗୋଟେ ମାନେ ବିହନ ଆସୁଛି ବେବି କର୍ଣ୍ଣର,
1: ଆଜ୍ଞା
0: ସେଇଟାର ଭେରାଇଟି ହେଉଛି ସିଞ୍ଜେନ୍ଟା G54।
1: ସିଞ୍ଜେନ୍ଟାର
0: ହଁ, ସିଞ୍ଜେନ୍ଟାର ଅଛି G5514 ଆଉ ଫାର୍ମସନ୍ ସୁଇଟ୍ ବେବି। ଏଗୁଡ଼ାକ କ'ଣ ହୁଏ, ଗୋଟେ ଗଛରେ ଆପଣଙ୍କୁ 5-6ଟା ମକା ମିଳିବ,
1: ଆଜ୍ଞା
0: କିନ୍ତୁ
1: ଆଜ୍ଞା,
0: ସେଗୁଡ଼ାକ ବେବି କର୍ଣ୍ଣ ଭାବରେ ଆପଣ ମାନେ ବ୍ୟବହାର କରିପାରିବେ, ଯେ ଛୋଟ ଛୋଟ। ଆଉ ଯଦି ଆପଣ F1 ହାଇବ୍ରିଡ଼ କହୁଛନ୍ତି ତାହେଲେ ବଡ଼ ମକା ହେବ, ବଡ଼ ମକାରେ ଗୋଟେ ହିଁ ଆସିବ, ବେଶୀ ଫଳିବାଟା ନେଇ ଆସେ, ଗୋଟେ ବଡ଼ ମକା ଆସିବ ସେଇଥିରେ ବେଶୀ ମଞ୍ଜି ଧରିବ। ଆଉ ଯଦି ଆପଣ ବେଶୀ ବଡ଼ ଫଳିବାଟା କହିବେ ତାହେଲେ ମକା ସାଇଜ୍ ଛୋଟ ହେଇଯିବ। ନାଇଁ ସେମିତି ତ ଭେରାଇଟି ଆସିନି, କାହିଁକି F1 ହାଇବ୍ରିଡ଼ର ଯେହେତୁ କ'ଣ କପ୍ ସାଇଜ୍ଟା ହିଁ ବଡ଼, ହଁ ଯଦି ବେଶୀ ଆସିବ ତାହେଲେ ଛୋଟ ଛୋଟ ଆସେ। ଆଉ ସେଗୁଡ଼ାକ ଆସେ କେତେବେଳେ ନା, ଯେତେବେଳେ ଆମର ତାପମାତ୍ରା ବଢ଼ିଯାଏ।
1: ଟମାଟର ବାଇଗଣ
0: ହଁ, ସେମିତି ଆପଣ ସିଞ୍ଜେନ୍ଟାର ବ୍ୟବହାର କରିପାରିବେ।
1: ଫଳ ଛୋଟ
0: ଫଳ ଛୋଟ କାହିଁକି, ଏଇଟା ବେବି କର୍ନ ପାଇଁ ୟୁଜ୍ ହୁଏ ନା। ଆଉ ଆପଣ କହିଦେଉଛି ଗୋଟେ ଗଛରେ ଯଦି 5-6ଟା ମକା ଆସିଲା ତାହେଲେ ଗୋଟେ ହିଁ ମକା ବଡ଼ ହବ, ଆଉ ଛୋଟ ଛୋଟ ସବୁ ହେଇଯିବ, ଆଉ ସେଇଟା ତାପମାତ୍ରା ବୃଦ୍ଧି ପାଇଲେ ସେମିତି ହେଇଯାଏ। ଟେମ୍ପରେଚର ଆମର ତ ହଁ ବର୍ଷା ଦିନେ ସବୁଠୁ ଭଲ ହୁଏ, ତାପରେ ଶୀତ ଦିନ, ଯେଉଁଟାକି ଆମର 24 ଡିଗ୍ରୀ ଟେମ୍ପରେଚର ଅଛି ମ୍ୟାକ୍ସିମମ୍, ଆଉ ମିନିମମ୍ 18 ଡିଗ୍ରୀ। ହଁ ଧନ୍ୟବାଦ ଲୋକନାଥ ଭାଇ, ଆପଣ କଲ୍ କଲେ ଆମକେ, ଆପଣଙ୍କର ମନରେ ଯାହା ପ୍ରଶ୍ନ ଥିଲା ଆପଣ ଜାଣିପାରିଲେ। ଆରୁ ଆଉ ଆମେ କଥାବାର୍ତ୍ତା ହେନ୍ତାଲେ ହେମା ମ୍ୟାଡ଼ାମ। ଓ ଆଜି କଲ୍ ଆସିଯାଇଛି ଆଉ ଗୋଟେ। ହଁ ହଁ ହ୍ୟାଲୋ,
2: ହ୍ୟାଲୋ,
0: ହଁ ଭାଇ ନମସ୍କାର।
2: ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ ଭାଇ, କେନୁ କହୁଥିଲେ? ହ୍ୟାଲୋ,
2: ହଁ ହ୍ୟାଲୋ ମ୍ୟାଡ଼ାମ।
0: ହଁ ଆପଣଙ୍କ ନାଁ ଟିକେ କହନ୍ ଭାଇ। ହ୍ୟାଲୋ,
2: ହଁ ନାନି ଜୁହାର।
0: ହଁ ଜୁହାର, ଆପଣଙ୍କ ନାଁ ଟିକେ କହନ୍, କେନୁ କହୁଥିଲେ?
2: ମୁଁ ରେଡିଓ ପାର୍ଟନର ଚିତ୍ର ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁର।
0: ହଁ ହଁ ଭାଇ ନମସ୍କାର।
2: ନମସ୍କାର ନାନି,
0: କେନ୍ତା ଅଛନ୍?
2: ନାନି ମୁଇଁ ତ ଏକଦମ ବଢିଆ ଅଛି, ଆପଣ କେନ୍ତା ଅଛନ୍?
0: ହଁ ଭଲ ଅଛୁ ଆମେ ବି।
2: ହଁ ନାନି,
0: ଆଜିର ବିଷୟ ଅଛି ଭାଇ ଉନ୍ନତ ପ୍ରଣାଳୀରେ ମକା ଚାଷ, ଏ ବିଷୟରେ କଥାବାର୍ତ୍ତା ହେବାର ଲାଗି ମ୍ୟାଡ଼ମ ଅଛନ୍, ଆପଣଙ୍କର ମନରେ ଯାହା ପ୍ରଶ୍ନ ଆସୁଛି ପଚାରନ୍।
2: ଉପର
0: ପତ୍ର
2: ତାର ଡାହି ଗୁଡାକ
0: ଧଳା ହେଇଯାଉଛି। ଏଇଟା ଆମର ଆକ୍ଚୁଆଲି ଯଦି ପତ୍ର ଧଳା ହେଉଛି ତାହେଲେ ଆକୁ ଆମେ କହୁଛୁ ଜିଙ୍କ ଡେଫିସିଏନ୍ସି, ଯେଉଁଟାକି ମାନେ ଜିଙ୍କ ସଲଫେଟ୍ ଆପଣ ଯଦି ପକାଇବେ ଯେତେବେଳେ ମଞ୍ଜି ବୁଣୁଛନ୍ତି 25 kg/ha ତାହେଲେ ଆଉ ଏମିତି ହେବନି। ମୋଟା ହେବ ଗଛ ତାହେଲେ ଆପଣ ସଠିକ୍ ପରିମାଣରେ ତାର ସାର ପ୍ରୟୋଗ କରନ୍ତୁ, କାହିଁକି ଆପଣଙ୍କର ଯଦି ସଏଲ୍ ହେଲ୍ଥ କାର୍ଡ ଅଛି ତାହେଲେ ଆପଣ ସେଇଠି ଜାଣିବାକୁ ପାଇବେ ଯେ ଆପଣଙ୍କ ମାଟିରେ କେଉଁ କେଉଁ ସାର କମ୍ ଅଛି, ସେଇ ହିସାବରେ ଆପଣ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସିୟମ୍ ଯେଉଁଟାକି 120, 60 ଆଉ 25 kg/ha ଅଛି ତାକୁ ଆପଣ ପ୍ରୟୋଗ କରିପାରିବେ। ଆଉ ଆପଣ ଯେତେବେଳେ ନାଇଟ୍ରୋଜେନ୍ ଦେଉଛନ୍ତି ୟୁରିଆ ଫର୍ମରେ, ୟୁରିଆ ହେଲେ ଆପଣ 100 kg ଦେବେ ପର୍ ହେକ୍ଟର, ଆପଣ ଯେତେବେଳେ ଲ୍ୟାଣ୍ଡ ପ୍ରିପାରେସନ୍ ଆଉ ସୋଇଂ କରୁଛନ୍ତି ମଞ୍ଜି ବୁଣୁଛନ୍ତି ସେତେବେଳେ 50 kg ଦେବେ, ଆଉ 25 kg ପରେ ଦେବେ ଯେତେବେଳେ ଆପଣଙ୍କ ଗଛ ଆଣ୍ଠୁ ଉଚ୍ଚା ହେବ, ଆଉ 25 kg ଦେବେ ଯେତେବେଳେ ଗଛରେ ଫୁଲ ଧରିବ। ତାହେଲେ ଆପଣଙ୍କ ମାନେ ଏମିତି ଏକା ସହିତ ପକାଇଦେଲେ ହେବନି, 3 ଥର ତାକୁ ଆପଣ ସ୍ପ୍ଲିଟ୍ କରିକି ଦେବେ। ଧନ୍ୟବାଦ ଭାଇ ଆପଣ କଲ୍ କଲେ, ଆପଣଙ୍କର ମନରେ ଯାହା ପ୍ରଶ୍ନ ଆସୁଥିଲା ଆପଣ ନିଶ୍ଚିତ ଜାଣିପାରିଥିବେ।

0: ଆଉ ଆମେ କଲ୍ ଆସିବା ଆଗରୁ ମ୍ୟାଡ଼ାମ୍, ତ ଆମର କଳାହାଣ୍ଡି ଜିଲ୍ଲାର ବା ନୂଆପଡ଼ା ଜିଲ୍ଲାର ଆମର ଚାଷୀ ଭାଇ ଭଉଣୀମାନଙ୍କର ଲାଗି ମକା ଚାଷର ମହତ୍ତ୍ୱ କେନ୍ତା ଅଛି ମ୍ୟାଡ଼ାମ୍, କେନ୍ କେନ୍ଥିରେ ସେମାନେ ବ୍ୟବହାର କରୁଛନ୍?
1: ଆମର ଓଡ଼ିଶା କଳାହାଣ୍ଡି ଜିଲ୍ଲାରେ ମକା ହେଉଛି ଏକ ଅର୍ଥକାରୀ ଫସଲ। ଯଦି ଆମେ ଷ୍ଟାଟିଷ୍ଟିକାଲ ଡାଟା ଦେଖିବା ତାହେଲେ 11,000-20,000 ଏରିଆରେ ଆମର ମକା ଚାଷ ହେଉଛି ଆଉ ତାର ଉତ୍ପାଦନ 40 କ୍ୱିଣ୍ଟାଲ ପର୍ ହେକ୍ଟର ଅଛି। ୟାର ଆବଶ୍ୟକ ହେଉଛି କ'ଣ ନା ଆମର ହ୍ୟୁମାନ କନଜପ୍ସନ ଯେଉଁ ଡାଇରେକ୍ଟ ଆମେ ଖାଉଛେ ତାକୁ ପ୍ରୋସେସିଂ କରିକି କର୍ନ ଚିପ୍ସ, କର୍ନଫ୍ଲେକ୍ସ, ନ୍ୟାଚୁରାଲ ସ୍ୱିଟନର ଭାବେ ୟୁଜ୍ ହେଇପାରୁଛି। ଆମେ ତାକୁ ଭ୍ୟାଲୁ ଆଡ଼େଡ଼୍ ପ୍ରଡ଼କ୍ଟ ଯେଉଁ ଅଛି ପପକର୍ନ, ସ୍ୱିଟକର୍ନ, ମକା ଲଡ଼ୁ ଯେଉଁଟା SHG ଗ୍ରୁପ।
2: ହ୍ୟାଲୋ,
0: ହଁ ମ୍ୟାଡ଼ାମ୍, ଆଉ ଗୋଟେ କଲ୍ ଆସିଛି। ହଁ ହ୍ୟାଲୋ, ହଁ ଭାଇ।
2: ହ୍ୟାଲୋ ଆଜ୍ଞା, ମୁଁ କ୍ଷମା ସାଗର ସାହୁ। ଆର ଥରେ ମୋର ପ୍ରଶ୍ନ ଗୋଟେ ଅଛେ ଆଜ୍ଞା।
0: ହଁ ପଚାରନ ଭାଇ,
2: ଲଗାବାର ଲାଗି ମୁଇଁ ଟିକେ ଫେର ଗୋଟେ ପ୍ରଶ୍ନ ଆଉ ପଚାରୁଛେ।
0: ହଁ ପଚାରନ।
2: ମାନେ ମକା ମୁଇଁ କପାରେ କରିଛେ କେତେ ଯେ ଆଜ୍ଞା,
0: ହଁ
2: ସେନେ ମଞ୍ଜି କେନ୍ତା ଭରି ନେଇ ପାରୁଛେ? 5-7 ମଞ୍ଜି ଧରୁଛେ ଆଉ ସେନେ ପୁରା ପୁରଣ ହିସାବରେ ମଞ୍ଜି ନେଇ ଧରି ପାରୁଛେ ଆଜ୍ଞା, ଏଇଟା କେନ୍?

0: ଆଉ ଗୋଟେ କଲ୍ ଆସିଛି। ହଁ ହ୍ୟାଲୋ। ହଁ ଭାଇ।
1: ହ୍ୟାଲୋ ଆଜ୍ଞା, ମୁଁ କ୍ଷମା ସାଗର ସାହୁ। ଆର ଥରେ ମୋର ପ୍ରଶ୍ନ ଗୋଟେ ଅଛେ ଆଜ୍ଞା।
0: ହଁ ପଚାରନ ଭାଇ,
1: ଲଗାବାର ଲାଗି ମୁଇଁ ଟିକେ ଫେର ଗୋଟେ ପ୍ରଶ୍ନ ଆଉ ପଚାରୁଛେ।
0: ହଁ ପଚାରନ।
1: ମାନେ ମକା ମୁଇଁ ପପାରେ କରିଛେ କେତେ ଯେ ଆଜ୍ଞା,
0: ହଁ,
1: ହେନେ ମଞ୍ଜି କେନ୍ତା ଭରି ନେଇ ପାରୁଛେ? ପାଞ୍ଚଟା ସାତଟା ମଞ୍ଜି ଧରୁଛେ ଆଉ ସେନେ ପୁରା ପୁରଣ ହିସାବରେ ମଞ୍ଜି ନେଇ ଧରି ପାରୁଛେ ଆଜ୍ଞା, ଏଇଟା କେନ୍ କାରଣରୁ ସେମିତି ହଉଛି?
0: ଆପଣ କୋଉ ଋତୁରେ କରୁଛନ୍ତି? ଆପଣଙ୍କର ଯଦି ମଞ୍ଜି ଧରୁନି ସେଇଟା ବୋରନ୍ ଡେଫିସିଏନ୍ସି ରହୁଛି। ବୋରନ୍ ଗୋଟେ ଅଛି ଆମର ସାର, ଯଦି ଆପଣ ବୋରାକ୍ସ ସ୍ପ୍ରେ କରିବେ, ହଁ ସ୍ପ୍ରେ କରିବେ, କିମ୍ବା ମାଟିରେ ବି ଆପଣ ବୋରାକ୍ସ ଆସୁଛି ଦେବେ ତାହେଲେ ହେଇଯିବ।
1: ହଁ ହଁ, ସେଟା ମୋର ପ୍ରଶ୍ନଟେ ରହିଥିଲେ ବର୍ତ୍ତମାନ କଲ୍ ନେଇ ଯିବାର ଲାଗି ଫେର ଏଇଟା ଟିକେ ପଚାରିନି ରହୁଛେ ଆଉ।
0: ଆଜ୍ଞା ଆଜ୍ଞା। ହଁ ଆମେ କଥା ହଉଥିଲେ ଯେଉଁ ଭାଲ୍ୟୁ ଆଡ଼ିସନ୍ ପ୍ରଡ଼କ୍ଟ,
2: ହଁ,
0: ସ୍ୱିଟକର୍ନ, ପପକର୍ନ, ମକା ଲଡ଼ୁ ଏସ୍ ଏ ଜି ଗ୍ରୁପ୍ କରୁଛନ୍ତି। ଏହାଦ୍ୱାରା କ'ଣ ଆମର ଏମ୍ପ୍ଲୟମେଣ୍ଟ ବି ଜେନେରେସନ୍ ହେଉଛି।
2: ହଁ,
0: ଆଉ ଆମେ ଆଉ ଗୋଟେ କଥା, କୁକୁଡ଼ା ଓ ପଶୁପାଳନ ପାଇଁ ଖାଦ୍ୟ ଭାବେ ଆମେ ମକାକୁ ୟୁଜ୍ କରୁଛେ।
2: ହଁ,
0: ଯେଉଁଟାକି କଳାହାଣ୍ଡିରେ ବେଶୀ ପୋଲୁଟ୍ରି ଫାର୍ମରେ ସେ ମକା ଦାନା ହିଁ ଦେଉଛନ୍ତି।
2: ହଁ,
0: ଆଉ ହେ ସାଇଲେଜ୍ ପ୍ରିପାରେସନ୍ ହେଉଛି, ବାୟୋ ଇଥାନଲ୍ ପ୍ରଡ଼କ୍ସନ୍ ହେଉଛି, ଆମର ତଳ ଜାରିଂ ଯେଉଁ ଅଛି ସେଥିରେ ବାୟୋ ଇଥାନଲ୍ ପ୍ଲାଣ୍ଟ ଅଛି।
2: ହଁ,
0: ସେଇଥିରେ ଆମର ର ମେଟେରିଆଲ୍ ଆମେ ମକା ନେଉଛେ, ଯେଉଁଟାକି ମେନ୍ଲି ନବରଙ୍ଗପୁରରୁ ଅଧିକ ଆସୁଛି। ଆମେ ଚାହିଁଲେ କଳାହାଣ୍ଡିରୁ ବି ତାକୁ ଇମ୍ପୋର୍ଟ କରାଇପାରିବା।
2: ହଁ,
0: ତେଣୁ ଉନ୍ନତ କିସମ ହେଉ କି ସନ୍ତୁଳିତ ପୁଷ୍ଟିକର ପରିଚାଳନା ହେଉ, ଦକ୍ଷ ଜଳ ପରିଚାଳନା ଏବଂ IPM ଯେଉଁ ଅଛି ଆମର, ସେ ପ୍ରାକ୍ଟିସ୍ କଲେ ଆମର ମକା ଚାଷର ଉତ୍ପାଦନ ବୃଦ୍ଧି ପାଇବ ଆଉ ଏହାର ୟିଲ୍ଡ ବି ଅଧିକ ହେବ।
2: ହଁ ହଁ, ତ ବିକ୍ରି ବଟା କରିବା ଲାଗି ବି ତ ମ୍ୟାଡ଼ାମ୍ ଆମର ଅଞ୍ଚଳର ଚାଷୀ ଭାଇ ଭଉଣୀମାନଙ୍କେ ଅସୁବିଧା ନେଇ ହେବା, କାହିଁକି ମିଠା ମକା କି ହଉ କି ସାଧା ମକା ହଉ ସବେ ପସନ୍ଦ କରୁଛନ୍ ଖାଇବା ଲାଗି, ସେମାନେ ବଜାରକେ ନେଲେ ବି ବିକ୍ରି ହେଇଯାଉଛେ। ହେନ୍ତା କିଛି ସୁବିଧା ଅଛେ କି ମ୍ୟାଡ଼ାମ୍ ଆରୁ ବିକ୍ରି ବଟା କରିବା ଲାଗି?
0: ଆମର FPO ଅର୍ଗାନାଇଜେସନ୍ ଯଦି ଆମେ କରିବା, ଫାର୍ମର ଯେଉଁ ପ୍ରଡ୍ୟୁସର୍ ଅର୍ଗାନାଇଜେସନ୍, ସେମାନଙ୍କ ଥ୍ରୋରେ ଆମେ ବିକ୍ରି କରିପାରିବା। RMC ଗୋଟେ ଅଛି, ତା ଥ୍ରୋରେ ବିକ୍ରି କରିପାରିବା, ମଣ୍ଡିରେ ବିକ୍ରି କରିପାରିବା। ମୁଁ ଜାଣୁଥିଲି ଯେ କଳାହାଣ୍ଡିରେ ସେ ସୁବିଧା ନାହିଁ ବୋଲି।
2: ହଁ,
0: ଯଦି ଗଭର୍ଣ୍ଣମେଣ୍ଟ ଆମର ଯେଉଁ ଏଗ୍ରିକଲଚର୍ ଅଫିସର ଅଛି ସେମାନଙ୍କୁ କଣ୍ଟାକ୍ଟ କଲେ ମ୍ୟାମ୍, ସେମାନେ କିଛି ସୁବିଧା କରାଇଦେବେ।
2: ହଁ ହଁ, ଆଉ ଗୋଟେ କଥା ମ୍ୟାଡ଼ାମ୍, ତ ଆମର ଚାଷୀ ଭାଇ ଭଉଣୀମାନେ ତ ମାନେ ଚାଷ କରିବେ, ମିଠା ମକା ବି କରୁଛନ୍, ଏଇଟା ତ ତାର ଖାଦ୍ୟ ସାର ବା ତାର ସାର ଖତ ସବୁ କେନ୍ତା ଦେବେ ସେଟା ଟିକେ କହିଦିଅନ୍।
0: ପ୍ରଥମେ ତ ଆମେ ଯେତେବେଳେ
2: ଗୋଟେ, ହଁ ହ୍ୟାଲୋ,
1: ହଁ ହ୍ୟାଲୋ
2: ହ୍ୟାଲୋ, ହଁ ଭାଇ କିଏ
1: କହୁଥିଲେ? ନମସ୍କାର।
2: ହଁ ନମସ୍କାର ଭାଇ, କେନୁ କହୁଥିଲେ, କିଏ କହୁଥିଲେ?
1: ମୁଇଁ ଭବାନୀପାଟଣାରୁ କହୁଥିଲି, ପ୍ରଶାନ୍ତ କୁମାରୀ।
2: ହଁ ଆଜ୍ଞା ନମସ୍କାର।
1: ନମସ୍କାର ବିଶେଷ ଆଜ୍ଞା ମ୍ୟାଡମ୍ କେ ବି ନମସ୍କାର।
0: ପ୍ରଶାନ୍ତ ବାବୁ ନମସ୍କାର।
1: ହଁ ମୋର ଗୋଟେ ପ୍ରଶ୍ନ ଥିଲା ମ୍ୟାଡମ୍, ଯେ ଆମେ ଏକର କେ ବିହନ କେତେ ଲାଗବା, ତାର ପେଷ୍ଟ କଣ୍ଟ୍ରୋଲରେ ଖର୍ଚ୍ଚା କେତେ ଆସବା ଆଉ ଆୟ କେତେ ଆସବା?
0: ଶୁଣନ୍ତୁ, ଆପଣଙ୍କର ଏକରକୁ ଯଦି ଆପଣ ହାଇବ୍ରିଡ୍ ମକା ଲଗାଉଛନ୍ତି ତାହେଲେ 6-8 KG ଲାଗିବ। ଯଦି ଆପଣ ଫଡର୍ ମକା ଲଗାଉଛନ୍ତି ଗାଈ ଗୋରୁକୁ ଦେବା ପାଇଁ ତାହେଲେ 15-20 KG ଲାଗିବ, ଆଉ ଯଦି ମିଠା ମକା ଲଗାଉଛନ୍ତି ତାହେଲେ 3-4 KG ଲାଗିବ।
1: ନାଇଁ ମିଠା ମକା ଏକା ଅର୍ଥକାରୀ ଫସଲ ହିସାବରେ ଚାଷ କରିବାର ଅଛି।
0: ଆଚ୍ଛା, ମିଠା ମକା ତାହେଲେ 3-4 KG ଆପଣଙ୍କ ଏକରକୁ ଲାଗିବ। ଆଉ
1: ଖର୍ଚ୍ଚ କେତେ ଆସିବ ମ୍ୟାଡମ୍?
0: ଖର୍ଚ୍ଚ ଆପଣଙ୍କର ଗୋଟେ କ୍ୱିଣ୍ଟାଲ ପ୍ରତି 1500 ଖର୍ଚ୍ଚ ହେବ
1: ମ୍ୟାଡମ୍,
0: ଗୋଟେ କ୍ୱିଣ୍ଟାଲ ୟିଲ୍ଡ ପ୍ରତି 1500 ଖର୍ଚ୍ଚ ହେବ। ଆଉ ଆପଣଙ୍କର ଇନକମ୍ କେତେ ହେବ ଗୋଟେ କ୍ୱିଣ୍ଟାଲ ପ୍ରତି? 2400।
1: ନାଇଁ ୟିଲ୍ଡ କେତେ ଆସିବ?
0: ୟିଲ୍ଡ ଆପଣଙ୍କର 40 କ୍ୱିଣ୍ଟାଲ ହେବ, 40 କ୍ୱିଣ୍ଟାଲ ପର ହେକ୍ଟର।
1: ପର ଏକର ନା ପର ହେକ୍ଟର?
0: ପର ହେକ୍ଟର 40 କ୍ୱିଣ୍ଟାଲ
1: ମ୍ୟାଡମ୍, ପର ହେକ୍ଟର 40 କ୍ୱିଣ୍ଟାଲ ଆସିବ, ସେଟା ତାମାନେ 2000 ଲେଖା ଆସିବ କ୍ୱିଣ୍ଟାଲକୁ।
0: ହଁ
1: ମ୍ୟାଡମ୍, ହଉ ଧନ୍ୟବାଦ ମ୍ୟାଡମ୍।
2: ହଁ ଆପଣ କଲ୍ କଲେ ଧନ୍ୟବାଦ ଆଜ୍ଞା। ଆରୁ ଆପଣଙ୍କର ମନେନେ ଯାହା ପ୍ରଶ୍ନ ଆସୁଥିଲା ଆପଣ ନିଶ୍ଚୟ ଜାଣିପାରିଥିବେ। ତ ଏଇ ଭିତରେ ଆମର ସମୟ ବି ହେଇଯାଇଛେ, ଆରୁ ସମୟ ହେଲେ ଆମକେ କାର୍ଯ୍ୟକ୍ରମକେ ଇନେ ରଖବାକେ ପଡ଼୍ବା। ତ ଯାହା ହଉ ତେଜସ୍ୱିନୀ ମ୍ୟାଡ଼ାମ୍, ଏଜ୍ ଆପଣ ଆମର କାର୍ଯ୍ୟକ୍ରମକେ ଆସିଲେ ଆର୍ ଆମର ଚାଷୀ ଭାଇ ଭଉଣୀମାନଙ୍କେ ଉନ୍ନତ ପ୍ରଣାଳୀରେ ମକା ଚାଷ ବିଷୟରେ କହିଲେ ଆଉ ତାଙ୍କର ସାଙ୍ଗେ କଥାବାର୍ତ୍ତା ବି ହେଲେ। ତ ଆମର ଚାଷୀ ଭାଇମାନେ ଏଇ କଥାବାର୍ତ୍ତାରୁ ନିଶ୍ଚୟ ଅଧିକା କିଛି ଜାଣିପାରିଥିବେ ଆର୍ ସେମାନେ ଲାଭବାନ ହେବେ। ତ କାର୍ଯ୍ୟକ୍ରମକେ ଇନେ ରଖବାକେ ପଡ଼୍ବା। ତ ଯିବା ଆଗ୍ନୁ

ଶୁଣୁଥିଲେ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରିଥିବା ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ କାର୍ଯ୍ୟକ୍ରମର ପ୍ରଥମ କଳାହାଣ୍ଡିଆ ଗୀତଟି ଶୁଣନ୍ତୁ। ସତ୍ୟନାରାୟଣ ନାୟକଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଶାନ୍ତ କୁମାର ନାୟକ।

ଆଡ଼େ ଗଦଡ଼େ ଖମ୍ ତାରାର ପମ୍ ପମ୍ ଝୁମ୍କି ବାଜେ ଝମ୍ ଝମ୍ ଏ ଭଡ଼ ବଦ ପଦେ କଲେ ରସ ରସ ନେଲଗୋଡ଼େ ତର ହଲଦି ଘର ଭିତର ଖାଇ ମାତଂ ଶୁନେ ଭିତର ଖାଇ ମାତଂ ଶୁନେ ଭିତର ଖାଇ ମାତଂ ଶୁନେ ଉପାସ କରେ ଲଲେ ଟୁଣି ଦେଖ ଦେଖ ଦେଖ ତ ସାଙ୍ଗ।

ଚାହିଁରି ମୁଢ଼ି ମାଂସି ଘିନି ଦେଖ ଦେଖ ଦେଖ ତ ସାଙ୍ଗ ଭଇଁରି ଯାଉଛେ ଗୋହେଲ ଶୁନି ଦେଖ ଦେଖ ଦେଖ ତ ସାଙ୍ଗ ଭଇଁରି ଯାଉଛେ ଗୋହେଲ ଶୁନି ଦେଖ ଦେଖ ଦେଖ ତ ସାଙ୍ଗ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ କଳାହାଣ୍ଡି ଗୀତଟି ଶୁଣନ୍ତୁ, ସତ୍ୟନାରାୟଣ ନାୟକଙ୍କ କଣ୍ଠରୁ, ରଚନା ମଧ୍ୟ ସତ୍ୟନାରାୟଣ ନାୟକ।

ଶୁଣୁଥିଲେ ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ରାତି 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଶୁଣନ୍ତୁ ସ୍ୱପ୍ନେ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କେ ରାୟ ଏବଂ କବିତା ପଡ଼ୱାଲ। ଗୀତ ରଚନା ଏ ଆର୍ ରେହମାନ, ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଏ ଆର୍ ରେହମାନ। ଗୀତଟି ଶୁଣନ୍ତୁ ସ୍ୱପ୍ନେ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବିରାସତ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ଗୀତିକାର ଜାଭେଦ ଅକ୍ସତର, ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ। ଗୀତଟି ଶୁଣନ୍ତୁ ବିରାସତ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଜର୍ନ ଚଳଚ୍ଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ମହମ୍ମଦ ଅଜିଜ। ଗୀତ ରଚନା

ଡାଡ଼ି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ତଲା ତାଜିଜ, ଦିଲରାଜ କୌର, ଗୀତିକାର ସୁରଜ ସନିମ, ସଙ୍ଗୀତ ସଂଯୋଜନା ରାଜେଶ ରୋଶନ। ଗୀତଟି ଶୁଣନ୍ତୁ ଡାଡ଼ି ଚଳଚ୍ଚିତ୍ରରୁ।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା। ସମୟ ରାତି 10:30 ହେବାକୁ ଯାଉଛି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାନ। ଶୁଣିପାରିବେ ରାଗ ପୁରିଆ।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଏହି ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଉସ୍ତାଦ ବିଲାୟତ ହୁସେନ ଖାନ୍। ଶୁଣିପାରୁଥିଲେ ରାଗ ପୁରିଆ। ଆକାଶବାଣୀ ଭବାନୀପାଟଣା, ସମୟ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିପାରିବେ 6:10, ଚେତନା ଚିନ୍ତନ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ 6:35। 7:25 ଓଡ଼ିଆରେ ଆଲୋଚନା ଶୀର୍ଷକରେ ରହିଛି ମୋହନଗିରିର ପ୍ରତ୍ନତତ୍ତ୍ୱ, ଆଲୋଚକ ମିହିରେନ୍ଦ୍ର ପ୍ରତାପ ସିଂହଦେଓ। ଚାଷର କଥା ଶୁଣିପାରିବେ 7:40। 7:45 ରହିଛି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତେଗୋଟି ଭକ୍ତି ଗୀତ, ଶିଳ୍ପୀ ନମିତା ଅଗ୍ରୱାଲ। ସଙ୍ଗୀତ ଲହରୀ କ୍ରମରେ 8:30 ଶୁଣିବେ ଶିଳ୍ପୀ ରାତ୍ରି ଘୋଷ ଗାଇଥିବା କେତେଗୋଟି ଆଧୁନିକ ଗୀତ। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 9:00। 9:30 ରହିଛି କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। ସ୍ଥାନୀୟ ଖବର ଏବଂ ସୁମଧୁର ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ପୂର୍ବାହ୍ନ 10:10। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲିର ପ୍ରଥମ ଅଧିବେଶନ ପ୍ରାତଃ 5:57। ତେବେ ସେତେବେଳେ ଯେ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦ୍।